ଆକାଶବାଣୀ ଖବରପାଟଣା ଆଜି ରବିବାର 1948 ଶତାବ୍ଦୀ ବୈଶାଖ 27 ଦିନ 2026 ମସିହା ମଇ ମାସର 17 ତାରିଖ ଏହି ସୁପ୍ରଭାତରେ ଶ୍ରୋତାବନ୍ଧୁମାନଙ୍କୁ ପ୍ରୀତିଭର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। ମେଡିୟମ୍ ଉପରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ମିଟର ତଥା 1206 କିଲୋହର୍ଟ୍ଜ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଘାହର୍ଜ ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:58 ମିନିଟ୍।

କାମରାର ବିନାଶରେ ଦୁଃଖର ବିନାଶ ଆକାଶବାଣୀ ଭବାନୀ ପାଟଣା ପରବର୍ତ୍ତୀ ପ୍ରସାରଣ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏଇଠି ଶେଷ କରୁଛୁ ବନ୍ଦନା କାର୍ଯ୍ୟକ୍ରମକୁ। କଣ୍ଠଶିଳ୍ପୀମାନେ ଥିଲେ ସୁଧାକର ମିଶ୍ର, ଶୈଳବମା ମହାପାତ୍ର, ଶ୍ରୀଚରଣ ମହାନ୍ତି, ନିଶୀପ୍ରଭା ପାଣି ଓ ରବିନାରାୟଣ ଦାସ। ଆକାଶବାଣୀ ଭବରୀ ପାଠଡ଼ା ଶ୍ରୋତବନ୍ଧୁ ଏଥର ଶୁଣନ୍ତୁ ଚେତନା ଚିନ୍ତନ। ଉପସ୍ଥାପନ କରିଛନ୍ତି ଭାଗିରଥୀ ମିଶ୍ର।

ଆମେ କଥାରେ କହୁ ସମସ୍ତେ ସମାନ। ସମସ୍ତେ ସମାନ ଏହି ଭାବନା ଏବଂ ଚିନ୍ତାଧାରା ନିଶ୍ଚିତ ଭାବରେ ଉତ୍କୃଷ୍ଟ ଧରଣର ମାନସିକତାର କଥା କୁହେ, କିନ୍ତୁ ବାସ୍ତବତା ହେଉଛି ବଡ଼ ଅଲଗା। ଉଚ୍ଚ ନୀଚ, ସବଳ ଦୁର୍ବଳ, ଏସବୁକୁ ଆମେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱ ଦେଇଥାଉ। ସାମାଜିକ ଉନ୍ନତିରେ ଆମ ଦେଶରେ ପ୍ରଥମ ପ୍ରତିବନ୍ଧକ ହେଉଛି ଜାତି ପ୍ରଥା।

ଜାତି ପ୍ରଥାର କୁପ୍ରଭାବ ସମ୍ପର୍କରେ ଆମେ ସମସ୍ତେ ସଚେତନ। ତା ସତ୍ତ୍ୱେ ଜାତିଆଣ ଭାବର ଚେର ଆଜି ବି ଆମ ଭିତରେ ବେଶ ମଜବୁତ। ମଣିଷକୁ ମଣିଷ ଭାବେ ନ ଦେଖି ତାର ଦେହର ରଙ୍ଗ, ଜନ୍ମସ୍ଥାନ, ପାରିବାରିକ ସ୍ୱଚ୍ଛଳତା, ସାମାଜିକ ସ୍ଥିତି ଏସବୁକୁ ଆମେ ଆଧାର କରିଥାଉ ଜଣକୁ ପରଖିବାକୁ ଏବଂ ତାକୁ ତାର ଗୁରୁତ୍ୱ ପ୍ରଦାନ କରିବାକୁ। ଏଭଳି ଭାବନା ସାଧାରଣତଃ ଜଣଙ୍କ ପ୍ରତି ଶ୍ରଦ୍ଧା ଆଉ ସମ୍ମାନ ସୃଷ୍ଟି କରିବା ବଦଳରେ ସୃଷ୍ଟି କରିଥାଏ ହେୟ ଜ୍ଞାନ। ରାଜଧାନୀ ବୁଲିବାକୁ ଆସିଥିଲେ ତିନୋଟି ଅଲଗା ଅଲଗା ଗୁରୁକୁଳରୁ ତିନି ଜଣ ଛାତ୍ର। ସେମାନେ ବିଶ୍ରାମ ନେଉଥିବା ସ୍ଥାନରେ ଆସି ପହଞ୍ଚିଲେ ଜଣେ ବଣିକ। ରାଜଧାନୀ ସମ୍ପର୍କରେ ତାଙ୍କର ବେଶ ଜ୍ଞାନ ଥିବା ଯୋଗୁଁ ଛାତ୍ରମାନଙ୍କ ସହିତ ଥିବା ଶିକ୍ଷକମାନେ ତାଙ୍କୁ ଅନୁରୋଧ କରିଥିଲେ ବାଳକମାନଙ୍କୁ ରାଜଧାନୀ ବୁଲେଇ ଆଣିବାକୁ। ଖୁସିରେ ରାଜି ହୋଇଯାଇଥିଲେ ବଣିକ ଜଣକ। ତାଙ୍କର କେବଳ ଗୋଟିଏ ସର୍ତ୍ତ ଥିଲା। ସର୍ତ୍ତଟି ହେଲା, ଯେହେତୁ ଘୋଡ଼ାରେ ତିନି ଜଣ ଯାକ ଏକା ସାଙ୍ଗରେ ଯାଇପାରିବେ ନାହିଁ, ସେହେତୁ ସେ ଜଣ ଜଣ କରି ରାଜଧାନୀ ବୁଲେଇ ଆଣିବେ। ପ୍ରଥମ ବାଳକକୁ ନଗରୀର ବଡ଼ ବଡ଼ ମନ୍ଦିର, ଉଦ୍ୟାନ ବୁଲେଇ ସାରିବା ପରେ କିଛି ଦୂରରେ ଥିବା ରାଜ ଉଆସକୁ ଅନାଇ ବଣିକ ପଚାରିଥିଲେ, ହଠାତ୍ ତୁମକୁ ରାଜମୁକୁଟ ଯଚାଗଲେ ତୁମେ କ'ଣ କରିବ? ବାଳକ ଜଣକ କହିଲା, ମୁଁ ନମ୍ର ଭାବେ ମନା କରିଦେବି, କାରଣ ଗୁରୁ କହିଛନ୍ତି ଉଚ୍ଚାଭିଳାଷ ଭଲ ନୁହେଁ, ସରଳ ଜୀବନଯାପନରେ ମୁଁ ବିଶ୍ୱାସ କରେ। ବେଶ ଭଲ କଥା କହି ବଣିଜ ଫେରି ଆସିଥିଲେ ପ୍ରଥମ ବାଳକ ସହିତ। ଦ୍ୱିତୀୟ ବାଳକ ସହର ପରିକ୍ରମା କଲା ପରେ ସେହି ଏକା ପ୍ରଶ୍ନ ପଚାରିଥିଲେ ବଣିକ ତାକୁ। ବାଳକର ଉତ୍ତର ଥିଲା, ସିଂହାସନରେ ବସିଯିବି। ସେ ଆସନ ପାଇଁ ନିଜକୁ ନ୍ୟୁନ ମନେ କରିବ ନାହିଁ? ପୁଣି ପଚାରିଥିଲେ ବଣିକ। ନା, କାହିଁକି ନ୍ୟୁନ ମନେ କରିବି? ମୁଁ ଯଦି ଯୋଗ୍ୟ ନୁହେଁ, ସିଂହାସନ ମୋତେ ମିଳିବ ବା କାହିଁକି? ଭଲ କଥା କହି ବଣିକ ତାକୁ ଛାଡ଼ି ଦେଇ ତୃତୀୟ ବାଳକକୁ ଧରି ବାହାରି ଯାଇଥିଲେ ନଗରୀ ପ୍ରଦକ୍ଷିଣ ପାଇଁ। ରାଜ ଉଆସକୁ ଦେଖାଇ ପଚାରିଥିଲେ ତୃତୀୟ ବାଳକକୁ, ତୁମକୁ ହଠାତ୍ ରାଜପଦ ମିଳିଗଲେ ତୁମେ କ'ଣ କରିବ? ସସମ୍ମାନେ ତାହା ଗ୍ରହଣ କରିବି। ତୁମେ ନିଜକୁ ସେ ପଦ ପାଇଁ ନ୍ୟୁନ ମନେ କରିବ ନାହିଁ? ଉତ୍ତରରେ ବାଳକ କହିଥିଲା, କିଛି ସମୟ ପୂର୍ବରୁ ବଗିଚାରେ ଥିବା ଝରଣାରୁ ପାଣି ପିଇଲା ବେଳେ ମୋ ନାକରେ ବାଜିଥିଲା ଚମତ୍କାର ମହକ। ପ୍ରଥମେ ଭାବିଲି ଯେଉଁ ବଡ଼ ଗଛଟା ତଳେ ଆମେ ଠିଆ ହେଇଛୁ ସେହି ଗଛର ଫୁଲରୁ ଆସୁଥିବ ଏ ମହକ, କିନ୍ତୁ ଲକ୍ଷ୍ୟ କରି ଦେଖିଲି ସେ ଗଛରେ ଗୋଟିଏ ହେଲେ ଫୁଲ ନାହିଁ। ଝରଣା କୂଳର କେତୋଟି କମନୀୟ ଲତାରେ ଫୁଟିଥିବା ଛୋଟ ଛୋଟ ଫୁଲ ହିଁ ସେ ମହକର ଉତ୍ସ। ବିଶାଳ ବୃକ୍ଷ ପୁଷ୍ପଶୂନ୍ୟ, ଅଦୃଶ୍ୟ ପ୍ରାୟ ଲତାର ଛୋଟ ଛୋଟ ଫୁଲ ସୁରଭିରେ ଭରପୁର। ଭାବିଲି ବିଧାତାର ବିଧାନକୁ ଆମ ମନ ଦ୍ୱାରା ମାପିବା ସମ୍ଭବ ନୁହେଁ। ଆମର ଯେଉଁ ବଡ଼ ସାନ, ଯୋଗ୍ୟ ଅଯୋଗ୍ୟ ଧାରଣା ରହିଛି, ତା ସହିତ ବିଧି ବା ବାସ୍ତବତାର ବିଶେଷ କିଛି ସମ୍ପର୍କ ନାହିଁ। ବଣିକ ଜଣକ ଥିଲେ ରାଜପୁରୋହିତ। ସେ ଖୋଜୁଥିଲେ ସେହି ରାଜ୍ୟର ନିସନ୍ତାନ ରାଜାଙ୍କର ଉପଯୁକ୍ତ ଦାୟାଦ। କହିବା ବାହୁଲ୍ୟ, ତୃତୀୟ ବାଳକଟି ହିଁ ସେହି ରାଜ୍ୟର ରାଜା ପଦରେ ଅଭିଷିକ୍ତ ହୋଇଥିଲା।

ଶୁଣିଲେ ଚେତନା ଚିନ୍ତନ ଉପସ୍ଥାପନ କରିଥିଲେ ଭାଗୀରଥୀ ମିଶ୍ର। ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରକାନ୍ତ ପଣ୍ଡା।

ଶିବଭକ୍ତଗଣ ଧନୀ ଏବଂ ଭୋଗଭାଗ୍ୟ ସମ୍ପନ୍ନ, ଅନ୍ୟପକ୍ଷରେ ବିଷ୍ଣୁ ଭକ୍ତଗଣ ନିର୍ଦ୍ଧନ, ବନ୍ଧୁବାନ୍ଧବ ପରିତ୍ୟକ୍ତ, ଭୋଗଭାଗ୍ୟହୀନ। ପରୀକ୍ଷିତ ଶ୍ରୀ ଶୁକଦେବଙ୍କୁ ଏ ବିଷୟରେ ପ୍ରଶ୍ନ କରିଛନ୍ତି। ଶ୍ରୀ ଶୁକଦେବ ପରୀକ୍ଷିତଙ୍କୁ ବୁଝାଇଛନ୍ତି, ବିଷ୍ଣୁ ଭକ୍ତର ସମସ୍ତ ଧନ ହରଣ କରିନିଅନ୍ତି, ତା ପରିବର୍ତ୍ତେ ଅହିତୁକି କୃପା ବର୍ଷଣ କରିଥାନ୍ତି, ତଦ୍ୱାରା ପରମବ୍ରହ୍ମ ପ୍ରାପ୍ତି ଘଟେ। ବିଷ୍ଣୁ ଆରାଧନା ତେଣୁ କଠିନ। ଶିବ କିନ୍ତୁ ଆଶୁ ପ୍ରସନ୍ନ ହୋଇ ଭକ୍ତକୁ ସାଙ୍ଗେ ସାଙ୍ଗେ ସାମ୍ରାଜ୍ୟ ଲକ୍ଷ୍ମୀ ଦେଇଦିଅନ୍ତି। ଭକ୍ତ ପରବର୍ତ୍ତୀ କାଳରେ ପ୍ରମତ୍ତ ହୋଇ ବରଦାତାଙ୍କୁ ବି ଭୁଲିଯାଏ।

ପ୍ରଚାର କଲ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସନ୍ଧ୍ୟା 6:30 ପ୍ରଚାର କରିବୁ ଆଦିବାସୀ ଗୀତ କ୍ରମରେ ଅମାତ୍ୟ ଗୀତ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ 7:30। ଚିଠି ପାଇଛୁ 8:00। ହିନ୍ଦୀ ଭକ୍ତିଗୀତ ଶୁଣିବେ 8:15। ସ୍ପୋର୍ଟସ୍ ଗେମ୍ 8:30। 9:15 ସ୍ପଟଲାଇଟ୍ କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। 9:30 ପ୍ରଚାର କରିବୁ ଅଖଳ ଭାରତୀୟ ନାଟକ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। 10:00 ରବିବାସରୀୟ ସଙ୍ଗୀତ ସଭା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆମ କେନ୍ଦ୍ରରୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଆଞ୍ଚଳିକ ସମ୍ବାଦ ଆମରି ସ୍ୱାସ୍ଥ୍ୟ ଏବଂ ପରେ ପରେ ଶୁଣିବେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ନବମ ଓ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଲାଗି ଭାଷା ଅଧ୍ୟୟନ ଉପରେ ଏକ ସ୍ୱତନ୍ତ୍ର ନିୟମ ପ୍ରଣୟନ କରାଯାଇଛି। ଛାତ୍ରଛାତ୍ରୀମାନେ ତିନୋଟି ଭାଷାରେ ଅଧ୍ୟୟନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଚଳିତ ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ ହେବ। ତିନୋଟି ଭାଷା ମଧ୍ୟରୁ ଦୁଇଟି ଭାରତୀୟ ଭାଷା ସହିତ ଗୋଟିଏ ବିଦେଶୀ ଭାଷା ଅନ୍ତର୍ଭୁକ୍ତ। ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନିମନ୍ତେ ତିନୋଟି ଭାଷା ଅଧ୍ୟୟନ କରିବା ବାଧ୍ୟତାମୂଳକ କରାଯାଇଛି। ଦଶମ ବୋର୍ଡ ପରୀକ୍ଷାରେ କେବଳ ପ୍ରଥମ ଓ ଦ୍ୱିତୀୟ ଭାଷାରେ ପରୀକ୍ଷା ଦେବେ। ତୃତୀୟ ଭାଷାରେ

0: କେବଳ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଇଣ୍ଟରନାଲ୍ ଆସେସ୍ମେଣ୍ଟ କରାଯାଇ ମାର୍କ ଦିଆଯିବ। ଜାତୀୟ ଶିକ୍ଷାନୀତି 2020 ନୀତି ଆଧାରରେ ସିବିଏସ୍ଇ ପକ୍ଷରୁ ଏହି ନିୟମକୁ ଜୁଲାଇ 1ରୁ ଲାଗୁ କରାଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ପକ୍ଷରୁ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା 2025ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ଜୁନ୍ ମାସ 7 ତାରିଖରେ ପ୍ରିଲିମିନାରୀ ପରୀକ୍ଷା 2ଟି ପର୍ଯ୍ୟାୟରେ ହେବ। ରାଜ୍ୟର 6ଟି ଜୋନ୍ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ ସମ୍ବଲପୁରଠାରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଅପରାଧ ଓ ବେଆଇନ କାରବାର ବିରୁଦ୍ଧରେ ଓଡ଼ିଶା ପୁଲିସର ରାଜ୍ୟବ୍ୟାପୀ 5-ଦିନିଆ ସ୍ୱତନ୍ତ୍ର ଅଭିଯାନରେ 1771 ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ଅନୁସାରେ 190 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଳିତ ମାସ 12 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୁଲିସ ରେଞ୍ଜରେ ଜିଲ୍ଲା ଏସ୍ପି ଏବଂ ପୁଲିସ କମିଶନରଙ୍କ ନେତୃତ୍ୱରେ ଏହି ଅଭିଯାନରେ ଅପରାଧୀଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଦିଗପଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟ ଆଚାର୍ଯ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଶିବିରରେ ରାଜ୍ୟର 9ଟି ସମ୍ଭାଗରୁ 140 ଜଣ ଆଚାର୍ଯ୍ୟ ଆଚାର୍ଯ୍ୟ 20 ଜଣ ପ୍ରଶିକ୍ଷକ ଶିବିରରେ ଭାଗ ନେଇଥିଲେ। ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ସଂକ୍ରାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଅବସରପ୍ରାପ୍ତ ଏବଂ ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀମାନେ ନିଜର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ପେନ୍ସନ୍ ଅଦାଲତରେ ଉପସ୍ଥିତ ରହି ସମସ୍ୟା ସମାଧାନ କରିବାକୁ କୁହାଯାଇଛି। ଯୋଗାଣ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ଯୋଗାଣ ଅଧିକାରୀ, ରାଜ୍ୟ ସହକାରୀ ଯୋଗାଣ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଭୁବନେଶ୍ୱର ଉପକଣ୍ଠରେ ଥିବା ବିଭିନ୍ନ ପେଟ୍ରୋଲ୍ ପମ୍ପ ଓ ଅବୈଧ ସ୍ଥାନରେ ପେଟ୍ରୋଲ୍ ଓ ଡିଜେଲ୍ ଗଚ୍ଛିତ କେନ୍ଦ୍ରମାନଙ୍କରେ ଚଢ଼ଉ କରିଛନ୍ତି। ଚଢ଼ଉ ବେଳେ 505 ଲିଟର ଇନ୍ଧନ କଳାବଜାରୀଙ୍କଠାରୁ ଜବତ କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି ପେଟ୍ରୋଲ୍ ଏବଂ ଡିଜେଲ୍ ଅଭାବ ନାହିଁ, ଅନାବଶ୍ୟକ ଭାବେ ଇନ୍ଧନ ମହଜୁଦ ରଖନ୍ତୁ ନାହିଁ ଏବଂ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସୂଚନା ଓ ପ୍ରଯୁକ୍ତି, ଇଣ୍ଟରନେଟ୍ ଭଳି ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ବର୍ତ୍ତମାନ ସମୟରେ ସମାଜ ଉପରେ ଗଭୀର ପ୍ରଭାବ ସୃଷ୍ଟି କରିଛି। ସମାଜ ଉପରେ ଏହାର ପ୍ରଭାବକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2006 ମିଳିତ ଜାତିସଂଘ ପକ୍ଷରୁ ଆଜିର ଦିନକୁ ବିଶ୍ୱ ଦୂରସଞ୍ଚାର ଦିବସ ରୂପେ ପାଳନ କରାଯାଉଛି। ସୂଚନାଯୋଗ୍ୟ 1865 ଆଜିର ଦିନରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ ଟେଲିକମ୍ୟୁନିକେସନ ୟୁନିୟନ ଗଠନ କରାଯାଇଥିଲା। ଉଚ୍ଚ ରକ୍ତଚାପ, ହାଇ ବ୍ଲଡ୍ ପ୍ରେସରର ପ୍ରତିରୋଧ, ଚିହ୍ନଟ ଏବଂ ନିୟନ୍ତ୍ରଣକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 2006 ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଛି। ଚଳିତ ବର୍ଷର ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ବାର୍ତ୍ତା ହେଉଛି ଏକତ୍ର ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଉଛି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ନିରବ ଘାତକ ଉଚ୍ଚ ରକ୍ତଚାପ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶିଶୁଶଙ୍କର ମିଶ୍ର।
2: ଆଜି ମେ ମାସର 17 ତାରିଖ, ଆଜିର ଦିନଟିକୁ ୱାର୍ଲଡ ହାଇପରଟେନସନ୍ ଡେ ବା ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବରେ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍ ପକ୍ଷରୁ ସାରା ବିଶ୍ୱରେ ପାଳନ କରାଯାଉଛି। କାରଣ ଉଚ୍ଚ ରକ୍ତଚାପ ଏକ ନିରବ ଘାତକ। ଉଚ୍ଚ ରକ୍ତଚାପ କହିଲେ ସାଧାରଣରେ କ'ଣ ବୁଝାଏ? ଗୋଟିଏ ସୁସ୍ଥ ଲୋକର ବ୍ଲଡ୍ ପ୍ରେସର 120

0: ଅତିବିଭକ୍ତ 80 ତଳକୁ ରହିବା ଉଚିତ। ଉପରଟିକୁ ସିଷ୍ଟ୍ରୋଲିକ ଏବଂ ତଳ ଅଙ୍କଟିକୁ ଡାଏଷ୍ଟ୍ରୋଲିକ ବୋଲି କୁହାଯାଏ। ଯେତେବେଳେ ବ୍ଲଡ୍ ପ୍ରେସର 140 ଉପରକୁ ଉପରଟି ଏବଂ 80-90 ଉପରକୁ ତଳ ଅଙ୍କଟି ବଢ଼ିଥାଏ ବା ଡାଏଷ୍ଟ୍ରୋଲିକଟି ବଢ଼ିଥାଏ, ତାକୁ ଉଚ୍ଚ ରକ୍ତଚାପ କୁହାଯାଏ। ଉଚ୍ଚ ରକ୍ତଚାପ ହେଲେ ଏହା କେବଳ ଏହି ନମ୍ବର ଭିତରେ ସୀମିତ ରହେ ନାହିଁ। ଉଚ୍ଚ ରକ୍ତଚାପ ଆମର ଶରୀରର ମସ୍ତିଷ୍କ, ଚକ୍ଷୁ, ହୃତ୍ପିଣ୍ଡ, ବୃକକ୍ ଏବଂ ସାରା ଶରୀରରେ ଥିବା 1,000,000 କିଲୋମିଟର ଶିରାମାନଙ୍କୁ ଧୀରେ ଧୀରେ ନଷ୍ଟ କରିଥାଏ। ଫଳରେ ସାରା ଶରୀରର ଅଙ୍ଗମାନେ ନଷ୍ଟ ହୋଇଥାନ୍ତି। କିନ୍ତୁ ଦୁଃଖର କଥା ଯେ ଉଚ୍ଚ ରକ୍ତଚାପରେ ପ୍ରାୟ 95% ଲୋକଙ୍କୁ କିଛି ଅସୁବିଧା ଜଣାଯାଏ ନାହିଁ, ତେଣୁ ସେ ସହଜରେ ଡାକ୍ତରଙ୍କ ପାଖକୁ ଯାଆନ୍ତି ନାହିଁ। କେତେବେଳେ ଆସନ୍ତି? ଯେତେବେଳେ ତାଙ୍କର କିଛି ଗୋଟା ଦେହରେ ଅସୁବିଧା ହୋଇଥାଏ, ଯଥା ମୁଣ୍ଡ ଭିତରେ ବିନ୍ଧା ହେଲା, ରକ୍ତ ମୁଣ୍ଡରେ କ୍ଷରଣ ହୋଇ ଚେତାଶୂନ୍ୟ ହୋଇଗଲେ, କିମ୍ବା ଆଖି ଭିତରେ ରକ୍ତ କ୍ଷରଣ ହୋଇ ଚକ୍ଷୁ ନଷ୍ଟ ହୋଇଗଲା, ହୃତ୍ପିଣ୍ଡରେ ଯନ୍ତ୍ରଣା ହୋଇ ଅସୁବିଧାରେ ପଡି ସେ ଲୋକମାନେ ପରିଶେଷରେ ଡାକ୍ତରଙ୍କ ପାଖରେ ପହଞ୍ଚିଥାନ୍ତି। ଅନେକ ସମୟରେ ଯେତେବେଳେ ଧୀରେ ଧୀରେ ଏଇ ରକ୍ତଚାପଟି ବଢ଼ିଥାଏ, ଆମର ବୃକକ୍ ବା କିଡ୍ନିକୁ ସେ ଧୀରେ ଧୀରେ ନଷ୍ଟ କରିଥାଏ। ସେ ନଷ୍ଟ ହେଲା ଫଳରେ ଆମର କିଡ୍ନି ଫେଲିଅର ହୋଇଥାଏ, ଯାହାଫଳରେ ଆଜିକାଲି ବହୁତ ଲୋକ ସହଜରେ ଡାୟାଲିସିସକୁ ଯାଉଛନ୍ତି। ମନେ ରଖିବାକୁ ହେବ ଯେ ଏତେ ସଂଖ୍ୟକ ଲୋକଙ୍କୁ ଉଚ୍ଚ ରକ୍ତଚାପ ଏବଂ ତା ଫଳରେ ହୃଦଘାତ ହେଉଛି, ଲୋକମାନେ ସଚେତନ ହେବାର ସମୟ ବର୍ତ୍ତମାନ ଆସିଛି। ଯଦି ଆମେ ସଚେତନ ହୋଇ ଉଚ୍ଚ ରକ୍ତଚାପକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣରେ ରଖିବା, ତେବେ ଦୀର୍ଘ ନିରାମୟ ଜୀବନ ଯାପନ କରିପାରିବା ଏବଂ ଗୋଟେ ପୂର୍ଣ୍ଣବୟସ୍କ ଲୋକ ହିସାବରେ ଆମେ ଜୀବନରେ ବଞ୍ଚିପାରିବା। ତେଣୁ ଆମେ 20 ବର୍ଷ ବୟସ ପରେ ପ୍ରତି 6 ମାସରୁ ବର୍ଷେ ଥରେ ଉପଯୁକ୍ତ ଡାକ୍ତରଙ୍କ ପାଖକୁ ଯେଉଁ ବାର୍ତ୍ତା ଦିଆଯାଇଛି, ଆକ୍ୟୁରେଟଲି ମେଜର କରିବା ମାନେ ସଠିକ ଭାବରେ ରକ୍ତଚାପକୁ ମାପିବେ, ସଠିକ ଜାଗାରେ ମାପିବେ ଏବଂ ଦେଖିବେ ଯେ ଆପଣଙ୍କର ରକ୍ତଚାପ ନିୟନ୍ତ୍ରଣ ମଧ୍ୟରେ ଅଛି, ତା ଫଳରେ ଆପଣ ଦୀର୍ଘ ନିରାମୟ ଜୀବନ ଯାପନ କରିପାରିବେ। ଆମକୁ ଜାଣିବାକୁ ପଡିବ ଯେ ଏଭଳି ନିରବଘାତକୁ ଯଦି ଆମେ ନିୟନ୍ତ୍ରଣରେ ରଖିବା, ଆମର କୌଣସି ଅସୁବିଧା ହେବ ନାହିଁ। ଉଚ୍ଚ ରକ୍ତଚାପର ଚିକିତ୍ସା 2 ପ୍ରକାରର ଆମକୁ କରିବାକୁ ହେବ। ପ୍ରଥମଟି ହେଲା ବିନା ଔଷଧରେ, ଯଥା ଖାଦ୍ୟରେ ଲୁଣ କମ୍ ଖାଇବା, 5 ଗ୍ରାମରୁ ସାଧାରଣତଃ କମ୍ ଲୁଣ ଆମେମାନେ ଖାଇବା କଥା। ଖରାଦିନରେ ହୁଏତ 5-7 ଗ୍ରାମ ଖାଇବା। ଧୂମପାନ ନିଷେଧ, ମଦ୍ୟପାନ ସମ୍ପୂର୍ଣ୍ଣ ରୂପେ ବର୍ଜନୀୟ, ନିୟମିତ ବ୍ୟାୟାମ କରିବା, ଶରୀର ଓଜନ କମାଇ ରଖିବା, ଯୋଗାଭ୍ୟାସ ଦ୍ୱାରା ମାନସିକ ଓ ଶାରୀରିକ ଚାପ କମ୍ ରଖିବା। ମାନସିକ ଚାପ ଅଧିକ ହେଲେ ଉଚ୍ଚ ରକ୍ତଚାପ ମଧ୍ୟ ହୋଇଥାଏ। ଦ୍ୱିତୀୟ ପ୍ରକାର ଚିକିତ୍ସା ହେଉଛି ଔଷଧ ସାହାଯ୍ୟରେ। ଆଜିକାଲି ବହୁତ ଭଲ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ଔଷଧ ମିଳୁଛି। ଉପଯୁକ୍ତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧକୁ ନିୟମିତ ଖାଇବାକୁ ହେବ। ମନେ ରଖିବାକୁ ହେବ ଯେ ଔଷଧ ଖାଇ ଯଦି ରକ୍ତଚାପ ସାଧାରଣ ହୋଇଯାଏ, ତେବେ ମଧ୍ୟ ଔଷଧକୁ ଖାଇବାକୁ ପଡିବ। ବେଳେବେଳେ କିଛି ଲୋକ ସାଧାରଣ ହୋଇଗଲେ ରକ୍ତଚାପ ଔଷଧ ବନ୍ଦ କରିଦେଇଥାନ୍ତି, ତାହା ବିପଦଜନକ। କାରଣ ଔଷଧକୁ ବନ୍ଦ କରିଦେଲେ ହଠାତ୍ ରକ୍ତଚାପ ବୃଦ୍ଧି ପାଇଥାଏ ଏବଂ ତାହା ବିଷମ ଅବସ୍ଥା ସୃଷ୍ଟି କରେ, ତେଣୁ ସେଥିରୁ ଦୂରେଇ ରହିବା ପାଇଁ ନିୟମିତ ଔଷଧ ଖାଇବେ। ଯଦି କୌଣସି ସମୟରେ କମ୍ ବେଶୀ ହେଉଛି, ଉପଯୁକ୍ତ ଡାକ୍ତରୀ ପରାମର୍ଶ ଅନୁସାରେ ଔଷଧକୁ ଖାଇବା। ତେଣୁ ଯଦି ଆମର ରକ୍ତଚାପକୁ ନିୟନ୍ତ୍ରଣ ଭିତରେ ରଖିବା, ଆମର ଜୀବନ ସୁଦୀର୍ଘ ନିରାମୟ ହେବ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣିଥିଲେ ନିରବଘାତକ ଉଚ୍ଚ ରକ୍ତଚାପ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଶିଶୁଶଙ୍କର ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ହେବାକୁ ଯାଉଛି, ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବୋହରା। 2 ଦିନିଆ ସ୍ୱିଡେନ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟରେ ଗୁଜରାଟ ଟାଇଟନ୍ସକୁ 29 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 2 ଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିବେ।

ମହାରାଷ୍ଟ୍ରର ଗଡ଼ଚିରୋଲି ପୋଲିସ ଏବଂ ସିଆର୍ପିଏଫ୍ ପକ୍ଷରୁ ଅଭିଯାନ ସମୟରେ 8 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା 8 ଜଣ ମାଓବାଦୀଙ୍କ ମଧ୍ୟରେ 2 ଜଣ ଡିଭିଜନାଲ କମିଟି ସଦସ୍ୟ ଏବଂ 2 ଜଣ ପ୍ଲାଟୁନ୍ ପାର୍ଟି କମିଟି ସଦସ୍ୟ ରହିଥିବା ଜଣାପଡ଼ିଛି। ତଲାସୀ ଅଭିଯାନ ସମୟରେ ସୁରକ୍ଷା ବାହିନୀ ଏଲ୍ଏମ୍ଜି, AK-47 ରାଇଫଲ, SLR, ଇନ୍ସାସ୍ ରାଇଫଲ, 303 ରାଇଫଲ ସମେତ 51 ବନ୍ଧୁକ ଜବତ କରିଛି। ଏହି ଅଭିଯାନରେ 65,34,000 ଟଙ୍କା ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ଗିରଫ କ୍ୟାଡର ମାଓବାଦୀଙ୍କ ପାଇଁ ମହାରାଷ୍ଟ୍ର ସରକାର 64 ଲକ୍ଷ ଟଙ୍କାର ମିଳିତ ପୁରସ୍କାର ଘୋଷଣା କରିଥିଲେ। ଅନ୍ୟ ଏକ ଘଟଣାରେ ଗତକାଲି 5 ଜଣ ବରିଷ୍ଠ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। କୋଲକାତାର ଆର୍ଜି କର ମେଡିକାଲ କଲେଜ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି କୋଲକାତା ହାଇକୋର୍ଟର ବିଚାରପତି ସମ୍ପା ସରକାର ଏବଂ ତୀର୍ଥଙ୍କର ଘୋଷଙ୍କ ଖଣ୍ଡପୀଠରେ କରାଯିବ। ବିଚାରପତି ରାଜାଶେଖର ମନ୍ଥା ଏବଂ ରାୟ ଚଟ୍ଟୋପାଧ୍ୟାୟ ଏହି ମାମଲାରୁ ଗତ 11 ତାରିଖରେ ଓହରି ଯାଇଛନ୍ତି। ଏହି ମାମଲାରେ ଏକମାତ୍ର ଦୋଷୀ ସଞ୍ଜୟ ରାୟଙ୍କୁ ଗତବର୍ଷ ଜାନୁଆରୀରେ ଆଜି

0: 303 ରାଇଫଲ ସମେତ 51ଟି ବନ୍ଧୁକ ଜବତ କରିଛି। ଏହି ଅଭିଯାନରେ 65,34,000 ଟଙ୍କା ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ଗିରଫ କ୍ୟାଡର ମାଓବାଦୀଙ୍କ ପାଇଁ ମହାରାଷ୍ଟ୍ର ସରକାର 64 ଲକ୍ଷ ଟଙ୍କାର ମିଳିତ ପୁରସ୍କାର ଘୋଷଣା କରିଥିଲେ। ଅନ୍ୟ ଏକ ଘଟଣାରେ ଗତକାଲି 5 ଜଣ ବରିଷ୍ଠ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। କୋଲକାତାର ଆର୍ଜି କର ମେଡିକାଲ କଲେଜ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି କୋଲକାତା ହାଇକୋର୍ଟର ବିଚାରପତି ଶମ୍ପା ସରକାର ଏବଂ ତୀର୍ଥଙ୍କର ଘୋଷଙ୍କ ଖଣ୍ଡପୀଠରେ କରାଯିବ। ବିଚାରପତି ରାଜାଶେଖର ମନ୍ଥା ଏବଂ ରାୟ ଚଟ୍ଟୋପାଧ୍ୟାୟ ଏହି ମାମଲାରୁ ଗତ 11 ତାରିଖରେ ଓହରି ଯାଇଛନ୍ତି। ଏହି ମାମଲାରେ ଏକମାତ୍ର ଦୋଷୀ ସଞ୍ଜୟ ରାୟଙ୍କୁ ଗତବର୍ଷ ଜାନୁଆରୀରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତର ମୃତ୍ୟୁଦଣ୍ଡ ଦାବି କରିଛି। କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ଆଭେଲଡୋ ଡି ଲା ଏସ୍ପ୍ରିଏଲାଙ୍କ ସହଯୋଗୀ ଥିବା ଜଣେ ପୂର୍ବତନ ମେୟର ରୋଜର ଡେଭିଆଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କର ଜଣେ ସହଯୋଗୀ ଏଡର୍ କାର୍ଡୋନାଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଆମେରିକା ସରକାରଙ୍କ ଦ୍ୱାରା ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଥିବା 2ଟି ଗୋଷ୍ଠୀ ଏବଂ ତୃତୀୟ ଗୋଷ୍ଠୀ ସମ୍ପୃକ୍ତ ଅଞ୍ଚଳରେ 2020ରୁ 2023 ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ। ଡେଭିଆଙ୍କ ମୃତ୍ୟୁ ରାଜଧାନୀ ବୋଟାଗୋରୁ 170 କିଲୋମିଟର ଦକ୍ଷିଣରେ ଥିବା ଏକ ଗ୍ରାମରେ ରହିଛି। କିବାରାଲୋ ଗ୍ରାମାଞ୍ଚଳରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ଡେଭିଆଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚଳିତ ମାସ 31 ତାରିଖରେ ହେବାକୁ ଥିବା କଲମ୍ବିଆ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏଭଳି ହତ୍ୟାକାଣ୍ଡ ଅସ୍ଥିରତା ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଇଛି। ଲାଟଭିଆର ରାଷ୍ଟ୍ରପତି ଏଡଗାସ୍ ରିଙ୍କେଭିକ୍ସଙ୍କ ଘୋଷଣା ଅନୁଯାୟୀ ସେ ବିରୋଧୀ ୟୁନାଇଟେଡ୍ ଲିଷ୍ଟ ପାର୍ଟିର ସାଂସଦ ଆଣ୍ଡ୍ରିସ୍ କୁଲବର୍ଙ୍କୁ ଏକ ନୂଆ ସରକାର ଗଠନ ପାଇଁ ଦାୟିତ୍ୱ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ରିଙ୍କେଭିକ୍ସ କହିଛନ୍ତି ସେ ବିଦାୟୀ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବିଭିନ୍ନ ରାଜନୈତିକ ଦଳ ଓ ଗୋଷ୍ଠୀଗୁଡ଼ିକ ସହ ଆଲୋଚନା କରିଥିଲେ। ଚଳିତ ମାସ 25 ତାରିଖ ସୁଦ୍ଧା ସେ ନୂଆ ସରକାର ଗଠନ ହେବା ନେଇ ଆଶାବାଦୀ ଥିବା କହିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। 248 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 218 ରନ୍ କରିଥିଲା। ଗୁଜରାଟ ଟାଇଟନ୍ସ ପକ୍ଷରୁ ଅଧିନାୟକ ସୁମନ ଗିଲ୍ ସର୍ବାଧିକ 85 ରନ୍ କରିଥିବା ବେଳେ ସାଇ ସୁଦର୍ଶନ 53 ଏବଂ ଜୋସ୍ ବଟଲର 57 ରନ୍ କରିଥିଲେ। ସୁନୀଲ ନାରିନ୍ଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ୍ ହରାଇ 247 ରନ୍ ସ୍କୋର କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି 2ଟି ମ୍ୟାଚ୍ ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅପରାହ୍ନ 3:30ରେ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏବଂ ସନ୍ଧ୍ୟା 7:30ରେ ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। 2ଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗୁଜରାଟ ଟାଇଟନ୍ସକୁ 29 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ଶୁଣିଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ପ୍ରଚାର କରିଛୁ କୁନି କୁନି ପିଲାଙ୍କ ପାଇଁ ସରଗଫୁଲ କାର୍ଯ୍ୟକ୍ରମ। ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ସ୍ନିଗ୍ଧାରାଣୀ ପଣ୍ଡା।

ସ୍ୱାଗତ ପିଲାଏ। ଆଜିର ଉପସ୍ଥାପନାରେ ମୁଁ ତୁମର ସ୍ନିଗ୍ଧା ଅପା। ପିଲାଏ, ଆମ ବିଦ୍ୟାଳୟ ଆମ ଶିକ୍ଷା ସହିତ ଜଡ଼ିତ। ଆମେ ବିଦ୍ୟାଳୟକୁ ଗଲେ ସାଙ୍ଗସାଥି ହଉ, ପାଠ ପଢ଼ୁ, ଆଉ ଜୀବନ ବିଷୟରେ ବହୁତ କଥା ସେଇଠୁ ଶିଖିଥାଉ। ଆମ ଶିକ୍ଷକଙ୍କ ବ୍ୟବହାର, ଆମ ସାଙ୍ଗସାଥିଙ୍କର ବ୍ୟବହାର, ଏଇଥିରୁ ଆମେ ଜୀବନକୁ ବଞ୍ଚିବା ଶିଖିଥାଉ। ସେଇଥିପାଇଁ ତ ବିଦ୍ୟାଳୟ ଆମ ଜୀବନରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ବିଦ୍ୟାଳୟଟି ଛାତ୍ରଛାତ୍ରୀଙ୍କ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ମାନ ବଢ଼େଇବାରେ ସେତିକି ଭୂମିକା ନେଇଥାନ୍ତି। ଖାଲି ବିଦ୍ୟାଳୟରେ ଆମେ ପାଠ ଯେ ପଢ଼ୁ ତାହା ନୁହେଁ, ପାଠ ସହିତ ଖେଳ, ତା ସହିତ ବିଭିନ୍ନ ପ୍ରକାର କମ୍ପିଟିସନରେ ଆମେ ଭାଗ ନେଇଥାଉ, ଆମ ଭିତରେ ଥିବା ପ୍ରତିଭାକୁ ସେଇଠି ଖୋଜିଥାଉ। ଖାଲି ପାଠ ଯେ ପଢ଼ିଦେଲେ ହେଇଯିବ ତାହା ନୁହେଁ ପିଲାଏ, ମଣିଷଟିଏ ହେବା ପାଇଁ ଯେଉଁ ଯେଉଁ ଗୁଣ ଦରକାର ତାକୁ ବି ଆମେ ଏଇ ବିଦ୍ୟାଳୟରୁ ଶିଖିଥାଉ। ଆଉ ଯେତେବେଳେ ଆମେ ଭଲ ପାଠ ପଢ଼ୁ, ଭଲ ଗୁଣର ହଉ, ଭଲ ଖେଳୁ, ଆମ ବିଦ୍ୟାଳୟର ସମ୍ମାନ ଚାରିଆଡ଼େ ପ୍ରଚାର ହୋଇଥାଏ। ତେଣୁ ପିଲା ସବୁବେଳେ ଚେଷ୍ଟା କରିବ ନିଜ ବିଦ୍ୟାଳୟର ଗର୍ବ ଆଉ ଗୌରବକୁ ବଢ଼େଇବା ପାଇଁ। ଆସ ଏବେ ଗୀତଟି ଶୁଣିବା।

0: ହଁ ପିଲେ, ଛାତ୍ରଛାତ୍ରୀଙ୍କର ସଫଳତାକୁ ନେଇ ବିଦ୍ୟାଳୟ ଗର୍ବ କରେ। ଆସ ଆଜି ଭେଟିବା ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ କଳାହାଣ୍ଡିର ଟପର ହୋଇଥିବା ଗଣନାଥପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସ୍ୱାତି ମହାଖୋଡ଼ଙ୍କୁ। ତାଙ୍କଠୁ ତାଙ୍କ ସଫଳତାର କଥା ଶୁଣିବା।
1: ନମସ୍କାର।
2: ନମସ୍କାର। ଆଚ୍ଛା ମାମା, ତୁମେ ବହୁତ ସୁନ୍ଦର ରେଜଲ୍ଟ କରିଛ ଏଥର ଦଶମ ଶ୍ରେଣୀରେ। ମୁଁ ବହୁତ ଖୁସି ଲାଗିଲା, ତୁମକୁ କଂଗ୍ରାଚୁଲେସନ, ଏତେ ଭଲ ନମ୍ବରରେ ପାସ୍ ହେଇଛ। ଆମ କଳାହାଣ୍ଡି ପାଇଁ ବି ଏଇଟା ଗୋଟେ ଗର୍ବର କଥା। କେମିତି ପରିଶ୍ରମ କରୁଥିଲ ଏଥିପାଇଁ?
1: ଥ୍ୟାଙ୍କ ୟୁ ମ୍ୟାମ୍। ମୁଁ ତ ଦିନକୁ 7-8 ଘଣ୍ଟା ପାଠ ପଢୁଥିଲି। ବହୁତ ଖୁସି ଲାଗୁଛି ରେଜଲ୍ଟ ଦେଖିକି।
2: ତମେ କଳାହାଣ୍ଡିରେ ପ୍ରଥମ ସ୍ଥାନ ଅଧିକାର କରିଛ, ତ ସେଇ ମୁହୂର୍ତ୍ତଟା କେମିତି ଲାଗିଥିଲା ତମକୁ?
1: ରିଜଲ୍ଟ ଆସିଲା ଟାଇମରେ ତ ବହୁତ ନର୍ଭସ ଲାଗୁଥିଲା କି କେମିତି ରିଜଲ୍ଟ ହବ। ରିଜଲ୍ଟ ଯେତେବେଳେ ବାହାରିଲା ବହୁତ ଦେଖିକିନା ଖୁସି ଲାଗିଲା।
2: ଆଚ୍ଛା, ତୁମ ବିଦ୍ୟାଳୟର ନାଁଟା କଣ?
1: ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗଣନାଥପୁର।
2: ଗଣନାଥପୁରରେ ହିଁ ତୁମେ ପଢୁଥିଲ?
1: ହଁ।
2: ଶିକ୍ଷକ ମାନଙ୍କର ସହାୟତା ମିଳିଥିଲା ତୁମକୁ?
1: ହଁ, ନିଶ୍ଚିତ ଭାବରେ। ଡେ ୱାନ୍ ରୁ ସମସ୍ତଙ୍କର ପରିଶ୍ରମ, ଡେଡିକେସନ।
2: ତମେ ଛୋଟ ବେଳୁ ପଢାରେ ମନ ଦଉଥିଲ ନା ଟିକେ ବଡ ହେଲା ପରେ ତୁମକୁ ପାଠରେ ଆଗ୍ରହ ଆସିଲା?
1: ଛୋଟ ବେଳୁ।
2: ପଢିବା ପାଇଁ ହେଲେ କୋଉ କୋଉ କଥାକୁ ବେଶୀ ଗୁରୁତ୍ୱ ଦବାକୁ ପଡେ?
1: ପଢିବା ଟାଇମରେ ତ ମୁଁ ୱିକଲି ମନ୍ଥଲି ପ୍ଲାନର ବନାଉଥିଲି। ଚାପ୍ଟର ଗୁଡାକ ଡିଭାଇଡ କରୁଥିଲି, କୋଉ ଟାଇମରେ କୋଉ ସବଜେକ୍ଟ ପଢିବି, କୋଉ ଚାପ୍ଟର ପଢିବି।
2: ପ୍ରତିଦିନ ନିହାତି ପଢିବି ବୋଲି?
1: ହଁ, ମୁଁ ଆଗରେ ଟାର୍ଗେଟ ସେଟ୍ କରିଥିଲି, ଆଜି ଏଇଟା କମ୍ପ୍ଲିଟ କରିବି।
2: ଆଚ୍ଛା, ପ୍ରତିଦିନ ସକାଳୁ ଉଠିଲେ ତୁମେ ଚିନ୍ତା କରୁଥିଲ ଆଜି କୋଉ କୋଉ ଟପିକ ପଢିବି, କେତେ ସମୟ ପଢିବି ଆଉ କେତେ ମନେ ରଖିବି?
1: ହଁ।
2: ଆଚ୍ଛା, ବେଳେବେଳେ ଗୋଟେ ଗୋଟେ ବିଷୟବସ୍ତୁ ଆମକୁ ଥରେ କରି ମନେ ରହେନି, ତ ସେଇଥିପାଇଁ ତୁମେ କଣ କର ତାକୁ ମନେ ରଖିବା ପାଇଁ?
1: ମୁଁ ତ ସୋସିଆଲ ସାଇନ୍ସ, ମ୍ୟାଥ, ସାଇନ୍ସ ପାଇଁ ଏକ୍ସଟ୍ରା ନୋଟ୍ କପି ବନାଏ ଚାପ୍ଟର ୱାଇଜ, ଆଉ ଯାହା ଯଦି ମସିହା ମନେ ରଖିବାଟା ଟିକେ କଷ୍ଟ ହୁଏ ସେଗୁଡାକୁ ଟ୍ରିକ୍ଲି ହିସାବରେ ମୁଁ ମନେ ରଖେ।
2: ଆଚ୍ଛା, କଣ ଟ୍ରିକ୍ କର?
1: ମସିହା ମାନଙ୍କୁ ଯେମିତି ଡିଭାଇଡେସନ ଗୋଟେ ପେପରରେ ଚାର୍ଟ ବନେଇକି ସେଟାକୁ ଡେଲି ରିଭିଜନ କରେ। ସାଇନ୍ସ ର ବି କିଛିଟା ପଏଣ୍ଟ ଆମକୁ ଟିକେ ଡିଫିକଲ୍ଟ ଲାଗେ, ସେ ଚାପ୍ଟର ଗୁଡାକର ସେ ପଏଣ୍ଟ ଗୁଡାକ ମୁଁ କାନ୍ଥରେ

0: କାର୍ଡ ବନେଇକି ତାକୁ ରଖିଥାଏ।
1: ମାନେ ଯୋଉଟା ପଢ ତାକୁ ଯାହା ମନେ ରହିଲା ରହିଲା, ଯୋଉଟା ମନେ ରହୁନି ତାକୁ କାନ୍ଥରେ ଲେଖିକି ରଖିଥାଏ। ହେଲେ ସେଟା ଯିବା ଆସିବା ସବୁବେଳେ ସେଠି ଧ୍ୟାନରେ ରହିବ ନା,
0: ନେଇଯାଏ ବାର ବାର ତ ମନେ ରହିଯାଏ।
1: ବହୁତ ବଢିଆ କଥାଟେ କହିଲ ଯେ ସବୁ ଜିନିଷ ଆମର ମନେ ରହିବ ଏମିତି ନୁହଁ, କିଛି ଯଦି ମନେ ନ ରହିଲା ତାକୁ ଆମେ ଏମିତି ଆମ ଆଖି ଆଗରେ ରଖିବା ଯେମିତି ଆମର ଗଲେ ଆସିଲେ ଧ୍ୟାନଟା ସେଇଠି ରହିପାରିବ ନା। ଯୋଉମାନେ ଟିକେ ପଢିବାକୁ ଆଗ୍ରହ କରନ୍ତିନି ସେମାନଙ୍କୁ କଣ କହିବ, କେମିତି କଲେ ତାଙ୍କ ପଢାର ଆଗ୍ରହଟା ବଢିବ ତୁମର ଅନୁଭୂତିରୁ?
0: ମୁଁ ତ ଫାର୍ଷ୍ଟ କହିବା ପାଇଁ ଚାହିଁବି କି କେହି ପାଠକୁ ବହୁତ ପରିଶ୍ରମର ନ ଭାବିକି ସମସ୍ତେ ଏଟା ଖାଲି ଆମକୁ ନର୍ମାଲି ଆମକୁ ପଢବା ପାଇଁ ପଢବ ଯେମିତି ପାପା ଦରକାର, ଆମେ ସମସ୍ତେ କଷ୍ଟ ଭାବି ଦଉଛୁ ସମସ୍ତଙ୍କ ମନରେ ପାଠ ବୋଲେ ଗୋଟେ ଆଗ୍ରହୀ ମନରେ ମାଇଣ୍ଡ ସେଟ ହେଇଯାଏ କି ପାଠ ବୋଲେ ବହୁତ କଷ୍ଟ। ତ ଫାର୍ଷ୍ଟ ଆମେ ମାଇଣ୍ଡ ସେଟ କୁ ବାହାର କରିବା, ଦେନ୍ ଆମେ ଦିନକୁ ମାତ୍ର ଘଣ୍ଟେଟେ ମଧ୍ୟ ପଢବା କିନ୍ତୁ ପୁରା ମାଇଣ୍ଡଫୁଲି ପଢବାକୁ ପଡିବ।
1: ବହୁତ ସୁନ୍ଦର କଥାଟେ କହିଲ ଯେ ମାନେ ଆମେ
0: ବହୁତ ଘଣ୍ଟା ଦରକାର ନାହିଁ, ଦିନକୁ ଛଅ ସାତ ଘଣ୍ଟା ବି ଦରକାର ନାହିଁ, ଆମେ ମିନିମମ ଦିନକୁ ଘଣ୍ଟାଟେ ମଧ୍ୟ ପଢବା କିନ୍ତୁ ମାଇଣ୍ଡଫୁଲି ପଢବା ଯେମିତିକି ପୁରା ମାଇଣ୍ଡ ସେଟ ହେଇଯିବ ଏ ଚାପ୍ଟର ଆମର ପୁରା କମ୍ପ୍ଲିଟ ହେଇଗଲା।
1: ମାନେ ଟାର୍ଗେଟ ରଖିବା ଦରକାର, ମାନେ ଘଣ୍ଟା ଘଣ୍ଟା ବସିକି ପଢିଲା ବି ଦରକାର ନାହିଁ, ମାନେ ପ୍ରତ୍ୟେକ ସବଜେକ୍ଟ ର ଗୋଟେ ଟାର୍ଗେଟ ରଖିବା।
0: ଟାଇମ ପାଇଁ ଆମେ ସମସ୍ତେ ପାଠକୁ କଷ୍ଟ ବୋଲି ଭାବୁଛୁ କେତେ ଘଣ୍ଟା ଆମକୁ ପଢିବା ପାଇଁ ପଡିବ, ଆଉ ବୁକ୍ କୁ ଦେଖିକି ଆମେ ନିହାତି ଡରି ଯାଉଛୁ କି ଆମକୁ ବାରଟା ବୁକ୍ ପଢିବା ଲାଗି ପଡିବ, ଅଲଗା ଅଲଗା ସବଜେକ୍ଟ ପଢିବା ଲାଗି ପଡିବ। ତ ଆମେ ଆଗରୁ ନ ଡରିକି ନା ଆମେ ଦିନକୁ 1 ଆୱାର ଯଦି ଦେଲୁ ବୋଲେ ବର୍ଷ ସାରା ଆମେ ପଢିଲା ବେଳେ 365 ଦିନରେ 365 ଘଣ୍ଟାରେ ପଢିପାରେ ଆମେ ସବୁ ଚାପ୍ଟର କୁ କମ୍ପ୍ଲିଟ କରିକି ଏଗେନ୍ ଆମେ ରିଭାଇଜ ମଧ୍ୟ ସରେଇ ଦେଇପାରବା। ଆଉ ମୋଷ୍ଟ ଇମ୍ପୋର୍ଟାଣ୍ଟ ଆମେ ଖାଲି ପଢିଦେବା ରିଭିଜନ କରିଦେବା ସେଟା ନାହିଁ, ସେ ଆମେ ଏକ୍ସାମ ଦେବା, ଏକ୍ସାମ ଟାଇମ ପୂର୍ବରୁ ପାଖାପାଖି 15 ଦିନ ଖଣ୍ଡେ ଆମେ ଏକ୍ସାମ ଦେବା, ନିଜକୁ ସେ ହିସାବରେ ପ୍ରିପାରେସନ ରଖିବା କି ଏକ୍ସାମରେ ଯେମିତି ଆମେ ଭଲ ରିଜଲ୍ଟ କରିପାରିବା।
1: ଆଚ୍ଛା, ତାହେଲେ ତୁମ ମତରେ ପ୍ରତିଦିନ ଆମକୁ ପଢିବା ଦରକାର?
0: ହଁ, ଆମେ ଘଣ୍ଟାଟେ ମଧ୍ୟ ଅଧ ଘଣ୍ଟା ମଧ୍ୟ ପଢିବା କିନ୍ତୁ ଡେଲି ପଢିବା ଡେ ୱାନ ରୁ, ଆମକୁ ଠେକୁଆ ଏମିତି ନ ହେଇକି କଇଁଚ ଏମିତି ହେଇକି ଆମେ ଧୀରେ ଧୀରେ ସ୍ଲୋଲି ସ୍ଲୋଲି ଆମେ ଯାଇକି ଆମକୁ ସକ୍ସେସ ପାଇବାର
1: ଅଛି। ବହୁତ ସୁନ୍ଦର କଥାଟେ କହିଲ ଯେ ଏମିତି ନୁହଁ ଯେ ଆଜି ବସିଦବା 4 ଘଣ୍ଟା କାଲିକି ମନ ହେଲା ସାଙ୍ଗ ସହିତ ବୁଲିଯିବା ସେମିତି ହେବନି, ପ୍ରତିଦିନ କିଛି ସମୟ ଆଉ ଗୋଟେ ଟାର୍ଗେଟ ର ସହିତ ଯେ ମୁଁ ଏଇ ସବଜେକ୍ଟ ଟା ଆଜି ସାରିବାର ଅଛି, ଏଇ ଟପିକ ଟା ଆଜି ମନେ ରଖିବାର ଅଛି ଯୋଉ ଉପାୟରେ ବି ହଉ ନା। ବହୁତ ସୁନ୍ଦର କଥା। ତ ତୁମେ କେମିତି ପଢୁଥିଲ, ସକାଳ ଠୁ ସନ୍ଧ୍ୟା ପର୍ଯ୍ୟନ୍ତ ତୁମ ରୁଟିନ ଟି କେମିତି ରଖିଥିଲ?
0: ମୁଁ ତ ସନ୍ଧ୍ୟା ଟାଇମରେ ଟିକେ କମ ପଢେ, ମୁଁ ସକାଳେ ପାଖାପାଖି 3 ରୁ 4 ଭିତରେ ଉଠିଯାଏ, ଫ୍ରେଶ ହେଇକି 2-3 ଘଣ୍ଟା ସକାଳେ ପଢେ, ତାପରେ ସ୍କୁଲ ପାଇଁ ରେଡି ହୁଏ, ସ୍କୁଲ ତ 9:30 ରୁ ସୁଆଲ ହେଇଯାଏ, ତାପରେ ଆସିକିନା ଫ୍ରେଶ ହେଇକିନା 6:30-7 ବଜେ ପଢେ, 9 ନାଇଁ ତ 8 ବଜା ତ ଯାହା ହୋମୱାର୍କ ଥିବ କିମ୍ବା ନୋଟ ବନେଇବାର ଥିବ ତ ରାତିରେ ଶୋଇଲା ଟାଇମରେ ଟିକେ ନିଦ ଲାଗେ ସେ ଟାଇମରେ ଲେଖାଲେଖି ସରେଇ ଦିଏ।
1: ତୁମେ ତ ରୁଟିନ କଲ ପ୍ରତିଦିନ କେମିତି ପଢିବ କେତେ ସମୟ ପଢିବ ତାକୁ, ଲେଖିବାଟାକୁ କେତେ ଗୁରୁତ୍ୱ ଦିଅ?
0: ତ ସବୁବେଳେ ପଢିଲା ଟାଇମରେ ମୋର ନୋଟ ବି ପାଖରେ ଥାଏ କି ଆମେ ଖାଲି ପଢିଦେଲେ ହବ ନା, ପଢିଦେଲେ ଥରେ ମନେ ରହିବ, କିନ୍ତୁ ଆମେ ଯଦି ରାଇଟିଂ ସ୍କିଲ ଟା ଥିଲେ ଆମକୁ ଏକ୍ସାମରେ ବି କାମ ଦବ, ଫେର ଆମେ ରାଇଟିଂ ସ୍କିଲ ଟା ଥିଲେ ସବୁ ଜାଗାରେ କାମ ଦବ, ଆଉ ରାଇଟିଂ ସାଙ୍ଗେ ଆମେ ରିଡିଂ ଯଦି କରିବା ବେଲେ ଅଟୋମେଟିକ ସେଟା 15 ଦିନରୁ ମାସେ ତକ ରିଭାଇଜ ନ କଲେ ବି ମାଇଣ୍ଡରେ ରହିଯାଏ।
1: ଆଚ୍ଛା, ଯେତେବେଳେ ଶିକ୍ଷକ ପଢାନ୍ତି ସେଇ ସମୟରେ ଶୁଣିଲେ ବେଶୀ ମନେ ରହେ ନା ବହି ଖାଲି ପଢିକିରି ବେଶୀ ମନେ ରହେ?
0: ସ୍କୁଲରେ ତ ବହୁତ ସପୋର୍ଟ କରନ୍ତି, ବହୁତ ଭଲ ପଢା ହୁଏ ସ୍କୁଲରେ, ଯୋଉ ଦିନଟା ପଢା ହୁଏ ଘରେ ଥରେ ଆସିକିନା ଶୋଇବା ପୂର୍ବରୁ ରିଭିଜନ କରିଦିଏ, ତ ଅଟୋମେଟିକ ଚାପ୍ଟର ଗୁଡାକ ଯଦି ଡାଉଟ ରହିଲା ନେକ୍ସଟ ତାର ଦିନ ସେ କ୍ଲାସରେ ହିଁ ପଚାରି
1: ସାର୍ଙ୍କୁ ପଚାରିଦେ। ଆମେ କ୍ଲାସରୁମରେ ଯୋଉ ପଢୁ ସେଇଟା ମନ ଦେଇକି ଯଦି ଆମେ ଖାଲି ଶୁଣିବା ତାହେଲେ ବହୁତ ଜିନିଷ ଆମେ ମନେ ରଖିପାରିବା ନା।
0: ହଁ, ଆମେ ସମସ୍ତେ ପଢିବା ପାଇଁ ଟିକେ ଅଳସୁଆ ହଉ କିନ୍ତୁ ଆମେ ସ୍କୁଲରେ ଯଦି ସେ ଟାଇମରେ ଯଦି 80% ଆମକୁ ଯଦି ଆମେ ସେଟାକୁ ଯଦି କ୍ୟାପ୍ଚର କରିଛୁ ଦେନ 20% ଘରେ ଆସିକିନା ଶୋଇବା ପୂର୍ବରୁ ଯଦି ଟିକେ ଦେଖିଦେବା ଦେନ ହେଇଯିବ।
1: ବିଦ୍ୟାଳୟରେ ଯଦି ମନ ଦେଇକି ଶିକ୍ଷକ ପଢଉଥିବା ପାଠ ଟିକେ ଶୁଣିବା ଆଉ ତାକୁ ଲେଖିବା ତାହେଲେ ଆମକୁ ଘରେ କମ ପରିଶ୍ରମ କରିବାକୁ
0: ପଡିବ ମଧ୍ୟ ହେଇଯିବ।
1: କ୍ଲାସରେ ଯେତେବେଳେ ଶିକ୍ଷକ ପଢାନ୍ତି ସେ ସମୟରେ ତୁମେ ମନ ଦେଇ

0: ଶୁଣ,
1: ହଁ
0: ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଲା ଆମ ପାଠଟାକୁ ଆମେ ଡିପଲି କେତେ ମନ ଦେଇକିରି ଶୁଣୁ ଆଉ ତାକୁ ଗ୍ରହଣ କରୁ, ତାହେଲେ ଯାଇକି ଆମ ମନଟା ସେଇ ବିଷୟବସ୍ତୁରେ ରହିବ। ଆଉ ଯେତେବେଳେ ଆମେ ପଢିବା ସେଟା ଯେହେତୁ ଆମେ ବୁଝି ଯାଇଥିବା ଆମ ମନ ଭିତରେ ସେଟା ଆମେ ଗ୍ରହଣ କରି ନେଇଥିବା, ଆମକୁ ବୁଝା ପଡି ଯାଇଥିବ, ତେଣୁ ଆମକୁ ମନେ ରଖିବାଟା ସହଜ ହେଇଯାଏ ନୁହେଁ। ଖାଲି ପାଠ ପଢ ନା ଆଉ ଅନ୍ୟ?
1: ନାଇଁ, ମତେ ପାଠ ସହିତ ବି ଅନ୍ୟ ଆକ୍ଟିଭିଟି ଯେମିତିକି ସ୍ପିଚ୍ ହେଲା, କୁଇଜ୍ ହେଲା, ଜେନେରାଲ ନଲେଜ୍, ଏଗୁଡାକ ବି ଭଲ ଲାଗେ ପଢିବା ପାଇଁ। ବୁକ୍ ସବୁ, ଷ୍ଟୋରି ବୁକ୍, ତାପରେ ଆମର ଯୋଉ ସ୍କାରେଡ୍ ବୁକ୍ ଯାକ ଅଛି, ସବୁ ପଢିବା ପାଇଁ ଭଲ ଲାଗେ।
0: ମାନେ ପାଠ ପଢା ସହିତ ତୁମେ ଅନ୍ୟ ବହି ବି ପଢ?
1: ଆମର କ୍ଲାସ ବୁକ୍ ସବୁବେଳେ ପଢିଲେ ବି ଭଲ ଲାଗେ ନାଇଁ, ବାର ବାର ଯଦି ଗୋଟେ ବୁକ୍ ପଢିବ ସେ ଟାଇମରେ ଷ୍ଟୋରି ବୁକ୍ ହେଲା, ଯାହା ମନକୁ ରିଲାକ୍ସ ଦବ ସେ ବୁକ୍ ଗୁଡାକ, କିମ୍ବା ଗେମ୍ ଖେଳିବା ପାଇଁ
0: ଖେଳ ବି ତମେ। ଖେଳଟା ବହୁତ ଜରୁରୀ ନା ଆମ ମନକୁ ରିଲାକ୍ସ କରିବା ପାଇଁ,
1: ଆଉ ହେଲ୍ଥ ବି ଇମ୍ପୋର୍ଟାଣ୍ଟ।
0: କାହିଁକିନା ଶରୀର ଠିକ ନଥିଲେ ଆମେ ଯେତେ ପଢିଲେ ବି ପରୀକ୍ଷା ସମୟରେ ଦେହ ଖରାପ ହେଇଗଲେ ସବୁ ଗଲା ନୁହେଁ। ତେଣୁ ସ୍ୱାସ୍ଥ୍ୟ ପ୍ରତି ଟିକେ କିଛି ସଚେତନ ରୁହ।
1: ହଁ,
0: କଣ କର ସ୍ୱାସ୍ଥ୍ୟ ପାଇଁ?
1: ଠିକ ଟାଇମରେ ଖାଇବାଟା ହଉ, ଠିକ ଟାଇମରେ ଶୋଇବା ପାଇଁ ବି ଆମର ଇମ୍ପୋର୍ଟାଣ୍ଟ। ଦିନକୁ ତ 6-8 ଘଣ୍ଟା ଶୋଇବା ନିହାତି ଦରକାର ଷ୍ଟୁଡେଣ୍ଟ ମାନଙ୍କର ପାଇଁ।
0: ଠିକ ସମୟରେ ଉଠିବା, ଖାଇବା, ଶୋଇବା ସହିତ କିଛି ଶାରୀରିକ ବ୍ୟାୟାମ ହବା ଦରକାର,
1: ଆଉଟଡୋର ଆକ୍ଟିଭିଟି କରିବା ଦରକାର।
0: ଏତିକି ସଚେତନ ରହିଲେ ଆମ ମନ ବି ପଢାରେ ରହିବ।
1: ହଁ,
0: ତମେ 10th କୋଉ ପୋଜିସନ ରେ ଅଛ?
1: ଓଡିଶାରେ 10-20 ଭିତରେ ଅଛି ବୋଧେ, ଏକ୍ଜାକ୍ଟଲି ଜଣା ନାହିଁ।
0: 20 ଭିତରେ ଅଛ, କିନ୍ତୁ କଳାହାଣ୍ଡିରେ ତୁମେ ଟପର ଅଛ। କଳାହାଣ୍ଡିରେ ବି ଆମର ଏତେ ପିଲାଙ୍କ ଭିତରେ ଟପର ହବା କିଛି ସହଜ କଥା ନୁହେଁ। ତୁମେ ଟ୍ୟୁସନ କରୁଥିଲ ନା?
1: ମୁଁ ଖାଲି ସମର ଭ୍ୟାକେସନ ରେ ଯାଉଥିଲି,
0: ଆଉ ଅନ୍ୟ ବେଳେ ନିଜେ
1: ମାନେ
0: କେବଳ ଖରା ଛୁଟିରେ ସାର୍ଙ୍କ ପାଖକୁ ଯାଉଥିଲ ପଢିବା ପାଇଁ ଏକ୍ସଟ୍ରା, ଆଉ ଅନ୍ୟ ଦିନ ନିଜେ ପଢୁଥିଲ।
1: ସ୍କୁଲରେ ରିମେଡିଆଲ କ୍ଲାସ ମଧ୍ୟ ହଉଥିଲା, ଯାହା ଡିଫିକଲ୍ଟ ଲାଗୁଥିଲା ସେ ସବଜେକ୍ଟ ଯାକ ଡାଉଟ କ୍ଲିୟର କରୁଥିଲୁ।
0: ଆଚ୍ଛା, ତୁମର ଏଇ ଯୋଉ ସଫଳତା ପାଇଁ ତୁମେ ତୁମ ବିଦ୍ୟାଳୟ ଆଉ ତୁମ ଶିକ୍ଷକଙ୍କୁ କେତେ ଶ୍ରେୟ ଦେବ?
1: ଭଗବାନଙ୍କୁ ଧନ୍ୟବାଦ ଜଣାଇବି, ବାପା ମା, ଭଉଣୀ, ତା ସହିତ ସ୍କୁଲର ସମସ୍ତ ଟିଚର୍ସ, ଆଉ ପ୍ରକାଶ କାର୍ଯ୍ୟକ୍ରମର ସହିତ ଜଡିତ ଥିବା ସମସ୍ତ ଗୁରୁଜନ ବୃନ୍ଦଙ୍କୁ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ ଟିଚର୍ସ, ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଚାହିଁବି।
0: ସମସ୍ତଙ୍କଠୁ ତୁମେ ସାହାଯ୍ୟ ପାଇଛ,
1: ଆଶୀର୍ବାଦ ପାଇଁ ଆଜି ସ୍ଥାନରେ ପହଞ୍ଚି ପାରିଛି।
0: ଆଗକୁ କଣ ଭାବିଛ?
1: ଆଗକୁ ତ ଲକ୍ଷ୍ୟ ଅଛି କି ଜଣେ ସିଭିଲ ସର୍ଭିସ ଲାଇନରେ ଯାଇକି ଓଏସ୍ କିମ୍ବା ଟିଚିଂ ଲାଇନରେ ଯାଇକି ଲେକ୍ଚର, ପ୍ରଫେସର କିମ୍ବା ଟିଚର ପାଇଁ ଟ୍ରାଏ କରିବି।
0: ବହୁତ ଭଲ କଥା, ଶିକ୍ଷକତା ଗୋଟେ ବହୁତ ଭଲ ପ୍ରଫେସନ, ସେଇଟାରେ ଯଦି ତୁମେ ଚାହୁଁଛ ଯିବା ପାଇଁ ତାହେଲେ ତୁମେ ଆଜିଠୁ ପରିଶ୍ରମ କରିବ ତ ନିଶ୍ଚୟ ପାଇବ, ତୁମେ ଜଣେ ଭଲ ପ୍ରଫେସର ବି ହେଇପାରିବ, ବା ଓଏସ୍ ଅଫିସର ହବା ପାଇଁ ବି ଭାବିଛ, ବା ଆଏସ୍ ହବା ପାଇଁ ପରିଶ୍ରମ ଯଦି କରିବ ନିଶ୍ଚୟ ତାର ସଫଳତାର ସ୍ୱାଦ ଚାଖିବ। ଆଗକୁ ଆହୁରି ପରିଶ୍ରମ କରିବ ତାହେଲେ ଯାଇକି ଆମ କଳାହାଣ୍ଡିର ନାଁ ଆହୁରି ପଢିବ ନା? ତୁମଠୁ ସାନ ମାନଙ୍କୁ ସେମାନେ କେମିତି ଭଲ ପଢିବେ ସେଥିପାଇଁ ତୁମେ କଣ କହିବ?
1: ସମସ୍ତେ ତ ଫାଷ୍ଟ ପାଠକୁ ଆମେ କଷ୍ଟ ବୋଲି ଏ ମାଇଣ୍ଡ ସେଟ୍ ଆମେ ସମସ୍ତେ ଦୂର କରିବା, ଡେଲି କିଛି ନା କିଛି ପାଠ ପାଇଁ ଟାଇମ ଦେବା, ସମୟ ଦେବା, ଆଉ ଆମେ ବାହାର ଆକ୍ଟିଭିଟି ସହିତ ପାଠ ମଧ୍ୟ ପଢିବା ପାଇଁ ଟ୍ରାଏ କରିବା, ହାର୍ଡୱାର୍କ ସହିତ ସ୍ମାର୍ଟୱାର୍କ ମଧ୍ୟ କରନ୍ତୁ।
0: ବାପା ମାଙ୍କୁ କେତେ ଶ୍ରେୟ ଦେବ?
1: ବାପା ମାଙ୍କୁ ତ ବହୁତ ଶ୍ରେୟ ଦେବି, ସେମାନଙ୍କ ପାଇଁ ହିଁ ଆଜି ମୁଁ ଏ ସ୍ଥାନରେ ପହଞ୍ଚି ପାରିଛି।
0: ରାତିରେ କେତେବେଳେ ଶୋଉଥିଲ କହିଲ?
1: ରାତିରେ ମୁଁ ଜଲ୍ଦି ଶୁଏ, 8-9 ଭିତରେ ଶୋଇଦିଏ।
0: 9 ଭିତରେ ଶୋଇ ପଡ଼?
1: ହଁ, ସକାଳେ କିନ୍ତୁ ଜଲ୍ଦି ଉଠେ।
0: ରାତି ଅନିଦ୍ରା ହେଇକି ପାଠ ପଢନି ନା? ବହୁତ ଭଲ କଥା।
1: କାହାର କେମିତି ଟାଇମ ଥାଏ ଯାହାକୁ ଯୋଉ ସମୟରେ ପଢିବା ପାଇଁ ଇଚ୍ଛା ଲାଗେ କି ନା, କି ଆମେ ଅନ୍ୟର ଫଲୋ କରିବା,
0: ଯୋଉ ସମୟଟା ଯାହାକୁ ସୁବିଧା ଲାଗିଲା ସେଇ ସମୟରେ ପଢିଲେ ବେଶୀ ମନେ ରହିଥାଏ। ବହୁତ ଭଲ କଥା, କିନ୍ତୁ ଚେଷ୍ଟା କରିବା କଥା ଶୀଘ୍ର ଶୋଇ ଶୀଘ୍ର ଉଠିଲେ ଆମ ଦେହଟା ଭଲ ରହେ। କହିଲ ତୁମେ ପାଠ ପଢା ସହିତ ଅନ୍ୟ ବହି ସବୁ ପଢ, କଣ କଣ ବହି ସବୁ ପଢ? ମାନେ ଆମେ ବାହାର ବହି ପଢିଲେ ଆମର କିଛି ମାନସିକତା ପରିବର୍ତ୍ତନ ହୁଏ କି?
1: ହଁ, ନିଶ୍ଚିତ ଭାବରେ, ଯଦି ଆମେ ଧାର୍ମିକ ଗ୍ରନ୍ଥ ଯାକ ଯେମିତିକି ଭାଗବତ ପଢେ, ତା ସହିତ ମହାଭାରତ ବହି।
0: ଆଚ୍ଛା, ଭାଗବତ ପଢିଲେ ଆମର କଣ ପରିବର୍ତ୍ତନ ହୁଏ କହିଲ?
1: ଆମର ଯାହା ଚିନ୍ତାଧାରା ଅଛି, ଆମର ବ୍ୟବହାରରେ ମଧ୍ୟ କିଛି ପରିବର୍ତ୍ତନ, ନୂଆ ପରିବର୍ତ୍ତନ ଆସେ।
0: ଆମର ଯେତେବେଳେ ଅସୁବିଧା ଆସେ ସେଇଠୁ ବି ଆମେ ତାର ଉତ୍ତରଟା ପାଇଯାଇଥାଉ।

0: ଠିକ ଭାବରେ ଯଦି ଆମେ ଷ୍ଟ୍ରେସ୍ ଟାଇମ୍ରେ ଆମର ହାର୍ଡ ଟାଇମ୍ରେ କଷ୍ଟ ସମୟରେ ଆମେ ଯଦି ଭାଗବତ ଗୀତା ପଢିବା ଯଦି ଧାର୍ମିକ ଗ୍ରନ୍ଥ ପଢିବା ତାହେଲେ ବହୁତ ରିଲାକ୍ସ ଲାଗେ।
1: ଖାଲି ପାଠ ପଢିବା ଏମିତି ନୁହଁ, ବାହାର ଗପ ବହି ସହିତ ଭାଗବତ ଗୀତା ପଢିଲେ ଆମ ମନରେ ଗୋଟେ ସ୍ଥିରତା ଆସିଥାଏ ନୁହେଁ। ଆଉ ତୁମେ ସ୍ୱଚ୍ଛତାକୁ କେତେ ଗୁରୁତ୍ୱ ଦିଅ?
0: ଆମେ ତ ଜଣେ ଭଲ ମଣିଷ ହେବା ପାଇଁ ବହୁତ ସାରା କ୍ୱାଲିଟି ଦରକାର, ସେ ଭିତରେ ସ୍ୱଚ୍ଛତା ଗୋଟେ ଅଲଗା।
1: ଗୋଟେ ସୁନ୍ଦର କଥା କହିଲ ଯେ ଭଲ ମଣିଷ ହେବା ପାଇଁ କେତେ ଗୁଣ
0: ପଢନ୍ତୁ କି ନ ପଢନ୍ତୁ ତାହା କିଛି ମ୍ୟାଟର କରେନି। ଯଦି ଆମେ ଜୀବନରେ ଯଦି ଗୋଟେ ଭଲ ମଣିଷ ହେବା ଦେନ ସଫଳତା ଆମ ପଛରେ ଆସିବ।
1: ଏତେ କମ ବୟସରୁ ଏତେ ସୁନ୍ଦର ଚିନ୍ତାଧାରା ରହିବା, ସେଠି ନିଶ୍ଚୟ ତୁମ ଗୁରୁ, ତୁମ ପିତାମାତା, ତୁମ ପରିବାର, ତୁମ ପାରିପାର୍ଶ୍ୱିକ ସ୍ଥିତିର କଥାଟା ମନକୁ ପଳେଇ ଆସେ ଯେ ଗୋଟେ ସୁନ୍ଦର ପରିବେଶ ଭିତରେ ତୁମେ ବଢୁଛ। କାହିଁକିନା ଆମେ ଯେତେ ବି ପାଠ ପଢୁ
0: ଆମର ବିବେକ ଚିନ୍ତାଧାରାକୁ ଯଦି ଠିକ କରିପାରିଲୁନି ଦେନ ଏଜୁକେସନ ବି ଆମକୁ।
1: ବହୁତ ସୁନ୍ଦର କଥା, ମାନେ ଆମେ ପାଠ ପଢିବା ଖାଲି କି ପଢାରେ ସଫଳତା ପାଇଯିବା
0: ଚରିତ୍ର ଗଠନ ବି ଆମର ମୁଖ୍ୟ ଦରକାର।
1: ଶିକ୍ଷା ଆମକୁ ଶିଖାଏ ଆମେ କେମିତି ଭଲ ମଣିଷ ହବା, ଭଲ ବ୍ୟବହାର କରିବା, ସମାଜରେ କେମିତି ଗୋଟେ ସୁସ୍ଥ ବାତାବରଣ ତିଆରି କରିବା। ସେତିକି କରିପାରିଲେ ଆମ ଶିକ୍ଷାର ପ୍ରକୃତ ମୂଲ୍ୟ ଆମେ ସମାଜକୁ ଦେଇଛୁ ବୋଲି ଭାବିବୁ। ଖାଲି ପାଠ ପଢିବା ସଫଳତା ପାଇବା ତାହା ନୁହେଁ, ଆମ ସଫଳତା ପାଇଁ ଯେମିତି ଆମ ସମାଜ ବି କିଛି ଉନ୍ନତିରେ ଲାଗିବ, ସମାଜରେ କିଛି ଲୋକ ତା ପାଇଁ ସୁବିଧା ପାଇବେ, ତାହେଲେ ଯାଇକି ଆମ ଶିକ୍ଷାର ମୂଲ୍ୟ ପାଇଛୁ ବୋଲି କହିପାରିବା। ବହୁତ ବହୁତ ଧନ୍ୟବାଦ, ବହୁତ ସୁନ୍ଦର ସୁନ୍ଦର କଥା କହିଲ। ପାଠ ପଢୁଛ ତାହା ନୁହେଁ, ତୁମେ ଜଣେ ସୁନ୍ଦର ମଣିଷ, ଏଇ ମନ ନେଇ ତୁମେ ଆଗକୁ ବଢିବ, ଆଉ ଯାହା ବି ହବ ସମାଜର ନିଶ୍ଚୟ ମଙ୍ଗଳ କରିବ, ଏଇ ଆଶା ତ ଆମେ ରଖିବୁ। ବହୁତ ବହୁତ ଧନ୍ୟବାଦ,
0: ଥ୍ୟାଙ୍କ ୟୁ।
1: ଇଏ ଥିଲେ ତୁମ ସାଥୀ ସ୍ୱାତି ମହାକୁଡ, ଯିଏକି ଏଥର ଦଶମ ଶ୍ରେଣୀ ବୋର୍ଡ ଏକ୍ଜାମରେ କଳାହାଣ୍ଡିର ଟପର ହେଇଛନ୍ତି। ଆଉ ତାଙ୍କ ପାଇଁ ଖାଲି ତାଙ୍କର ପାଠପଢ଼ା ବଡ଼ ନୁହେଁ, ତାଙ୍କ ପାଇଁ ତାଙ୍କ ଚରିତ୍ର, ବିବେକ ଆଉ ମଣିଷ ପଣିଆ ସବୁଠୁ ଆଗରେ। ସେ କହନ୍ତି କଇଁଛ ଭଳି ହେବା ଉଚିତ, ଠେକୁଆ ଭଳି ନୁହେଁ, ଅଳ୍ପ ଅଳ୍ପ ବି ହଉ କିନ୍ତୁ ସବୁଦିନେ ପରିଶ୍ରମ କରିବା ଦରକାର। ଖାଲି ବହୁତ ସମୟ ପାଠ ପଢ଼ିଲେ ହବନି, ମନ ଦେଇ ପାଠ ପଢ଼ିବା ଦରକାର। ପାଠକୁ ପଢ଼ିବା ସମୟରେ ଲେଖିବା ନିହାତି ଆବଶ୍ୟକ। ଖାଲି ପାଠ ବହି ନୁହେଁ, ବିଭିନ୍ନ ପ୍ରକାର ବହି ପଢ଼ିବା, ତାହେଲେ ଆମେ ସେଇଥିରୁ ବହୁତ କଥା ଶିଖିପାରିବା ଆଉ ଆମ ମନ ବି ହାଲକା ହୋଇପାରିବ। ସେ ଭଗବତ ଗୀତା ପଢ଼ନ୍ତି, ମହାଭାରତ ପଢ଼ନ୍ତି, ଏସବୁ ପଢ଼ିବା ଦ୍ୱାରା କହନ୍ତି ଯେ ନିଜର ଯେତେବେଳେ କଷ୍ଟ ସମୟ ଆସେ ବା କିଛି ମାନସିକ ଦୁଶ୍ଚିନ୍ତା ଆସେ ସେ ସମୟରେ ସେ ସେଇଥିରୁ ବାହାରି ପାରନ୍ତି। ତେଣୁ ଏଇଭଳି ଭଲ ଭଲ ବହି ପଢ଼ିବା ପାଇଁ ଆମେ ଚେଷ୍ଟା କରିବା କଥା। ବଡ଼ ହେଇ ସେ ସିଭିଲ ସର୍ଭିସ୍ କରିବେ ଭାବିଛନ୍ତି, ନହେଲେ ତ ଜଣେ ଟିଚର୍ ବା ପ୍ରଫେସର ହେବେ ବୋଲି ଭାବିଛନ୍ତି। ବହୁତ ବଢ଼ିଆ କଥା, ଯେଉଁ କାମ ବି କରିବା ଭଲ ମନ ନେଇ ସମାଜ ପାଇଁ କିଛି କରିବା, ତାହେଲେ ନିଶ୍ଚୟ ସେଇଟା ସମାଜର ମଙ୍ଗଳରେ ଲାଗିବ। ଆଗକୁ ଏମିତି ଭଲ ମନ ନେଇ ପାଠ ପଢ଼ ଆଉ ସମାଜର ମଙ୍ଗଳ ପାଇଁ କିଛି କର। ଆସ ଏବେ ଗୀତଟିଏ ଶୁଣିବା।

ପିଲା ଜାଣିଲ ତ, ସଫଳତାର ଗୋଟିଏ ମନ୍ତ୍ର ତାହା ହେଉଛି କଠିନ ପରିଶ୍ରମ। କଠିନ ପରିଶ୍ରମ କରିବ ଆଉ ଏ ଖରାଦିନେ ସତର୍କତା ଅବଲମ୍ବନ କରିବାକୁ ଜମା ଭୁଲିବନି। ଖରାରେ ବାହାରକୁ ଯିବନି। ଘରେ ପ୍ରଚୁର ପରିମାଣରେ ପାଣି ପିଇବ, ଲେମ୍ବୁ ସର୍ବତ ବା ଦହି ସର୍ବତ ପିଇବ, ତୋରାଣି ପିଇବ ଆଉ ବିଭିନ୍ନ ପ୍ରକାର ରସଯୁକ୍ତ ଫଳ ଖାଇବାକୁ ଜମା ଭୁଲିବନି। ଛୋଟ ଛୋଟ ସତର୍କତାକୁ ଯଦି ମାନି ଚଳିବା ତାହେଲେ ଏଇ ଖରାଦିନେ ଆମେ ସମସ୍ତେ ସୁରକ୍ଷିତ ରହିବା। ଆଜି ପାଇଁ ଏତିକି। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇ ଚିଠିଟିଏ ଦେବ ଏଇ ଠିକଣାରେ। ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001। ଆଉ ଆମକୁ SMS କରିବାର ନମ୍ବରଟି ହେଉଛି 8895994143। ବିଦାୟ ନେଉଛୁ। ଆଜିର ଉପସ୍ଥାପନାରେ ମୁଁ ତୁମର ସ୍ନିଗ୍ଧା ଅପା।

ଶୁଣୁଥିଲେ କୁନିକୁନି ପିଲାଙ୍କ ପାଇଁ ସରଗଫୁଲ କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନରେ ଥିଲେ ସ୍ନିଗ୍ଧାରାଣୀ ପଣ୍ଡା।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଶ୍ରୋତାବନ୍ଧୁ ଶୁଣନ୍ତୁ, ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତର ସୁରକ୍ଷା ପାଇଁ କେତେକ ସତର୍କତାମୂଳକ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ ଓ ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ଓ ବେକକୁ

ଘୋଡ଼ାଇ ରଖନ୍ତୁ। ବନ୍ଦ କାଡ଼ି ଭିତରେ ଛୋଟ ପିଲାମାନଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଶ୍ରୋତବନ୍ଧୁ, ସଚେତନ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ।

ମହିମା ଧର୍ମୀ ଭକ୍ତ କବି ଭୀମ ଭୋଇ ତାଙ୍କ ରଚିତ ସ୍ତୁତି ଚିନ୍ତାମଣିର 80 ବୋଲିରେ 17, 18, 19 ପଦରେ ପାଠକ ଓ ଭକ୍ତମାନଙ୍କୁ ପ୍ରଥମେ

ଉପଦେଶ ଦେଇ ଓ ତାପରେ ସତର୍କ କରାଇ କହିଛନ୍ତି, ସାର ଅସାରକୁ ସମାନରେ କରିଛି, କାହାକୁ ତେଜିବ ଦେଖ। କବିଙ୍କ କହିବା ତାତ୍ପର୍ଯ୍ୟ ହେଲା, ମହାବ୍ରହ୍ମଙ୍କ ସୃଷ୍ଟ ଏହି ସଂସାର ବଡ଼ ବିଚିତ୍ର ଅଟେ। ସେ ସାର ସହ ଅସାରକୁ ଅତି ଚତୁର ଭାବରେ ଯୋଡ଼ି ଦେଇଛନ୍ତି। ଭଲ ଓ ମନ୍ଦକୁ ସମାନ ଭାଗରେ ଭାଗ କରି ଏକ ସ୍ଥାନରେ ସାଇତି ରଖିଛନ୍ତି। ଯୋଗ ସହିତ ଭୋଗକୁ ଓ ବିଷ ସହିତ ଅମୃତକୁ ଏକ ସ୍ଥାନରେ ପାଖକୁ ପାଖ ରଖିଛନ୍ତି। କବି କହନ୍ତି, ବିଷ ଅମୃତ ବେନି ଭାଗ କରିଛି, କେବଳ ଭାଗକୁ ନେବ। ସେ ପାଠକମାନଙ୍କୁ ଅନୁରୋଧ କରିଛନ୍ତି, ସତ ବୁଦ୍ଧି ଜ୍ଞାନ ହୃଦୟରେ ବିଚାର, ମନରେ କର ବିବେକ। ଅର୍ଥାତ୍ ନିଜର ଉତ୍ତମ ବୁଦ୍ଧି ଜ୍ଞାନ ବିବେକ ଦ୍ୱାରା ପରିଚାଳିତ ହୋଇ ପ୍ରଥମେ ନିର୍ଣ୍ଣୟ କରନ୍ତୁ କେଉଁଟିକୁ ଗ୍ରହଣ କଲେ ମଙ୍ଗଳ ହେବ। ଭୋଗ ଓ ବିଷକୁ ଗ୍ରହଣ କଲେ ଜୀବନ ଦୁଃଖମୟ ହେବ, ଯୋଗ ଓ ଅମୃତକୁ ଗ୍ରହଣ କଲେ ଜୀବନ ସୁଖମୟ ଓ ସଫଳ ହେବ। ବର୍ତ୍ତମାନର ସମାଜର ପରିସ୍ଥିତିକୁ ଆମେ ଲକ୍ଷ୍ୟ କଲେ ସଠିକ୍ ରୂପେ ଉପଲବ୍ଧି କରିପାରିବା ଯେ ଆମେ ଭୋଗ ଓ ବିଷକୁ ଗ୍ରହଣ କରି ତାର ପରିଣାମର କୁଫଳ କିପରି ଲାଭ କରିଚାଲିଛୁ। ଏହି ଅଶାନ୍ତ ଓ ଦୁଃଖମୟ ପରିସ୍ଥିତି ପାଇଁ କବିଙ୍କ ବହୁମୂଲ୍ୟ ଉପଦେଶ କିପରି ପ୍ରାସଙ୍ଗିକ ହୋଇପାରିଛି। ସାଧୁ ଜନମାନେ ନ୍ୟାୟ କର ତୁମ୍ଭେ, ବେନି ପକ୍ଷକୁ ବିଚାରି, ଏହା ଉଲ୍ଲେଖ କରି କବି ସତର୍କ କରାଇଛନ୍ତି ଯେ ସତ୍ପନ୍ଥା ଓ ଅସତ୍ପନ୍ଥା ମଧ୍ୟରୁ କେଉଁଟିକୁ ଗ୍ରହଣ କରିବେ, ପ୍ରଥମରୁ ନିଜର ବିବେକ ଓ ଜ୍ଞାନ ସିଦ୍ଧ କରନ୍ତୁ ଓ ତାପରେ ପନ୍ଥା ଗ୍ରହଣ କରନ୍ତୁ।

ସତ୍ୟ ମହିମାଧର୍ମୀ କବି ଭୀମ ଭୋଇଙ୍କ ଅନେକ ରଚନା ମଧ୍ୟରୁ ବ୍ରହ୍ମ ନିରୂପଣ ଗୀତା ଏକ ଜ୍ଞାନଗର୍ଭକ ବହୁମୂଲ୍ୟ ସୃଷ୍ଟି। ଏହାର ପ୍ରଥମ ଅଧ୍ୟାୟର ଏକସ୍ତରୀ ବାସ୍ତରୀ ତେସ୍ତରୀ ପଦରେ ଅଦ୍ୱୈତ ବ୍ରହ୍ମବାଦୀ କବି ଆମ ଶରୀର ମଧ୍ୟରେ ବ୍ରହ୍ମଙ୍କର ଅବସ୍ଥାନ କିପରି ହୋଇଛି ତାହା ଅତି ସରଳ ଓ ପ୍ରାଞ୍ଜଳ ଭାବରେ ସରଳ ଭାଷା ମାଧ୍ୟମରେ ବୁଝାଇବାକୁ ଚେଷ୍ଟା କରିଛନ୍ତି। ବ୍ରହ୍ମଙ୍କ ଅବସ୍ଥାନକୁ ବୁଝାଇବାକୁ ଯାଇ ଆମ ଶରୀର ସହ ଏକ ପୋଖରୀର ତୁଳନା କରି ତାହାର ଅର୍ଥକୁ ଆହୁରି ମର୍ମସ୍ପର୍ଶୀ କରିପାରିଛନ୍ତି। ଏକ ପଡ଼ିଆ ଭୂଇଁରେ ମାଟି ଖୋଳି ଚାରିପଟେ ହିଡ଼ ଟେକିଦେଲେ ତା ଭିତରେ ଜଳ ସଞ୍ଚୟ ହୁଏ। ଏହି ପୋଖରୀ ମଧ୍ୟରେ ଜଳ ଥାଏ, ଜଳ ମଧ୍ୟରେ ମୀନ ବା ମାଛ ଥାଏ, ସେହି ମାଛର ଦେହରେ ଜୀବାତ୍ମା ରହିଥାଏ। କବିଙ୍କ ଭାଷାରେ ମୀନ ଗର୍ଭେ ଯେଉଁ ରୂପେ ଜୀବ ଆତ୍ମା ଅଛି ସେହି ରୂପେ ଏ ଘଟରେ ବ୍ରହ୍ମଟି ଖେଳୁଛି। ଆମ ବାହ୍ୟ ଶରୀର ପୋଖରୀର ହିଡ଼ ସଦୃଶ, ଶରୀରର ଚର୍ମ ମଧ୍ୟରେ ରକ୍ତ ମାଂସ ହାଡ଼ ରହିଛି, ଏହାରି ମଧ୍ୟରେ ବ୍ରହ୍ମ ରହିଛନ୍ତି। ମାଛର ଜୀବାତ୍ମା ମାଛକୁ ଯେପରି ଖାଦ୍ୟ ଆହରଣ କରିବା ଓ ସନ୍ତରଣ କରିବାରେ ପ୍ରବୃତ୍ତ କରାଉଅଛି, ଠିକ୍ ସେହିପରି ବ୍ରହ୍ମଶକ୍ତି ଆମକୁ ନାନା କାର୍ଯ୍ୟରେ ନିୟୋଜିତ କରାଉଛନ୍ତି। ଆମ ଶରୀର ମଧ୍ୟରେ ବ୍ରହ୍ମଙ୍କ ସ୍ଥିତି ସମ୍ପର୍କରେ ଆମକୁ ଉପଲବ୍ଧି କରାଇବାରେ କବି ଯେଭଳି ଚେଷ୍ଟା କରିଛନ୍ତି ତାହା ସାର୍ଥକ ହୋଇଛି। ଅତି ସରଳ ଭାଷାରେ, ସହଜ ଶୈଳୀରେ, ସରଳ ତୁଳନା ମାଧ୍ୟମରେ ବ୍ରହ୍ମସ୍ଥିତି ଭଳି ଜଟିଳ ଓ ଅଭେଦ୍ୟ ବିଷୟର ଉପଲବ୍ଧି କରାଇବାରେ ଚେଷ୍ଟା କରି କବି ସଫଳ ହୋଇପାରିଛନ୍ତି।

ସ୍ତୁତି ଚିନ୍ତାମଣି ନିଷ୍କାମ ଭକ୍ତ କବି ମହିମା ଧର୍ମାବଲମ୍ବୀ ଭୀମ ଭୋଇଙ୍କ ରଚିତ ଏକ ଅମର ସୃଷ୍ଟି। ଏହାର ଚଉରସ୍ତରୀ ବୋଲିର 17-18 ପଦରେ ଓ 19 ପଦରେ କବି ମହିମା ମହାବ୍ରହ୍ମଙ୍କ ନିକଟରେ ନିଜର ଦୃଢ଼ ଶପଥ ଜଣାଇଛନ୍ତି। କହିଛନ୍ତି, ଗଳାରେ ବସନ ବାନ୍ଧି ଜଣାଉଛି ହେ ଅଲେଖ ମହାଶୂନ୍ୟ। କବି ତାଙ୍କ ଗଳାରେ ଲୁଗାକୁ ବାନ୍ଧି ଦେଇ କଠିନ ଶପଥ କରି ଅଲେଖଙ୍କ ନିକଟରେ କହୁଛନ୍ତି ଯେ ତାଙ୍କର ମନ୍ଦ ପ୍ରବୃତ୍ତି ଗୁଡ଼ିକୁ ସେ ଆଉ ପ୍ରଶ୍ରୟ ଦେବେ ନାହିଁ। ତାଙ୍କ ଜିହ୍ୱା ଆଉ ଅସତ କଥା ଓ ଭାଷା ଉଚ୍ଚାରଣ କରିବ ନାହିଁ। ବିଚଳ ନ ହେଉ ବାଚା, ଏହାର ଅର୍ଥ ସେ ଯାହା କହିବେ ତାହା ଅଟଳ ହୋଇ ରହିବ। ସେ ଏହି ଜନ୍ମରେ ବା ଅନ୍ୟ ଜନ୍ମରେ ମଧ୍ୟ ଅସତ୍ୟ କହିବେ ନାହିଁ। ଅସତ୍ୟ ପ୍ରତି କବିଙ୍କ ହୃଦୟରେ କେତେ ଘୃଣା, କେତେ ଭୟ, କିନ୍ତୁ ବର୍ତ୍ତମାନର ସମାଜରେ ଆମେ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ମିଥ୍ୟା ନ କହିଲେ ଆଉ ଚଳିପାରୁନାହୁଁ। କବି ଆଉ ଏକ ବିଷୟର ଉଲ୍ଲେଖ କରିଛନ୍ତି, ତାହା ହେଉଛି ମନ୍ଦ ପ୍ରବୃତ୍ତିର ଦମନ। କବି କହନ୍ତି ଯେ ଇନ୍ଦ୍ରିୟଗୁଡ଼ିକ ମଧ୍ୟରୁ ଦର୍ଶନେନ୍ଦ୍ରିୟ ବା ଚକ୍ଷୁ ମଣିଷକୁ ବେଶୀ ବିବ୍ରତ କରେ। ହୃଦୟରେ ନାନା ମନ୍ଦ ଚିନ୍ତା ଓ ଭାବନା ଜାତ କରାଏ। ମହାବ୍ରହ୍ମଙ୍କ ନିକଟରେ ଶପଥ କରିଛନ୍ତି ଯେ ତାଙ୍କର ଦୁଇ ଚକ୍ଷୁରେ ଅନ୍ୟର ରୂପ ଓ ସୌନ୍ଦର୍ଯ୍ୟକୁ ଚାହିଁଲେ ତହିଁରେ ତାଙ୍କର କୌଣସି ମନ୍ଦ ବା ଅସତ୍ ଚିନ୍ତା ବା ଭାବନା ହୃଦୟରେ ଯେମିତି ଜାତ ନ ହୁଏ। ବେନି ପାଦ ଧରି ଗୁହାରି କରୁଛି ଶ୍ରୀ ଗୁରୁ ହେ ମହାବାହୁ। ଅନ୍ୟର ରୂପ ଓ ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ କୌଣସି ଅଶ୍ଳୀଳ କାର୍ଯ୍ୟରେ ବା କଥାରେ ପ୍ରବୃତ୍ତ ନ ହେବା ଲାଗି ମହାବ୍ରହ୍ମଙ୍କ ପାଦ ତଳେ କବିଙ୍କର କି ଗଭୀର ନିବେଦନ।

ନିର୍ଗୁଣ ଓ ନିରାକାର ମହାବ୍ରହ୍ମଙ୍କ ସମ୍ବନ୍ଧରେ ଭଜନ ସୃଷ୍ଟି କରିବାରେ ସିଦ୍ଧହସ୍ତ ଭକ୍ତକବି ଭୀମ ଭୋଇଙ୍କ ରଚିତ ଅସଂଖ୍ୟ ଭଜନ ମହିମା ସାହିତ୍ୟ ଭଣ୍ଡାରର ତଥା ଓଡ଼ିଆ ଭାଷା ସାହିତ୍ୟର ଅମୂଲ୍ୟ ସମ୍ପଦ। ଆଲୋଚିତ ଭଜନଟିରେ ଭକ୍ତିର ପ୍ରାଧାନ୍ୟ ଓ ମୋକ୍ଷ ଲାଭର ପନ୍ଥା ସମ୍ବନ୍ଧରେ କବି ମତବ୍ୟକ୍ତ କରିଛନ୍ତି। କବିଙ୍କ ଭାଷାରେ ବିନା ଭକ୍ତିରେ ହେ ପ୍ରାପ୍ତ ନହୋଇ ସଦଜ୍ଞାନ। କବିଙ୍କ ମତରେ ଜଣେ ମଣିଷ ଶିକ୍ଷା ଲାଭ କରି ବିଶେଷ ଜ୍ଞାନୀ ହୋଇପାରେ, କିନ୍ତୁ ତାଙ୍କ ଜ୍ଞାନ ସମ୍ପଦ ଭକ୍ତିଯୁକ୍ତ ବା ଭକ୍ତିସିଦ୍ଧ ନ ହୋଇଥିବାରୁ ତାଙ୍କୁ ସଦଜ୍ଞାନୀ ବୋଲି କହି ହେବ ନାହିଁ। ଭକ୍ତିର ମହିମା ଜ୍ଞାନର ମହିମା ଠାରୁ ବହୁ ଉଚ୍ଚରେ, ଜ୍ଞାନ ଠାରୁ ଭକ୍ତିକୁ କବି ଉଚ୍ଚ ସ୍ଥାନ ଦେଇଛନ୍ତି। ଦ୍ୱିତୀୟତଃ କବି କହନ୍ତି, ଗୁରୁ ସେବା ବିନୁ ବର୍ତ୍ତିବ ସଂସାରେ କେହୁଜନ। ଏହାର ତାତ୍ପର୍ଯ୍ୟ ହେଉଛି, ଜଗତର ସୃଷ୍ଟିକର୍ତ୍ତା ପରମବ୍ରହ୍ମ ହେଉଛନ୍ତି ଗୁରୁ, ଯାହାଙ୍କ ସେବା ମନ ହୃଦୟ ଭକ୍ତି ସହିତ ନକଲେ ଜୀବନ ସାର୍ଥକ ହେବ ନାହିଁ, ମୋକ୍ଷ ଲାଭ ହେବ ନାହିଁ। ତୃତୀୟତଃ ଏହି ଭଜନ ମଧ୍ୟରେ କବି ଭକ୍ତି ସହ ସର୍ବସମର୍ପଣର ବିଷୟ ଉଲ୍ଲେଖ କରିଛନ୍ତି। ଜଗତର ସକଳ ପାର୍ଥିବ ପଦାର୍ଥର ଲାଭ, ବ୍ରହ୍ମଶକ୍ତିଙ୍କର ଆଶୀର୍ବାଦ ଲାଭ ନିକଟରେ କେତେ ତୁଚ୍ଛ, କେତେ ଅହେତୁକ। ସେହି ଅପରାଜୟ ଶକ୍ତିଙ୍କର ଶରଣାଗତ ହେବାକୁ ପଡ଼ିବ। ସେବା ଓ ସର୍ବସମର୍ପଣ ମୋକ୍ଷ ଲାଭର ଏକମାତ୍ର ପନ୍ଥା।

ଶୁଣୁଥିଲେ ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି। ପ୍ରଯୋଜନା କରିଥିଲେ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ଆକାଶବାଣୀ ଭବାନୀପାଟଣା।

ଏଥର ଶୁଣନ୍ତୁ ଲୁଟେରା ଚଳଚ୍ଚିତ୍ରର ଏଇ ଗୀତଟି। କଣ୍ଠ ଦେଇଛନ୍ତି ମନାରୀ ଠାକୁର, ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ଅମିତ ତ୍ରିବେଦୀ।

ଏଥର ଶୁଣନ୍ତୁ ସଲାମେ ଇସ୍କ ଚଳଚ୍ଚିତ୍ରର ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି ଶାନ୍ ଓ ନିହିରା। ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

0: ആകാശവാണി at 90.
1: ଶୁଣୁଛନ୍ତି ଆପଣମାନେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଏଗୀତଟି ନେଇଛୁ ବୁଲନ୍ଦୀ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ସୋନୁ ନିଗମ, ଜସବିନ୍ଦର ନରୁଲା ଏବଂ ସାଥୀ।

ଶୁଣୁଛନ୍ତି ଗୀତଟି କସମ ତେରି କସମ ଚଳଚ୍ଚିତ୍ରରୁ ଅନୁରାଧା ପଡ଼ୱାଲ ଏବଂ ପଙ୍କଜ ଉଦାସଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଶୁଭ ସକାଳର ପ୍ରେମଭରା ଅନେକ ଅନେକ ଶୁଭେଚ୍ଛା ଶ୍ରୋତା ବନ୍ଧୁ, କିଛି ସ୍ଥାନୀୟ ଖବର ଓ କିଛି ଜଣା ଅଜଣା କଥା ସହ ମଧୁର ଗୀତର ପସରା ନେଇ ଖୋଲାଚରକା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଭେଟିଦେବା ପାଇଁ ମୁଁ ଆସିଛି ସୁମତୀ ମୁଁ ନମସ୍କାର ଶ୍ରୋତା ବନ୍ଧୁ। ଆସନ୍ତୁ କାର୍ଯ୍ୟକ୍ରମର ଆରମ୍ଭରେ ଏକ ଉତ୍ତମ ବିଚାରବୋଧ ସହ ନିଜକୁ ଜଡ଼ିତ କରିବା ଏବଂ ଜାଣିବା ଐଶ୍ୱରୀୟ ଦିବ୍ୟଗୁଣ ସମ୍ପର୍କରେ କିଛି କଥା। ଶ୍ରୋତବନ୍ଧୁ, ଜୀବନରେ ବାଟ ଚାଲୁ ଚାଲୁ ସମୟର କଷଟି ପଥରରେ ଘଷି ମାଜି ହୋଇ ଆମେ ନିଜକୁ ଜଣେ ଭଲ ମଣିଷରେ ପରିଣତ କରିଥାଉ। ହୃଦୟ ଭିତରେ ଅନେକ ସୁଗୁଣକୁ ଧାରଣ କରି ମାନବ ଜନ୍ମକୁ ସାର୍ଥକ କରିଥାଉ। ଏହିସବୁ ଗୁଣ ଭିତରେ ଶିଷ୍ଟାଚାର ହେଉଛି ଅନ୍ୟତମ। ଅନ୍ୟ ପ୍ରତି ଭଦ୍ରଚିତ ଆଚରଣ କରିବାକୁ ହିଁ କୁହାଯାଇଥାଏ ଶିଷ୍ଟାଚାର। କାୟ ମନବାକ୍ୟରେ ଅନ୍ୟର ମନକୁ ଆଘାତ ନ ଦେଇ ନିଜର ନମ୍ର ଓ ଭଦ୍ର ଆଚରଣ ଦ୍ୱାରା ସମସ୍ତଙ୍କୁ ଆପଣାର କରିବା ହେଉଛି ଜଣେ ଶିଷ୍ଟ ବ୍ୟକ୍ତିର ଲକ୍ଷଣ। ତେଣୁ ଉତ୍ତମ ଆଚରଣ, ସଭ୍ୟ ବ୍ୟବହାର, ବିନୟ ଭାବର ସମାହାରକୁ ଶିଷ୍ଟାଚାର କୁହାଯାଇପାରେ। ତେବେ ଶ୍ରୋତାବନ୍ଧୁ, ଆଧୁନିକ ଯୁଗରେ ମାନବ ଭିତରେ ଥିବା ଏହି ଗୁଣଗୁଡ଼ିକ ଧୀରେ ଧୀରେ ଲୋପ ପାଇଯାଉଛି। ପାର୍ଥିବ ପ୍ରାଚୁର୍ଯ୍ୟ ଭିତରେ ବୁଡ଼ି ରହି ମଣିଷ ଶିଷ୍ଟ ଆଚରଣ କରିବା ଭୁଲିଗଲାଣି। ଉଗ୍ର ଆଧୁନିକତା ଆଜି ମଣିଷର ଚଳଣୀକୁ ବିଶେଷ ଭାବରେ ପ୍ରଭାବିତ କରିସାରିଛି। ପରିବାରରେ ଥିବା ଗୁରୁଜନଙ୍କ ପ୍ରତି

ପିଲାମାନଙ୍କ ଆଚରଣ ବା ଅନ୍ୟମାନଙ୍କ ପ୍ରତି ଆଚରଣ ସେହିପରି ସାଇ ପଡ଼ୋଶୀ ଗୋଟିଏ ଦେଶ ଏବଂ ଶେଷରେ କୁହାଯାଇପାରେ ଯେ ଗୋଟିଏ ବିରାଟ ଜାତି ଆମେ ନିଜର ନମ୍ର ଓ ଭଦ୍ର ବ୍ୟବହାର ଦେଖାଇ ପାରୁନାହୁଁ। ତେଣୁ ଶିଷ୍ଟାଚାରର ଅଭାବରେ ଆଜି ସମାଜ କଳୁଷିତ ହୋଇପଡ଼ୁଛି। ସମାଜରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସ୍ୱପ୍ନ ପାଲଟିଛି। ସବୁଠି କେବଳ ହିଂସା ଦ୍ୱେଷ ପରଶ୍ରୀ କାତରତା ଅସହିଷ୍ଣୁ ଭାବ ଏବଂ ଅସ୍ୱାଭାବ ଦେଖାଯାଉଛି। ଫଳରେ କେବଳ ଯେ ବର୍ତ୍ତମାନର ସ୍ଥିତି ବିଗୁଡ଼ିଛି ତାହା ନୁହେଁ, ଭବିଷ୍ୟତ ମଧ୍ୟ ପ୍ରଭାବିତ ହେଉଛି। ତେଣୁ ପରିବାରଠାରୁ ଆରମ୍ଭ କରି ବିଦ୍ୟାଳୟରେ ଏହି ସୁଗୁଣାବଳୀର ଅଧିକାରୀ ପିଲାମାନଙ୍କୁ ଯଦି କରାଇ ପାରୁ, ତେବେ ଆଗାମୀ ଦିନ ସେମାନେ ଜଣେ ଜଣେ ଶ୍ରେଷ୍ଠ ନାଗରିକ ଭାବେ ସୁସଂସ୍କୃତ ଓ ସୁସମୃଦ୍ଧ ରାଷ୍ଟ୍ର ଗଠନରେ ସହାୟକ ହୋଇପାରିବେ। ଶ୍ରୋତବନ୍ଧୁ, ଆମେ ସମସ୍ତେ ନିଜ ଭିତରେ ହଜିଯାଇଥିବା ଏହି ଶିଷ୍ଟଗୁଣର ଅଧିକାରୀ ନିଜକୁ କରାଇବା ଏବଂ ସମସ୍ତଙ୍କ ପ୍ରିୟ ଭଜନ ହୋଇପାରିବା। ଏହି ବିଚାର ସହିତ ଶୁଣିବା ଏକ ସୁନ୍ଦର ଭଜନ।

ଶ୍ରୋତା ବନ୍ଧୁ, ଇତିହାସର ଫର୍ଦ୍ଦରେ ପ୍ରତିଟି ଦିନ କିଛିଟା ମହତ୍ତ୍ୱ ବହନ କରିଥାଏ ବିଭିନ୍ନ ଦୃଷ୍ଟିକୋଣରୁ। ତେବେ ମେ 17 ଆଜିର ଦିନଟି ସେହିପରି ଏକ ଐତିହାସିକ ଘଟଣା, ବୈଜ୍ଞାନିକ ଅନୁଭବ ତଥା ସାମାଜିକ ଆନ୍ଦୋଳନର ସାକ୍ଷୀ ହୋଇ ରହିଛି। ଏହି ଦୃଷ୍ଟିରୁ ବିଚାର କଲେ ଆଜି ହେଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ବା ୱାର୍ଲଡ ହାଇପରଟେନସନ୍ ଡେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଉଚ୍ଚ ରକ୍ତଚାପ ବା ହାଇପରଟେନସନ୍ ଏକ ମୁଖ୍ୟ ସ୍ୱାସ୍ଥ୍ୟ ସମସ୍ୟା ରୂପେ ମୁଣ୍ଡ ଟେକିଛି। ଏହି କାରଣରୁ ଅନେକ ଲୋକଙ୍କ ଅକାଳ ବିୟୋଗ ଘଟୁଛି। ଏଥିପାଇଁ ମୁଖ୍ୟତଃ ଖରାପ ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଦାୟିତ୍ୱ। ଏପରି ସ୍ଥିତିରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ମେ 17 ତାରିଖକୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବରେ ପାଳନ କରାଯାଉଛି। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଅବସରରେ ରକ୍ତଚାପର କୁପରିଣାମ ଓ ଏହାର ପ୍ରତିରୋଧ ବିଷୟରେ ଲୋକଙ୍କୁ ଜାଗରୁକ କରିବା। 2005 ମସିହାରୁ ୱାର୍ଲଡ ହାଇପରଟେନସନ୍ ଲିଗ୍ ଦ୍ୱାରା ଏହା ପ୍ରଥମେ ପାଳନ କରାଯାଇଥିଲା। ଏହି ସଂଘରେ 85 ଜାତୀୟ ଉଚ୍ଚ ରକ୍ତଚାପ ସୋସାଇଟି ଓ ସଂଗଠନ ରହିଛନ୍ତି। ତେବେ ଶ୍ରୋତାବନ୍ଧୁ, ଏହି ଦିବସ ଅବସରରେ ହାଇପରଟେନସନ୍ କ'ଣ, ଏହା କାହିଁକି ହୁଏ ଏବଂ ଏଥିରୁ ଆମେ କିପରି ବର୍ତ୍ତିପାରିବା, ଆସନ୍ତୁ ସେ ସମ୍ପର୍କରେ କିଛି କଥା ଜାଣିବା। CDC ଅନୁଯାୟୀ ସାଧାରଣ ରକ୍ତଚାପ 120×80 mmHg ମଧ୍ୟରେ ରହିଥାଏ। ଯଦି ରକ୍ତଚାପ ଏହାଠାରୁ କମ୍ ହୁଏ ତେବେ ଏହାକୁ ନିମ୍ନ ରକ୍ତଚାପ, ଯଦି ଏହାଠୁ ଅଧିକ ହୁଏ ତେବେ ଉଚ୍ଚ ରକ୍ତଚାପ ଭାବେ ବିବେଚନା କରାଯାଏ। ଉଚ୍ଚ ରକ୍ତଚାପ ବହୁ ଗମ୍ଭୀର ବିପଦକୁ ସୃଷ୍ଟି କରିଥାଏ, ଏହାକୁ ସାଇଲେଣ୍ଟ କିଲର ବୋଲି ମଧ୍ୟ କୁହାଯାଏ। ବିଶେଷଜ୍ଞଙ୍କ କହିବା ଅନୁସାରେ ଖରାପ ଜୀବନଶୈଳୀ ଓ ଖାଇବା ଅଭ୍ୟାସ ହେଉଛି ଉଚ୍ଚ ରକ୍ତଚାପର କାରଣ। ଅତ୍ୟଧିକ ଧୂମପାନ, ମଦ୍ୟପାନ, ଶାରୀରିକ କାର୍ଯ୍ୟକଳାପର ଅଭାବ, ଖରାପ ଖାଦ୍ୟ, ସାରାଦିନ ମୋବାଇଲ ଓ ଲ୍ୟାପଟପ୍ ବ୍ୟବହାର ଆଦି ଉଚ୍ଚ ରକ୍ତଚାପର ଆଶଙ୍କାକୁ ବଢ଼ାଇଥାଏ। ଶ୍ରୋତାବନ୍ଧୁ, ରକ୍ତଚାପର ଲକ୍ଷଣକୁ ଜାଣି ରଖନ୍ତୁ। ମୁଣ୍ଡବିନ୍ଧା ସହିତ ପ୍ରଶ୍ୱାସ ନେବାରେ ସମସ୍ୟା, ନାକରୁ ରକ୍ତସ୍ରାବ ଭଳି କିଛି ଲକ୍ଷଣ ଦେଖାଦେଇଥାଏ। ରକ୍ତଚାପରୁ ରକ୍ଷା ପାଇବାକୁ ହେଲେ ଆମକୁ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ହେବ। ଯେଉଁସବୁ କାରଣ ଏଥିପାଇଁ ଦାୟୀ ହୋଇଥାଏ ସେସବୁ ଦିଗରେ ଦୃଷ୍ଟି ଦେବାକୁ ପଡ଼ିବ। ଯଦି ରକ୍ତଚାପର ଲକ୍ଷଣ ଦେଖାଦିଏ ତେବେ ପ୍ରଥମେ ଚିକିତ୍ସା କରାଇ ନେବା ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା। ନିୟମିତ ଭାବରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରକ୍ତଚାପ ଯାଞ୍ଚ କରିନେବା। ଶ୍ରୋତାବନ୍ଧୁ, ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଅବସରରେ

ଶ୍ରୋତବନ୍ଧୁ, ଆଜି ହେଉଛି ମେ ମାସର 17 ତାରିଖ। ପ୍ରତିବର୍ଷ ମେ 17 ତାରିଖରେ ଆନ୍ତର୍ଜାତିକ ଦୂରସଞ୍ଚାର ଏବଂ ସୂଚନା ସମାଜ ଦିବସ ବା ୱାର୍ଲଡ ଟେଲି କମ୍ୟୁନିକେସନ ଆଣ୍ଡ ଇନଫର୍ମେସନ ସୋସାଇଟି ଡେ ଭାବରେ ପାଳନ କରାଯାଏ। ବର୍ତ୍ତମାନର ଯୁଗ ହେଉଛି ବିଜ୍ଞାନର ଯୁଗ। ଏହି ଯୁଗରେ ଆଗଭଳି ପାରମ୍ପରିକ ଯୋଗାଯୋଗ ମାଧ୍ୟମକୁ ଲୋକେ ଆପଣାଉ ନାହାନ୍ତି, ବରଂ ଯୋଗାଯୋଗ ଓ ସୂଚନାର ମାଧ୍ୟମ ବଦଳି ଯାଇଛି। ଶ୍ରୋତବନ୍ଧୁ, ଦୂରସଞ୍ଚାର ହେଉଛି ତାର ବା ବିନା ତାର ୱାୟାରଲେସ୍ ମାଧ୍ୟମରେ ସୂଚନା ପ୍ରଦାନ କରିବା କିମ୍ବା ଧ୍ୱନି ଓ ତଥ୍ୟକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାର ପ୍ରକ୍ରିୟା ଅଟେ। ଏହା ଟେଲିଫୋନ୍, ରେଡ଼ିଓ, ଟେଲିଭିଜନ, ଇଣ୍ଟରନେଟ୍, ଇମେଲ୍ ଏବଂ ମୋବାଇଲ୍ ନେଟୱାର୍କକୁ ମାନେ ଏହାର ପରିସରକୁ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଆଧୁନିକ ଯୋଗାଯୋଗର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୂରସଞ୍ଚାର କ୍ଷେତ୍ରରେ ଟେକ୍ନୋଲୋଜିର ଉପଯୋଗ ଓ ଏହାର ବିକାଶ ଉପରେ ଗୁରୁତ୍ୱ ଦେଇ ସେଥିପାଇଁ ପାଳିତ ହୋଇଥାଏ ଏହି ବିଶ୍ୱ ଦୂରସଞ୍ଚାର ଓ ସୂଚନା ସମାଜ ଦିବସ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇଣ୍ଟରନେଟ୍ ଓ ନୂତନ କ୍ରିୟାକଳାପ ବା ITC ମାଧ୍ୟମରେ ସମାଜ ଏବଂ ଅର୍ଥନୀତିରେ ଆସୁଥିବା ପରିବର୍ତ୍ତନ ବିଷୟରେ ସଚେତନତା ସୃଷ୍ଟି କରିବା। 1865 ମେ ମାସର 17 ତାରିଖରେ ପ୍ରଥମେ ଆନ୍ତର୍ଜାତିକ ଟେଲିଗ୍ରାଫ କନେକ୍ସନ୍ ସ୍ୱାକ୍ଷରିତ ହୋଇଥିଲା ଏବଂ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ବା ITU ଗଠିତ ହୋଇଥିଲା। ଏହି ସ୍ମୃତିରେ 1969 ଏହି ଦିବସ ପାଳିତ ହୋଇଆସୁଛି। ତେବେ ପୂର୍ବରୁ ଏହା କେବଳ ଆନ୍ତର୍ଜାତିକ ଦୂରସଞ୍ଚାର ଦିବସ ରୂପେ ପାଳିତ ହେଉଥିଲା, ପରବର୍ତ୍ତୀ ସମୟରେ ଏଥିରେ ସୂଚନା ସମାଜ ଶବ୍ଦଟିକୁ ଯୋଡ଼ାଯାଇଛି। ଏହି ଦିନଟି ଦୂରସଞ୍ଚାର କ୍ଷେତ୍ରରେ ଟେକ୍ନୋଲୋଜିର ଉପଯୋଗ ଓ ଏହାର ବିକାଶ ଉପରେ ଗୁରୁତ୍ୱ ଦେଇଥାଏ।

0: 90.
1: ଶ୍ରୋତାବନ୍ଧୁ ପୁଣି ଥରେ ଖୋଲାଝରକା କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଜାତି, ଧର୍ମ, ଲିଙ୍ଗ, ଜାତୀୟତା ଏପରିକି ରାଜନୈତିକ ବିଚାର ନିର୍ବିଶେଷରେ ବିଶ୍ୱର ସବୁ ମଣିଷଙ୍କର ଜଣେ ମଣିଷ ଭାବେ ରହିବାର ମୌଳିକ ଅଧିକାରକୁ ମାନବିକ ଅଧିକାର କୁହାଯାଇପାରେ।

ସ୍ୱାଧୀନତା, ଆତ୍ମସମ୍ମାନ, ସମାନତା, ସ୍ୱାଧୀନ ଚିନ୍ତା ପରି ମୂଲ୍ୟବୋଧ ଉପରେ ଆଧାରିତ ଏହି ଅଧିକାରଟି ଜଣେ ମଣିଷର ଜନ୍ମସିଦ୍ଧ ଅଧିକାର, ଯାହାକୁ ତାହାଠାରୁ ଛିନ୍ନ କରାଯାଇପାରେ ନାହିଁ। କିନ୍ତୁ ଅନେକ କ୍ଷେତ୍ରରେ ମଣିଷକୁ ତାହାର ଏହି ଅଧିକାରରୁ ମଧ୍ୟ ବଞ୍ଚିତ କରାଯାଇଥାଏ। ବିଶେଷ କରି ସମାଜରେ ଥିବା ସମଲିଙ୍ଗୀ, ଉଭୟଲିଙ୍ଗୀ ଓ ଟ୍ରାନ୍ସଜେଣ୍ଡରଙ୍କ କ୍ଷେତ୍ରରେ ଏହା ଦେଖାଯାଉଥିବା ଦୃଷ୍ଟିଗୋଚର ହୋଇଥାଏ। ତେଣୁ ଏମାନଙ୍କ ଅଧିକାର, ସମାନତା ଓ ସମ୍ମାନ ପାଇଁ ଆଜିର ଦିନରେ ପାଳନ କରାଯାଏ ସମଲିଙ୍ଗୀ ଭିତ୍ତି, ଟ୍ରାନ୍ସଜେଣ୍ଡର ଭିତ୍ତି ଓ ଦ୍ୱିଲିଙ୍ଗୀ ଭିତ୍ତି ବିରୋଧରେ ଆନ୍ତର୍ଜାତିକ ଦିବସ। 1990 ମସିହା ମେ ମାସର 17 ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମଲିଙ୍ଗୀତାକୁ ମାନସିକ ରୋଗ ତାଲିକାରୁ ବାଦ ଦେଇଥିଲା। ତେଣୁ ଦ୍ୱିଲିଙ୍ଗୀ, ସମଲିଙ୍ଗୀ ଓ କିନ୍ନର ସମୁଦାୟର ଅଧିକାର, ସମାନତା ଏବଂ ସମାଜରେ ସେମାନଙ୍କୁ ସମ୍ମାନ ଦେବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏବଂ ସେମାନଙ୍କ ପ୍ରତି ହେଉଥିବା ହିଂସା ଓ ଭେଦଭାବକୁ ବିରୋଧ କରିବା ସକାଶେ ସମଲିଙ୍ଗୀ ଭିତ୍ତି, ଦ୍ୱିଲିଙ୍ଗ ଭିତ୍ତି ଓ ଟ୍ରାନ୍ସଜେଣ୍ଡର ଭିତ୍ତି ବିରୋଧରେ ଆନ୍ତର୍ଜାତିକ ଦିବସ ପାଳନ କରାଯାଉଛି। ଏମାନଙ୍କର ମଧ୍ୟ ସମାଜରେ ସମ୍ମାନ ସହ ବଞ୍ଚିବା ଓ ସାଧାରଣ ନାଗରିକଙ୍କ ପରି ସମାନ ଅଧିକାର ପ୍ରାପ୍ତର ପୂର୍ଣ୍ଣ ଅଧିକାର ରହିଛି।

ଇମ୍ରେ ଗାଇବାର ସୁଯୋଗ ପାଇଥିଲେ। ତାପରଠୁ ସେ ଆଉ କେବେ ମଧ୍ୟ ପଛକୁ ଚାହିଁନାହାନ୍ତି। ସଙ୍ଗୀତ କ୍ଷେତ୍ରରେ ବହୁ ସଫଳତା ହାସଲ କରିଛନ୍ତି। ଫେବୃଆରୀ 26 ତାରିଖ 2024 ମସିହାରେ ଏହି ବିଶେଷ ସଙ୍ଗୀତଜ୍ଞଙ୍କ ମୃତ୍ୟୁ ହୋଇଥିଲା। ଆଜି ତାଙ୍କର ଜନ୍ମ ଜୟନ୍ତୀରେ ସେହି ମହାନ କଣ୍ଠଶିଳ୍ପୀଙ୍କୁ ନମନ କରୁଛୁ।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ଆଗରୁ ଶୁଣନ୍ତୁ ଆମ କେନ୍ଦ୍ରରୁ ଆଜି ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆଜି ଦିନ 12:30 ପ୍ରଚାର କରିବୁ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ହେଲେ ଲୋପିତା ମିଶ୍ର, ସ୍ନିଗ୍ଧା କର, ନମ୍ରତା ମହାନ୍ତି, ଶେଖର ଚନ୍ଦ୍ର ଘୋଷ ଏବଂ ସଙ୍ଗୀତା ଗୋସାଇଁ। ଚାଷର କଥା ପାଇଁ ସମୟ ରହିଛି 1:10। ଦିନ 1:20 ପ୍ରଚାର କରିବୁ ଓଡ଼ିଆ ଆଲବମ୍ ଗୀତ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 2:45। ଏ ଥିଲା ଆମ କେନ୍ଦ୍ରରୁ ଆଜି ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ପୁଣି କିଛି ନୂଆ କାର୍ଯ୍ୟକ୍ରମ ସହ ଉପସ୍ଥିତ ହେବୁ 12:30। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12:30। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡିୟମ ୱେଭ୍‌ରେ 248 meter ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଲୋପିତା ମିଶ୍ର, ଗୀତ ରଚନା ଶଶିଭୂଷଣ ବେହେରା।

ପରବର୍ତ୍ତୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସ୍ନିଗ୍ଧା କର ଓ ନମ୍ରତା ମହାନ୍ତି। ଗୀତ ରଚନା ଡକ୍ଟର ସତ୍ୟ ପଟ୍ଟନାୟକ।

ଶ୍ରୋତାବନ୍ଧୁ, ଟାଣଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା, ଫିକା, ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ।

ହିନ୍ଦୀରେ ଓ ଇଂରାଜୀରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଚାଷର କଥା କାର୍ଯ୍ୟକ୍ରମ।

ସେନ୍ତା ତ ଆମର ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ବାଇଗନ, ମଟର, କୁନ୍ଦୁରୁ, ଭେଣି ଆରୁ, ଲଇନି, ତୁଇ ସବୁ ଚାଷ କଲା ଭିତରେ ଆମର ଏନ୍ତା ବି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ ସମିଆ ଦେଖିକରି ଇ ଛତୁ ଚାଷ ବି କରିଥିସନ୍, ଯେନ୍ତାକି ପୁଆଲ ଛତୁ ହେଲା, ଧିଙ୍ଗରି ଛତୁ ହେଲା ଆରୁ ଗୁରସ ଛତୁ ହେଲା। ବଜାର ହାଟ ମନକେ ଇଟାର ଭଲ ବିକ୍ରି ବଟା ହେଇପାରୁଥିବାର କାରଣ

ଇଟା ଆମର ଚାଷୀ ଦାଦାମାନଙ୍କର ଲାଗି ରୋଜଗାରର ଗୋଟେ ନୂଆ ବାଠି ପାସେ ଇଟାକେ ସେମାନେ ବାଛି ନେଲେ ନା। ହେନ୍ତା ଯଦି ଦେଖମା ବୋଇଲେ ଇ ଯେତ୍କି ବି ଛତୁମାନେ ଅଛି ସେ ଭିତରେ ଇ ଗୁରସ୍ ଛତୁ ଅଲଗା ଛତୁମାନଙ୍କର ଠାନୁ ଇଟା ଟିକେ ଅଲଗା ଏକା। ଇ ଛତୁ ଇଟା ଗୋଟିଏ ଗ୍ରୀଷ୍ମ ମଣ୍ଡଳୀୟ ଖାଦ୍ୟ ଉପଯୋଗୀ ଛତୁ ଏ। ଇଟାର ରଙ୍ଗ ପୁରା ଗୁରସ୍ ଭଳିଆ ଧୁବଲା ଆରୁ ଦେଖବାକେ ବି ଖୁବ୍ ସୁନ୍ଦର। ସେ କାରଣନୁ ଇଟାର ନାଁ ଗୁରସ୍ ଛତୁ ବୋଲିକରି ରଖା ହେଇଛେ। ଆର୍ କିଏ କିଏ ଇଟାକେ ଦୁଧ ଛତୁ ବୋଲିକରି ବି କହିଥିସନେ। କଥା ହଉଛେ ଆମର ଦେଶର ପଶ୍ଚିମବଙ୍ଗ ରାଜ୍ୟରେ ଇଟା ପ୍ରଥମ କରି ଇ ଗୁରସ୍ ଛତୁ ଚାଷ କରବାର ଆରମ୍ଭ କରାଯାଇଥିଲା। ତାର ପଛେ ଇଟା ଧୀରେ ଧୀରେ ଦକ୍ଷିଣ ଭାରତର କେତେଟା ରାଜ୍ୟ ବେଶୀ କରି ତାମିଲନାଡୁ ନେଇ ଇଟାକେ ବର୍ତ୍ତମାନ ବ୍ୟବସାୟିକ ଭିତ୍ତିରେ ଏବେ ଚାଷ କରାଯାଉଛେ। ଆମର ରାଜ୍ୟର ଜଳବାୟୁ ଇ ଚାଷ ଲାଗି ପୁରା ଅନୁକୂଲ ହେଇଥିବାର ବେଲ୍କେ ଇ ଚାଷ କରିକରି ଲାଭ ପାଇବାର ଲାଗ୍ତି ଚାଷୀ ଦାଦାମାନେ ବି ତାଙ୍କର ଅଣ୍ଟା ଭିଡ଼ି ସାରିଲେନା। ଆମର କୃଷି ଆରୁ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବାର ଛତୁ ଗବେଷଣା କେନ୍ଦ୍ର ଇ ଛତୁର ବ୍ୟବସାୟିକ ଉତ୍ପାଦନ ଲାଗି ଚେଷ୍ଟା ବି ଆରମ୍ଭ କରିଦେଲେ ନା। ତ ଚାଷୀ ଦାଦାମାନେ ଏବେ ଦେଖମା ଇ ଚାଷ ଲାଗି ଆମକେ କେନ୍ତା ପ୍ରସ୍ତୁତି ସବୁ କରବାକେ ପଡ଼ବା ଇ କଥା ଗୋଟେକେ ବି ଆମକେ ବୁଝି ନେବାକେ ପଡ଼ବା।

ଛତୁ ବୋଲିକରି ରଖା ହେଇଛେ, ଆର୍ କିଏ କିଏ ଇଟାକେ ଦୁଧ ଛତୁ ବୋଲିକରି ବି କହିଥିସନେ। କଥା ହଉଛେ ଆମର୍ ଦେଶର ପଶ୍ଚିମବଙ୍ଗ ରାଜ୍ୟନେ ଇଟା ପ୍ରଥମ କରି ଇ ଗୁରସ୍ ଛତୁ ଚାଷ କରବାର ଆରମ୍ଭ କରାଯାଇଥିଲା। ତାର୍ ପଛେ ଇଟା ଧୀରେ ଧୀରେ ଦକ୍ଷିଣ ଭାରତର କେତେଟା ରାଜ୍ୟ ବେଶୀ କରି ତାମିଲନାଡ଼ୁ ନେ ଇଟାକେ ବର୍ତ୍ତମାନ ବ୍ୟବସାୟିକ ଭିତ୍ତିନେ ଏବେ ଚାଷ କରାଯାଉଛେ। ଆମର୍ ରାଜ୍ୟର ଜଳବାୟୁ ଇ ଚାଷ ଲାଗି ପୁରା ଅନୁକୂଲ ହେଇଥିବାର ବେଲ୍କେ ଇ ଚାଷ କରିକରି ଲାଭ ପାଇବାର ଲାଗ୍ତି ଚାଷୀ ଦାଦାମାନେ ବି ତାଙ୍କର ଅଣ୍ଟା ଭିଡ଼ି ସାରିଲେ। ଆମର କୃଷି ଆରୁ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବାର ଛତୁ ଗବେଷଣା କେନ୍ଦ୍ର ଇ ଛତୁର ବ୍ୟବସାୟିକ ଉତ୍ପାଦନ ଲାଗି ଚେଷ୍ଟା ବି ଆରମ୍ଭ କରିଦେଲେ ନା। ତ ଚାଷୀ ଦାଦାମାନେ ଏବେ ଦେଖମା ଇ ଚାଷ ଲାଗି ଆମକେ କେନ୍ତା ପ୍ରସ୍ତୁତି ସବୁ କରବାକେ ପଡ଼ବା, ଇ କଥା ଗୁଟେକେ ବି ଆମକେ ବୁଝି ନେବାକେ ପଡ଼ବା। ଇ ଗୁରସ୍ ଛତୁ ଚାଷ ଲାଗି ନଡ଼ାକେ ଛାଡ଼ିଦେଲେ ଭିନ୍ନ ଭିନ୍ନ ଫସଲ ମାନଙ୍କର ଶେଷ ଅଂଶ ମାନକେ ବି ଆମର ଚାଷୀ ଦାଦାମାନେ ଇଟାକେ ବ୍ୟବହାର କରିପାରିବେ। ଇ ଗୁରସ୍ ଛତୁ ଚାଷ ଲାଗି 25-400 ସେଲସିୟସ ଆରୁ 80% ନୁ ଅଧିକା ବାୟୁମଣ୍ଡଳର ଆର୍ଦ୍ରତା ଦରକାର କରିଥିସି। ମାତ୍ର 30-350 ସେଲସିୟସ ତାପମାତ୍ରା ନେ ସବୁଠାନୁ ଅଧିକା ଅମଲିନୁ ମିଳିଥିସି। ଆମର ରାଜ୍ୟନେ ଏ ଛତୁ ମାର୍ଚ୍ଚ ମାସ ନୁ ଆରମ୍ଭ କରିକରି ଇଟାକେ ଅକ୍ଟୋବର ମାସ ପତକେ ଇଟାକେ ଆମର ଚାଷୀ ଦାଦାମାନେ ଚାଷ କରିପାରିବେ। ଏ ଛତୁର ଫିମ୍ପି ଯେତେବେଳେ ମାଡ଼ବାର ଆରମ୍ଭ କରବା ସେ ସମୟାନେ କମ୍ ଆଲୋକ ଦରକାର ହେଇଥିସି, ଆରୁ ଛତୁ ଫୁଟବାର ସମୟାତି ଅଧିକା ଆଲୋକ ଯେନ୍ତାକି 200 ଲକ୍ସ ଏତକି ପତକେ ଇଟା ଆବଶ୍ୟକ ହେଇଥିସି। ସେ ଭଳିଆ ଫିମ୍ପି ମାଡ଼ବାର ସମୟାନେ ଅଧିକ ଅଙ୍ଗାରକାମ୍ଳ ଆରୁ ଛତୁ ଗଠନ ହେବାର ସମୟାତି ଅଧିକା ଅମ୍ଳଜାନ ଦରକାର ହେଇଥିସି। ଇଟାର ଯେନ୍ ଜୈବ ଦକ୍ଷତା 80-100% ରହିସି। ପ୍ରତି 1 କିଲୋଗ୍ରାମ ନଡ଼ାନୁ 800-1000 ଗ୍ରାମ ପତକେ ଛତୁ ଉତ୍ପାଦନ ହେଇପାରିଥିସି। ଏବେ କଥା ଆସୁଛି ଏଟାର ଚାଷ ପ୍ରଣାଳୀ କେନ୍ତା, ଏ କଥା ଗୋଟେକି ବି ଆମକେ ନିହାତି ଭାବରେ ଜାଣିବାକେ ପଡ଼ବା। ଏଇ ଗୁରସ୍ ଛତୁ ଚାଷ ଲାଗି ବ୍ୟାଗ୍ ପ୍ରତି 2 କିଲୋଗ୍ରାମ ଶୁଖଲା ନଡ଼ା ଆବଶ୍ୟକ ହେଇଥିସି। ପ୍ରଥମେ ନଡ଼ାକେ 2 ଇଞ୍ଚ ଆକାରେ ଛୋଟ ଛୋଟ କରି କାଟବାକେ ପଡ଼ବା। ତାର ପଛେ କଟା ନଡ଼ାକେ ସଫା ପାଣିରେ 6 ଘଣ୍ଟା ପତକେ ବୁତରେଇ କରି ରଖିଦେବା। ଏଇ ଗୁରସ୍ ଛତୁର ଫିମ୍ପିର ବୃଦ୍ଧିର ହାର ପାଲ ଛତୁ ଆରୁ ଶାମୁକା ଛତୁ ଠାନୁ କମ୍ ହେଇଥିବାର କାରଣରୁ ଅଲଗା ଫିମ୍ପି ମାନଙ୍କର ସଂକ୍ରମଣ ଠାନୁ ଦୂରେ ରଖବାର ଲାଗି ବୁତରା ହେଇଥିବାର ନଡ଼ାକେ ଗରମ ଫାପସନେ ଆଂଶିକ ବିଶୋଧନୀଟାକେ କରାଯାଇଥିସି। ଗୋଟେ ପରିଷ୍କାର ଲୁହାତାର ନେଇ କରି ଛତୁ ମଞ୍ଜିର ବୋତଲନୁ 200 ଗ୍ରାମର ମଞ୍ଜିକେ ବାହାର କରବାକେ ପଡ଼ବା। ଛତୁ ବ୍ୟାଗ କରବାର ଲାଗି 80 ସେଣ୍ଟିମିଟର ଲମ୍ବା ଆରୁ 40 ସେଣ୍ଟିମିଟର ଓସାର ଥିବା ଗୋଟେ ପଲିଥିନର ଗୋଟେ ବାଟେ ସୁତଲିନେ ତାକେ ବାନ୍ଧିଦେମା, ଆରୁ ସେ ବ୍ୟାଗ ଭିତରେ ବିଶୋଧନ କରାଯାଇଥିବା ନଡ଼ାକେ ଭରିଦେମା। ସେନ୍ତା ନଡ଼ାର ଉପର ଭାଗର ଧାରନେ ଗୋଟେ ତୃତୀୟାଂଶକେ ବିଛେଇ ଦେବାକେ ପଡ଼ବା। ସେ ଭଳିଆ 3ଟା ସ୍ତରନେ ନଡ଼ା ଆରୁ ମଞ୍ଜିକେ ଭର୍ତ୍ତି କରିସାରିଲା ପଛେ 1-2 ଇଞ୍ଚ ବହଲ ହେଇଥିବାର ନଡ଼ାକେ ଦି କରି ପଲିଥିନ ମୁନାର ଉପର ଭାଗକେ ଠିକ୍ ସେନ୍ତା ସୁତଲିନେ ବାନ୍ଧିଦେମା। ବ୍ୟାଗ ପ୍ରସ୍ତୁତ ହେଇଗଲା ପଛେ ପବନ ଯିବାର ଆସବାର କରବାର ଲାଗ୍ତି ପଲିଥିନ ମୁନାନେ 10-15ଟା ଛୋଟ ଛୋଟ କଣା ଯେନ୍ତା କରବାକେ ଆମେ ନି ପାସରମା। ଇଟାକେ କମ୍ ଆଲୋକ ତାର ସନେ ଆବଶ୍ୟକ ପରିମାଣର ଆର୍ଦ୍ରତା ଆରୁ ତାପମାତ୍ରା ଥିବାର ଜାଗା ନେଇ ଇଟାକେ ରଖିଦେବାକେ ପଡ଼ବା। ତୋ ଚାଷୀ ଦାଦାମାନେ ଆମେ ସବୁ କଥାକେ ଠିକ୍ ହିପାସେ ବୁଝିସୁଝି କରି ଇ ଯେନ୍ ଗୁରସ୍ ଛତୁ ଚାଷ ଉପରେ ଆମେ ଧ୍ୟାନ ଦେମା ବୋଇଲେ ଆମର ଚାଷ ତ ଭଲ ହେବା ଏକା, ତାର ସନେ ଆମେ ଇଟାକେ ବିକି କରି 2 ପଇସା ଅଧିକା ଲାଭ ବି ପାଇପାରମା।

0: ଶୁଣୁଥିଲେ ଚାଷର କଥା କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: ଦୃଢ଼ ମୂଳ ଦୁଆ।

0: Akashwadi at 90.
1: ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

ଶ୍ରୋତାବନ୍ଧୁ, ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା, ଫିକା, ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ଓଆର୍ଏସ୍ ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ମହମ୍ମଦ ଅଜିଜ୍, ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ କାନୁନଗୋ।

ପ୍ରଚାର କଲୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓ ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ। ଓ ତାପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

ସମ୍ବାଦ ପଢୁଛନ୍ତି ନୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସ୍ୱିଡେନ୍ର ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଭାରତ। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ପାଞ୍ଚଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ତାଲିକା ଏବଂ ଗଣନାର କ୍ଷେତ୍ରୀୟ କାର୍ଯ୍ୟ ହେଲା ଆରମ୍ଭ। ଉଚ୍ଚ ରକ୍ତଚାପର କାରଣ ଏବଂ ଏହାର ସମସ୍ୟା ଉପରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ। ଶ୍ରୀ ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ସେଠାରେ ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ନିରନ୍ତର

0: ପତ୍ର ଯୋଗାଣ ଶୃଙ୍ଖଳ ମହାକାଶ ଜଳବାୟୁ ପରିବର୍ତ୍ତନ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ ୟୁରୋପୀୟ ସଂଘ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ଙ୍କ ସହ ଉଭୟ ନେତା ୟୁରୋପୀୟ ଶିଳ୍ପ ଗୋଲଟେବୁଲ୍ ବୈଠକରେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଶ୍ରୀ ମୋଦିଙ୍କର ଏହା ପ୍ରଥମ ୟୁରୋପ ଗସ୍ତ ଗତବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ ପରିମାଣ 7.75 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଥିଲା 2000-2025 ମଧ୍ୟରେ ଭାରତରେ ସ୍ୱିଡିଶ ନିବେଶ 2.8 ବିଲିୟନ୍ ଡଲାରରୁ ଅଧିକ ଥିବା ଜଣାପଡ଼ିଛି ଗତ 2018 ମସିହାରେ ଶ୍ରୀ ମୋଦିଙ୍କ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ସହଭାଗିତା ଅଧିକ ସୁଦୃଢ଼ ହେବା ସହ ନିରନ୍ତର ଭବିଷ୍ୟତ ପାଇଁ ମିଳିତ ନବସୃଜନ କ୍ଷେତ୍ର ଉପରେ ସହମତି ପ୍ରକାଶ ପାଇଥିଲା ଶ୍ରୀ ମୋଦି କହିଛନ୍ତି
1: ହମ୍ ନେଦରଲ୍ୟାଣ୍ଡକୁ ଭାରତ କେ ସବସେ ମହତ୍ୱପୂର୍ଣ୍ଣ ପାର୍ଟନର ମେ ସେ ମାନତେ ହେ ନେଦରଲ୍ୟାଣ୍ଡ ଭାରତ କେ ଟପ୍ 5 ଇନଭେଷ୍ଟର୍ସ ମେ ସେ ଏକ ହେ ହମାରେ ହିଷ୍ଟୋରିକଲ କଲ୍ଚର ଔର ପିପଲ ଟୁ ପିପଲ ଟାଇଜ୍ ବି ବହୁତ ଗହରେ ହେ ଡେମୋକ୍ରାଟିକ ଭାଲ୍ୟୁଜ୍ ମାର୍କେଟ ଇକୋନୋମି ଔର ରିସ୍ପନ୍ସିବଲ ବିହେଭିୟର ये हमारी साझी सोच का हिस्सा है हमें नीदरलैंड की एक्सपर्टीज और भारत की स्पीड और स्केल को हर क्षेत्र में जोड़ना चाहिए
0: ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଗତକାଲି ହେଗ୍ଠାରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ରବ ଜେଟେନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେତେକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିବା ସହ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନି ହାରିସ୍ କହିଛନ୍ତି ଜାହାଜର କ୍ରୁ ସଦସ୍ୟ ଏବଂ ନୌଚାଳନା ସ୍ୱାଧୀନତାରେ ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ ନୁହେଁ ବିଶ୍ୱ ଶକ୍ତି ଏବଂ ଯୋଗାଣ ଶୃଙ୍ଖଳକୁ ସୁରକ୍ଷା ପ୍ରଦାନ ସମ୍ପର୍କିତ ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦର ଏକ ସ୍ୱତନ୍ତ୍ର ବୈଠକରେ ଶ୍ରୀ ହାରିସ୍ ଏହା କହିଛନ୍ତି ଓମାନ ଉପକୂଳରେ ଭାରତ ପତାକାଯୁକ୍ତ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହେବା ପରେ ଶ୍ରୀ ହରିସ୍ ଏହି ମନ୍ତବ୍ୟ ଦେଇଛନ୍ତି ସୋମାଲିଆରୁ ଆସୁଥିବା ଏହି ଜାହାଜର 14 ଜଣ କ୍ରୁ ସଦସ୍ୟଙ୍କୁ ଓମାନ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ ପଶ୍ଚିମ ଏସିଆରେ ବର୍ଦ୍ଧିତ ଉତ୍ତେଜନା ଏବଂ ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷିତ ଯାତାୟତକୁ ନେଇ ବୃଦ୍ଧି ପାଉଥିବା ଚିନ୍ତା ପରିପ୍ରେକ୍ଷୀରେ ଗତ 13 ତାରିଖରେ ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜ ଉପରେ ଆକ୍ରମଣ ହୋଇଥିଲା ବିଶ୍ୱର ପ୍ରାୟ 1/5 ଶକ୍ତି ଯୋଗାଣ ଏହି ଜଳପଥ ଦେଇ ସମ୍ଭବ ହୋଇଥାଏ ଚଳିତ ବର୍ଷ ପ୍ରାରମ୍ଭରୁ ସଂଘର୍ଷ ବୃଦ୍ଧି ପାଇବା ପରେ ଏହି ପଥରେ ଅନ୍ୟ 2 ଭାରତୀୟ ପତାକାଧାରୀ ଜାହାଜ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା 5 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଅଧୀନରେ ଗୃହ ତାଲିକା ଏବଂ ଗଣନା ପାଇଁ କ୍ଷେତ୍ରୀୟ କାର୍ଯ୍ୟ ଆରମ୍ଭ ହୋଇଛି ସେହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛି ରାଜସ୍ଥାନ ମେଘାଳୟ ମହାରାଷ୍ଟ୍ର ଝାଡ଼ଖଣ୍ଡ ଏବଂ ଦିଲ୍ଲୀ ଏନ୍ସିଟି ଅନ୍ତର୍ଗତ ଦିଲ୍ଲୀ ନଗର ନିଗମ ଅଞ୍ଚଳ 2027 ଜନଗଣନାର ଏକ ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଆନ୍ଧ୍ରପ୍ରଦେଶ ଅରୁଣାଚଳ ପ୍ରଦେଶ ବିହାର ଚଣ୍ଡିଗଡ଼ ଛତିଶଗଡ଼ ଦାଦ୍ରା ଓ ନଗରହାବେଳି ଏବଂ ଦାମନ ଓ ଡିୟୁ ହରିୟାଣା ମଧ୍ୟପ୍ରଦେଶ ପଞ୍ଜାବ ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡରେ ଗଣନାକାରୀ ଘରକୁ ଘର ବୁଲି ଗୃହ ତାଲିକା ପ୍ରସ୍ତୁତି କରିବା କାର୍ଯ୍ୟ ଜାରି ରହିଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ସଠିକ୍ ଗଣନାକୁ ସୁନିଶ୍ଚିତ କରିବା ପାଇଁ ପାରମ୍ପରିକ ଭାବେ ଘରକୁ ଘର ଗଣନା ପ୍ରକ୍ରିୟା ସହିତ ପ୍ରଥମଥର ପାଇଁ ଡିଜିଟାଲ ଉପକରଣର ବ୍ୟବହାର କରାଯାଉଛି କ୍ଷେତ୍ର ପରିଦର୍ଶନ ସମୟରେ ଘର ସ୍ଥିତି ପରିବାରର ବିବରଣୀ ଉପଲବ୍ଧ ଥିବା ସୁବିଧା ଓ ସୁଯୋଗ ପରିବାରର ସମ୍ପତ୍ତି ସମ୍ପର୍କିତ ସୂଚନା ଆଧାରିତ 33 ପ୍ରଶ୍ନ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଉଛି ଗୁଜରାଟ ଜାମ୍ମୁ କାଶ୍ମୀର ଲଦାଖ ଏବଂ ପୁଡୁଚେରୀରେ ଆଜିଠାରୁ ସ୍ୱଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା 31 ପର୍ଯ୍ୟନ୍ତ ଜାରି ରହିବ ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ ଉଚ୍ଚ ରକ୍ତଚାପର କାରଣ ଏବଂ ଏଥିଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶସ୍ୱରୂପ ଏହି ଦିବସ ପାଳନ କରାଯାଉଛି ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା ପ୍ରତିରୋଧ ଚିହ୍ନଟ ଏବଂ ବ୍ୟକ୍ତିଗତ ସାମ୍ପ୍ରଦାୟିକ ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା ନିୟମିତ ରକ୍ତଚାପ ଯାଞ୍ଚ କରିବା ନିରବ ଘାତକକୁ ପ୍ରତିହତ କରିବା ଭାବପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ହୋଇଛି ବିଶ୍ୱସ୍ତରରେ ପ୍ରାୟ 140 ଲୋକ ଭାବପ୍ରବଣତା ଚାପଜନିତ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଅଛନ୍ତି ପ୍ରଭାବଶାଳୀ ଏବଂ ସୁଲଭ ଚିକିତ୍ସା ଉପଲବ୍ଧ ସତ୍ତ୍ୱେ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନାହାନ୍ତି ଫଳରେ ଉଚ୍ଚ ରକ୍ତଚାପଜନିତ କାରଣରୁ ପ୍ରତି 4 ମଧ୍ୟରେ ଜଣଙ୍କର ରକ୍ତଚାପଜନିତ ରୋଗକୁ ନିୟନ୍ତ୍ରଣ କରାଯାଇପାରୁ ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଆଜି ପାଳନ କରାଯାଉଛି 1865 ମସିହାରେ

0: ମିଳିତ ଜାତିସଂଘର ଡିଜିଟାଲ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଭାବେ ପ୍ୟାରିସ୍ଠାରେ ଆନ୍ତର୍ଜାତିକ ଦୂରସଂଚାର ସଂଘ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ମେ ମାସ 17 ତାରିଖକୁ ବିଶ୍ୱ ଦୂରସଂଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଇଆସୁଛି। ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ମାଧ୍ୟମରେ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ନେଇ ସଚେତନତା ବୃଦ୍ଧି ହେଉଛି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଯୁକ୍ତିବିଦ୍ୟା ଜୀବନରେଖା ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 31 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 134ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800କୁ ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ଲୋକମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 29 ତାରିଖ ମଧ୍ୟରେ ପ୍ରଦାନ କରିପାରିବେ। ଆଇପିଏଲ୍ କ୍ରିକେଟରେ ଆଜି 2 ମ୍ୟାଚ୍ ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅପରାହ୍ନ 3:30 ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା 7:30 ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଥିଲା। ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ମିଳିତ ପୁରୁଷ ବର୍ଗରେ ବିଶ୍ୱର ଚତୁର୍ଥ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ପରାସ୍ତ ହୋଇଛନ୍ତି। ବ୍ୟାଙ୍କକ୍ଠାରେ ଖେଳାଯାଇଥିବା ମିଳିତ ପୁରୁଷ ବର୍ଗର ଫାଇନାଲ୍ ମ୍ୟାଚ୍ରେ ଏହି ଯୋଡ଼ି ଇଣ୍ଡୋନେସିଆର ଲିଓ ରୋନି କର୍ଣ୍ଣାଲ୍ଡୋ ଏବଂ ଡାନିଏଲ୍ ମାର୍ଥିନ୍ଙ୍କ ଯୋଡ଼ିଠାରୁ 12-21 ଏବଂ 23-25 ସେଟ୍ରେ ପରାସ୍ତ ହୋଇଛନ୍ତି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ, ତାମିଲନାଡୁ, ପୁଡୁଚେରୀ, କରେଇକାଲ, କେରଳମ୍, ମାହେ ଏବଂ ଲାକ୍ଷାଦ୍ୱୀପରେ ମଧ୍ୟ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା 2 ପର୍ଯ୍ୟନ୍ତ ଓଡ଼ିଶା ସମେତ ଅନ୍ୟ କେତେକ ଅଞ୍ଚଳରେ ଧୂଳିଝଡ଼ ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଆରବ ସାଗର, ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 26 ତାରିଖକୁ ମୌସୁମୀ କେରଳମ୍ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସ୍ୱିଡେନ୍ର ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଭାରତ। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ 5 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ତାଲିକା ଏବଂ ଗଣନାର କ୍ଷେତ୍ରୀୟ କାର୍ଯ୍ୟ ହେଲା ଆରମ୍ଭ। ଉଚ୍ଚ ରକ୍ତଚାପର କାରଣ ଏବଂ ଏହାର ସମସ୍ୟା ଉପରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଭାବ ପ୍ରବଣତା ଚାପ ଦିବସ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: Good afternoon. This is Akashwani and I'm Shagun Chopra with the Midday News. The headlines. Prime Minister Narendra Modi to reach Gothenburg this afternoon on a 2-day visit to Sweden. Will hold talks with Swedish Prime Minister Ulf Kristersson to review cooperation in trade, green transition, AI and defence. India and Netherlands elevate bilateral relationship to strategic partnership. 17 agreements signed to strengthen collaboration in key areas. India condemns attacks on commercial shipping in Strait of Hormuz as unacceptable. Says disrupting freedom of navigation cannot be justified. World Health Organization declares Ebola outbreak in Congo and Uganda a public health emergency of international concern. IMD issues heavy to very heavy rainfall alert at isolated places over Andaman and Nicobar Islands, sub-Himalayan West Bengal and Sikkim today. And Nepali mountaineer Kami Rita Sherpa creates history by climbing Mount Everest for 32nd time, breaking his own record.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38କୁ ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୁଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା 33ରୁ 37କୁ ବୃଦ୍ଧି କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ ଅନୁଯାୟୀ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ବିଚାରପତି ସଂଖ୍ୟା ବୃଦ୍ଧି ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି, ଫଳରେ ପ୍ରଧାନ ବିଚାରପତିଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ସଂଖ୍ୟା 38କୁ ବୃଦ୍ଧି ପାଇଛି। ରାଜ୍ୟରେ ଅପରାଧୀମାନଙ୍କର କୌଣସି ସ୍ଥାନ ନାହିଁ ବୋଲି ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍ତି। ଅପରାଧ ଓ ଅପରାଧୀମାନଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ଶ୍ରୀ ଖୁରାନିଆ କହିଛନ୍ତି, ପ୍ରତ୍ୟେକଟି ଅପରାଧର ଜବାବ ଦେବା ଲାଗି ପୁଲିସ ପ୍ରଶାସନ ପ୍ରସ୍ତୁତ ରହିଛି। ଅପରାଧୀମାନେ ଅପରାଧ ଘଟାଇବା ବଦଳରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ କହିଛନ୍ତି। ସୂଚନା ଅନୁଯାୟୀ ଗତ 5 ଦିନ ମଧ୍ୟରେ ରାଜ୍ୟରେ 1700ରୁ ଅଧିକ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି। 6 ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଥିବା ବେଳେ 50ରୁ ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, ଗୁଇନ୍ଦା ସୂଚନା ଆଧାରରେ ଜେଲ୍ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆସନ୍ତା 10 ଦିନ ପର୍ଯ୍ୟନ୍ତ ଅପରାଧୀଙ୍କ ବିରୋଧରେ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସଜାଗ ରହିଥିବା ସେ କହିଛନ୍ତି।
1: ଯେଉଁମାନେ ଭଗଡ଼ା ଅପରାଧୀ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି, ଯେଉଁମାନେ ନାଁରେ ୱାରେଣ୍ଟ ଅଛି ସେ ୱାରେଣ୍ଟକୁ ଏକ୍ଜିକ୍ୟୁଟ୍ କରିବାକୁ ଚେଷ୍ଟା କରାଯାଉଛି ବିଭିନ୍ନ ଜିଲ୍ଲାରେ। ଏଥିରେ ଓଡ଼ିଶା ପୁଲିସକୁ ଭାରି ସଫଳତା ମିଳିଛି। 1700ରୁ ଉର୍ଦ୍ଧ ୱାରେଣ୍ଟ ଏକ୍ଜିକ୍ୟୁଟ୍ କରାଯାଇଛି। 6 ଜଣଙ୍କୁ ଏନ୍ଏସ୍ଏରେ ବୁକ୍ କରାଯାଇଛି। 50 ପାଖାପାଖି ଯେଉଁ ଆବ୍ସକଣ୍ଡର ଥିଲେ ସେମାନଙ୍କୁ ଧରାଯାଇଛି। ସ୍ପେଶାଲ ଡ୍ରାଇଭ୍ ଅଛି, ଏଇଟା ଆସନ୍ତା 10 ଦିନ ଜାରି ରହିବ। ଅର୍ ମୁଁ ଆଶା କରେ ଏଥିରେ ସବୁ ଜିଲ୍ଲାର ସବୁ ଥାନାର ପୁଲିସ ସାମିଲ ହେଇକି ଗୋଟେ ଭଲ ରିଜଲ୍ଟ ସେମାନେ ବାହାର କରିବେ।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନିତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ଶ୍ରୀ ନବୀନଙ୍କୁ ସ୍ୱାଗତ କରିବା ସହ ତାଙ୍କ ମାର୍ଗଦର୍ଶନ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଆସନ୍ତାକାଲି ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଆଇଆଇଟି ନିକଟସ୍ଥ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଭିଯାନ ଶିବିରକୁ ଉଦ୍ଘାଟନ କରିବେ। ପରେ ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦ ବୈଠକରେ ସେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା 31 ତାରିଖ ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ବର 1800 11 7800 ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମଧ୍ୟ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଚଳିତ ମାସ 29 ତାରିଖ ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ପୁରୀ ନିମାପଡ଼ାଠାରେ ନିମାପଡ଼ା ପଥୋତ୍ସବ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଥୋତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଅଭିନୀତ ଏକକ ଅଭିନୟ ପଥପ୍ରାନ୍ତ ନାଟକ ପାଲା ଓ ଦାସକାଠିଆ ବୁଲି ଦେଖିଥିଲେ। ଶ୍ରୀମତୀ ପରିଡ଼ା କହିଥିଲେ, ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଅସ୍ମିତାର ପ୍ରତିନିଧିତ୍ୱ କରୁଥିବା ଆମ ପାରମ୍ପରିକ ଲୋକକଳାକୁ ଲୋକଲୋଚନକୁ ଅଣାଯାଇପାରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉତ୍କର୍ଷ ନିମାପଡ଼ା 2.0ର ଜର୍ସି, ଟୋପି, ମେଡାଲ ଏବଂ ମାସ୍କଟ ଉତ୍କର୍ଷ ଘୋଡ଼ାର ଉନ୍ମୋଚନ କରିଥିଲେ। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅଧୀନରେ ନିମାପଡ଼ା ଏବଂ ଗୋପରେ ମାରାଥନ ଆୟୋଜନ ସହ କ୍ରୀଡ଼ା, ସଙ୍ଗୀତ, ନୃତ୍ୟ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ସୋନୁ ନିଗମ। ଗୀତ ରଚନା କରିଛନ୍ତି କାର୍ତ୍ତିକ ଅବସ୍ତି, ସଙ୍ଗୀତ ପରିଚାଳନା ବାଲି ବ୍ରହ୍ମଭଟ୍ଟ, କଥଚିତ୍ର ହମ୍ ତୁମ୍ହାରେ ହେ ସନମ୍।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ଇବ୍ରାହିମ ମକ୍ସ, ସଙ୍ଗୀତ ପରିଚାଳନା ରାଜେଶ ରୋଶନ, କଥାଚିତ୍ର କୋଇ ମିଲ୍ ଗୟା।

ଏତେବେଳ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଅପରାହ୍ନ 3:25। ଏଥର ଶୁଣନ୍ତୁ ଆଜିର ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:30 ଶୁଣିବେ ଆଦିବାସୀ ଗୀତ କ୍ରମରେ ଅମାନ୍ତ୍ୟ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ରାଜମା ଅମାନ୍ତ୍ୟ, ସୁନାମତୀ ଅମାନ୍ତ୍ୟ ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ 7:30। ଚିଠି ପାଇଛୁ କାର୍ଯ୍ୟକ୍ରମ ଶୁଣିବେ 8:00। ହିନୀ ଭକ୍ତିଗୀତ ଶୁଣିବେ 8:15। ସ୍ପୋର୍ଟ ସ୍କାନ୍ 8:30। 9:15 ସ୍ପଟ ଲାଇଟ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। 9:30 ଶୁଣିବେ ଅଖିଳ ଭାରତୀୟ ନାଟକ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 10:00 ଶୁଣିବେ ରବିବାସୀର ସଙ୍ଗୀତ ସଭା, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହିତ ପୁଣିଥରେ ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ସମୟ ଅପରାହ୍ନ 5ଟା। ଶ୍ରୋତାବନ୍ଧୁ, ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ମାଧ୍ୟମରେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏୟାର୍ ଏପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଉଦୟ ଭାରତ କାର୍ଯ୍ୟକ୍ରମକୁ। ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ନେଇ ଆସିଛି ମୁଁ ଦୀପ୍ତିମୟ ସିଂ। ନମସ୍କାର ଶ୍ରୋତା ବନ୍ଧୁ। ମାଆର କୋଳରେ ଯେଉଁ ସୁଖ ଥାଏ ଆଉ କେଉଁଠି ମିଳେ ନା। ତାରି କୋଳରେ ଯେତେ ଶୋଇଲେ ବି ଏ ମନ ଜମା ବୁଝେ ନା। ନୀତି ଖୋଜୁଥାଏ ତା ପ୍ରେମର ଛୁଆ, ତାଠାରୁ କେବେ ଦୂରେ ରହି ହୁଏ ନା। ଇଚ୍ଛା ହୁଏ ଖାଲି ଶୋଇ ରହିବାକୁ ତା କୋଳରେ ମୁଣ୍ଡ ରଖି, ସବୁଦିନ ସବୁ ରାତି। ସତରେ ଶ୍ରୋତା ବନ୍ଧୁ, ମା ମମତା ନଈରେ ସେ ସୁନା ବୋଇତ, ଆକାଶରୁ ବଡ଼ ଯାହାର ପଣତ, ବୁକୁରେ ଯାହାର ସ୍ନେହର ଢେଉ, ତାପରି ନାହିଁ କେହି ଆଉ। ମା ଯାହାର ବିକଳ୍ପ ନାହିଁ, ଜୀବନ ଆରମ୍ଭ ତା ପାଖରୁ, ଶ୍ରଦ୍ଧା ସମ୍ପର୍କ ଆଉ ମଧୁରତା ସବୁ ତା ପାଖରେ। ମା ଶବ୍ଦକୁ ବର୍ଣ୍ଣନା କଲେ ଶବ୍ଦକୋଷ ବି ନିଅଣ୍ଟ ପଡ଼ିଯିବ। କଥାରେ ଅଛି ପରା, ମା ଥିଲେ ବୈରୀ ହାରେ, ଜୀବନର ସାହାଟିଏ ମା, ଶକ୍ତିର ସମଷ୍ଟି ସେ, ତ୍ୟାଗ ଓ ତପସ୍ୟାର ପ୍ରତୀକ ସେ, ଜୀବନରେ ଜିତିବା ହାରିବାର ମିଶାଣ ଫେଡ଼ାଣ ସେ। ମାଆର ହାତରେ ହାତ ବନ୍ଧା ଥିଲେ ଡର କିଛି ଲାଗେ ନା। ହେଲେ ମା ଯେତେବେଳେ ଆଖି ପାଖରୁ ଦୂରେଇ ଯାଏ, ସେତେବେଳେ ଭଲ କିଛି ଲାଗେ ନା।

0: ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ଏକ ପ୍ରମୁଖ ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ କରିବା କ୍ଷେତ୍ରରେ ନବଜାତ ଶିଶୁଙ୍କ ଘରୋଇ ଯତ୍ନ କାର୍ଯ୍ୟକ୍ରମ ଆଉ ଏକ ଫଳପ୍ରଦ ପଦକ୍ଷେପ। ଆଶାଙ୍କ ମାଧ୍ୟମରେ ସମସ୍ତ ପ୍ରସୂତି ଓ ନବଜାତ ଶିଶୁଙ୍କୁ ଘରୋଇ ଯତ୍ନ ସମ୍ବନ୍ଧୀୟ ସେବା ଓ ଯତ୍ନ ଯୋଗାଇ ଦେବା ପାଇଁ ଆବଶ୍ୟକ ସ୍ଥଳେ ଚିକିତ୍ସା ପାଇଁ ତୁରନ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ପ୍ରେରଣା କରିବା ଦ୍ୱାରା ଉଭୟ ମା ଓ ନବଜାତ ଶିଶୁ ସୁରକ୍ଷିତ ରହିପାରିବେ, ଫଳରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ହୋଇପାରିବ। ଏହି ଆହ୍ୱାନରେ ସରକାର ଅନେକ ଯୋଜନା କରିଛନ୍ତି, ଯେମିତିକି ମମତା ଯୋଜନା, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା। ଆଜିର ଉଦୟ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ମମତା ଯୋଜନା ତଥା ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ସମ୍ବନ୍ଧରେ ଜାଣିବା। ତେବେ ଆସନ୍ତୁ ଏହି ଯୋଜନା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି ମମତା ଯୋଜନାର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ମ୍ୟାଡମ୍ ଶ୍ରୀମତୀ ଚନ୍ଦ୍ରିକା ଶତପଥୀ। ମ୍ୟାଡମ୍ ନମସ୍କାର।
1: ନମସ୍କାର ମ୍ୟାଡମ୍,
0: ସ୍ୱାଗତ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ।
1: ଥ୍ୟାଙ୍କ ୟୁ ମ୍ୟାଡମ୍।
0: ମ୍ୟାଡମ୍, ପ୍ରଥମେ ଆମେ ଜାଣିବା ଏହି ମମତା ଯୋଜନା କ'ଣ। ସାଧାରଣରେ କହିଲେ ଆମେ ଏହି ଯୋଜନା ବିଷୟରେ କ'ଣ ଜାଣିବା?
1: ମମତା ଯୋଜନା କହିଲେ ମ୍ୟାଡମ୍,

0: ସମସ୍ତ ଶିଶୁର ସ୍ୱାସ୍ଥ୍ୟ ମାଆଙ୍କ ପୃଷ୍ଟି ଉପରେ ବିଶେଷ ଭାବରେ ନିର୍ଭର କରେ। ଗର୍ଭାବସ୍ଥାର ମାଆଙ୍କ ପୃଷ୍ଟିର ପରିଣାମ କମ୍ ହେଲେ ଗର୍ଭସ୍ଥ ଭ୍ରୂଣକୁ ମଧ୍ୟ ସ୍ୱଳ୍ପ ପରିମାଣର ପୁଷ୍ଟି ମିଳିବ ଓ ପରିଣାମ ସ୍ୱରୂପ ସ୍ୱଳ୍ପ ଓଜନ ବିଶିଷ୍ଟ ଶିଶୁଟିଏ ଜନ୍ମ ହେବ। ଅପପୁଷ୍ଟି ମହିଳାଙ୍କ କ୍ଷେତ୍ରରେ 30-40% ଶିଶୁ ସ୍ୱଳ୍ପ ଓଜନ ବିଶିଷ୍ଟ ଶିଶୁ ହୋଇ ଜନ୍ମ ହୁଅନ୍ତି। ଦେଖାଯାଇଛି ଯେ ସ୍ୱଳ୍ପ ଓଜନ ବିଶିଷ୍ଟ ଶିଶୁଙ୍କର ବଞ୍ଚିବା ସମ୍ଭାବନା କମ୍ ଥାଏ ଏବଂ ଯେଉଁମାନେ ବଞ୍ଚି ରହନ୍ତି ସେମାନଙ୍କର ରୋଗ ସଂକ୍ରମଣ ବୃଦ୍ଧି ମାନସିକ ଅନଗ୍ରସ୍ତ ଶିକାର ହେବା ସମ୍ଭାବନା ଅଧିକ ଥାଏ। ମା ଓ ଶିଶୁ ପୃଷ୍ଟିହୀନତା ସମସ୍ୟାକୁ ଦୂର କରି ପରିସ୍ଥିତି ସମ୍ଭାଳିବା ପାଇଁ ଓଡ଼ିଶା ସରକାର ମହିଳା ଓ ଶିଶୁ ବିକାଶ ବିଭାଗ ଗର୍ଭବତୀ ଓ ପ୍ରସୂତି ମାଆମାନଙ୍କ ନିମନ୍ତେ ମମତା ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି। ଏହା ଏକ ସର୍ତ୍ତମୂଳକ ଅର୍ଥରାଶି ହସ୍ତାନ୍ତର ମାତୃମଙ୍ଗଳା ଯୋଜନା। ଏହି ଯୋଜନା ଗର୍ଭବତୀ ଓ ପ୍ରସୂତି ମାଆଙ୍କ ଆର୍ଥିକ ସହାୟତା ଯୋଗାଇ ଦେବ ଯାହାଦ୍ୱାରା ସେମାନଙ୍କ ପାଇଁ ଉନ୍ନତ ପୃଷ୍ଟି ପାଇବ ତଥା ସ୍ୱାସ୍ଥ୍ୟକର ଅଭ୍ୟାସ ଗ୍ରହଣ କରିବା ସମ୍ଭବ ହୋଇପାରିବ।
1: ସାଧାରଣରେ ଆମେ କହିଲେ ତାହେଲେ ବୁଝିବା ଯେ କେମିତି ଗର୍ଭସ୍ଥ ଶିଶୁ ଏବଂ ମାଆର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଭାବରେ ରହିବ, ସେଥିପାଇଁ ଏଇ ସରକାରଙ୍କର ଯୋଜନା ମମତା ଯୋଜନା।
0: ହଁ ମ୍ୟାଡ଼ାମ,
1: ତାହେଲେ ଏଇ ଯୋଜନାର ଲକ୍ଷ୍ୟ ଉଦ୍ଦେଶ୍ୟ କ'ଣ?
0: ଦେଖନ୍ତୁ ମ୍ୟାଡ଼ାମ, ଏହାର ଲକ୍ଷ୍ୟ ହେଲା ମାତୃମୃତ୍ୟୁ ଓ ଶିଶୁ ମୃତ୍ୟୁ ହାର କମାଇବାରେ ସହାୟକ ହେବ। ଗର୍ଭବତୀ ମହିଳା, ପ୍ରସୂତି ମା ଏବଂ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଓ ପୃଷ୍ଟିର ସ୍ଥିତିରେ ଉନ୍ନତି ଆଣିବ। ଏହାର ଉଦ୍ଦେଶ୍ୟ ହେଲା ମ୍ୟାଡ଼ାମ, ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କୁ ଗର୍ଭାବସ୍ଥାରେ ଏବଂ ପ୍ରସୂତି ପରେ ଆଂଶିକ ମଜୁରୀ ହରାଇବା କ୍ଷତିଭରଣ କରିବା ଦ୍ୱାରା ସେମାନେ ଆବଶ୍ୟକୀୟ ବିଶ୍ରାମ ପାଇପାରିବେ।
1: ଅର୍ଥାତ୍ ସେମାନେ ଆଉ ବାହାରକୁ କାମ କରିବାକୁ ନ ଯାଇ କିଛି ସମୟ ବିଶ୍ରାମ ନେଇପାରିବେ।
0: ହଁ, ଯେହେତୁ ଗର୍ଭାବସ୍ଥାରେ ସେମାନେ ବାହାରକୁ ଯାଇକି କାମ କରିବାକୁ ପଡ଼ିବ ନାହିଁ, ସେଥିପାଇଁ ତାଙ୍କୁ ସାହାଯ୍ୟ ରାଶି ପ୍ରଦାନ କରାଯାଉଛି। ଗର୍ଭାବସ୍ଥାର ଯତ୍ନ, ଶିଶୁ ଓ ମା ମାନଙ୍କର ଯତ୍ନ ଅଭ୍ୟାସ ବିଶେଷ କରି ଶିଶୁ ପାଇଁ କେବଳ ମା କ୍ଷୀର ଏବଂ ଅନୁପୂରକ ଖାଦ୍ୟ ଭଳି ଶିଶୁ ଯତ୍ନ ଅଭ୍ୟାସରେ ଉନ୍ନତି ଆଣିବା। ଗର୍ଭାବସ୍ଥାର ଯତ୍ନ, ପ୍ରତିଷେଧକ ଆଦି ମା ଓ ଶିଶୁ ସ୍ୱାସ୍ଥ୍ୟ ସେବା ଗୁଡିକ ଅଧିକ ଗ୍ରହଣୀୟ ହେବ। ମେନ୍ ଉଦ୍ଦେଶ୍ୟ ହେଲା ମ୍ୟାଡମ, ଗୋଟିଏ ଗର୍ଭବତୀ ମହିଳା ବାହାରକୁ ନ ଯାଇ ସରକାରଙ୍କର ଦେୟ ରାଶିକୁ କେମିତି ଭଲ ଭାବେ ୟୁଜ୍ କରିପାରିବ, ଯେମିତି ପାଇଥିବା ପଇସାରେ ବାହାରକୁ ନ ଯାଇ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେଇପାରିବ, ଭଲ ଖାଦ୍ୟ ଖାଇ ତାଙ୍କ ସ୍ୱାସ୍ଥ୍ୟ ଭଲ ରଖିପାରିବ।
1: ମ୍ୟାଡ଼ାମ, ଏଇ ମମତା ଯୋଜନାରେ କେଉଁମାନେ ଅନ୍ତର୍ଭୁକ୍ତ ହୋଇପାରିବେ?
0: ଦେଖନ୍ତୁ ଦୀପ୍ତି ମ୍ୟାଡ଼ାମ, ଏ ସରକାରଙ୍କର ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ସେମାନଙ୍କର ପତ୍ନୀମାନଙ୍କର ବ୍ୟତୀତ 19 ବର୍ଷରୁ ଉର୍ଦ୍ଧ ସମସ୍ତ ଗର୍ଭବତୀ ଓ ପ୍ରସୂତି ମହିଳା, 2ଟି ଜୀବିତ ଜାତ ସନ୍ତାନ ପର୍ଯ୍ୟନ୍ତ ଏଥିରେ ଉପକୃତ ହୋଇପାରିବେ। ତା ମାନେ ମ୍ୟାଡମ, ଯୋଉ ବେନିଫିସିଆରୀ ତାଙ୍କର ହଜବେଣ୍ଡ ଗଭର୍ଣ୍ଣମେଣ୍ଟ ଜବ୍ କରୁଛନ୍, 19 ବର୍ଷରୁ କମ୍ ଏଜ୍ ଥିବ ବେନିଫିସିଆରୀର, କି ତାଙ୍କର 2ରୁ ଉର୍ଦ୍ଧ ଶିଶୁ ହୋଇନଥିବ, ସେ ବେନିଫିସିଆରୀ ହିଁ ମମତା ଯୋଜନାରେ ଇଲିଜିବଲ।
1: ଯଦି ତାଙ୍କ ସ୍ୱାମୀ ସରକାରୀ ଚାକିରି କରୁଛନ୍ତି ତାହେଲେ ସେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ?
0: ନାହିଁ, ସେ ହୋଇପାରିବେ ନାହିଁ। ଆମର ଯେଉଁ ମମତା ସଫ୍ଟୱେର୍ ଅଛି, ମମତା ଆପ୍ସ ଅଛି, ସେଠି ଏଣ୍ଟ୍ରି ହେବେ, ପିଏମ୍ ରେଜିଷ୍ଟ୍ରେସନରେ ଏଣ୍ଟ୍ରି ହେବେ, ବଟ୍ ମମତା ପଇସା ପାଇଁ ଇଲିଜିବଲ ନୁହେଁ ସେମାନେ।
1: ଆଚ୍ଛା, ସେମାନେ ପଞ୍ଜୀକରଣ କରିପାରିବେ?
0: ହଁ, ଗର୍ଭବତୀ ପଞ୍ଜୀକରଣ କରିବେ, ସବୁ ମହିଳା ଆମର ସଫ୍ଟୱେର୍ରେ ପଞ୍ଜୀକରଣ ହେବେ,
1: କିନ୍ତୁ ଏ ହିତାଧିକାରୀ ବା ଏଇ ଯୋଜନାରେ ଫାଇଦାଟା ବା ପଇସାଟା ସେ ପାଇପାରିବେ
0: ନାହିଁ? ପାଇପାରିବେ ନାହିଁ।
1: ଆଚ୍ଛା ମ୍ୟାଡ଼ାମ, ତାହେଲେ ହିତାଧିକାରୀମାନେ ପଞ୍ଜୀକରଣ କେମିତି କରିପାରିବେ?
0: ହଁ ମ୍ୟାଡ଼ାମ, ଏହି ଯୋଜନାରେ ସୁବିଧା ପାଇବା ପାଇଁ ଜଣେ ଗର୍ଭବତୀ ମାଆଙ୍କୁ ଏଡବ୍ଲ୍ୟୁସି କେନ୍ଦ୍ର ବା ମିନି ଏଡବ୍ଲ୍ୟୁସି କେନ୍ଦ୍ର ଯାଇ ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ଅଙ୍ଗନବାଡ଼ି ଆମର ଯେଉଁଟା ଏଡବ୍ଲ୍ୟୁଡବ୍ଲ୍ୟୁ ଅଛନ୍ତି, ଅଙ୍ଗନବାଡ଼ି ଦିଦି, ତାଙ୍କ ସେଣ୍ଟରକୁ ଯାଇକି ପ୍ରଥମେ ତାଙ୍କର ସବୁ ଡକ୍ୟୁମେଣ୍ଟସ୍ ଦେଇକି ପଞ୍ଜୀକରଣ କରିବାକୁ ପଡ଼ିବ।
1: କ'ଣ କ'ଣ ଡକ୍ୟୁମେଣ୍ଟସ୍ ଦେବାକୁ ପଡ଼ିବ?
0: ଡକ୍ୟୁମେଣ୍ଟସ୍ ହେଲା ମ୍ୟାଡ଼ାମ, ଆମର ଫାର୍ଷ୍ଟ ତ ଆଧାର, ଆଧାର ସେଟା ବି ପୁରା ଆକ୍ଟିଭ ଆଧାର ଥିବ, ଆକ୍ଟିଭ ପାସବୁକ୍ ଥିବ, ଆଉ ଆମର ଯେଉଁଟା ANM ଦିଦିମାନେ ଦେଉଛନ୍ତି MCP କାର୍ଡ଼, ସେଟା ମୋଷ୍ଟ ଇମ୍ପୋର୍ଟାଣ୍ଟ, ଯେହେତୁ ସେଥିରେ ଆମର LMP ରେଜିଷ୍ଟ୍ରେସନ ଡେଟ୍, ନମ୍ବର ଲାଇଫ୍ ବାର୍ଥ, ଏଜ୍ ସବୁ ଥାଏ, ସେଟା ନିହାତି ଜରୁରୀ। ଆମର ଯେଉଁ ମମତା ସଫ୍ଟୱେର୍ ଅଛି ସେଥିରେ ଫଟୋ ଅପଲୋଡ଼ ହେବ, ଯେଉଁଟା ପାସବୁକ୍ର ଫଟୋ, MCP କାର୍ଡ଼ର ଫଟୋ, ଦୁଇଟା ଯାକ ଫଟୋ ଆମର ଅଙ୍ଗନବାଡ଼ି ଦିଦି ଯେତେବେଳେ ଏଣ୍ଟ୍ରି କରିବେ ସେଥିରେ ଅପଲୋଡ଼ ହେବ।
1: ଆଧାରଟି ସଠିକ୍ ଥିବା କଥା, ବ୍ୟାଙ୍କ ପାସବୁକ୍ ସହିତ ଆଧାର ସଂଯୋଗୀକରଣ ହୋଇଥିବା କଥା।
0: ହଁ ମ୍ୟାଡ଼ାମ,
1: ନହେଲେ ସେ ପଇସାଟି ହିତାଧିକାରୀଙ୍କ ପାଖକୁ ଆସିପାରିବ ନାହିଁ।
0: ହଁ ଆଜ୍ଞା।
1: ତାପରେ ପରବର୍ତ୍ତୀ ପଦକ୍ଷେପ କ'ଣ ନିଆ ହୁଏ?
0: ପରବର୍ତ୍ତୀ ପଦକ୍ଷେପ ହେଲା ମ୍ୟାଡ଼ାମ୍, ଆମର AWC ଦିଦି ଯେଉଁଟା

0: ଅଙ୍ଗନବାଡ଼ି ଦିଦିମାନେ ତାଙ୍କର ଡକ୍ୟୁମେଣ୍ଟସ୍ ଭେରିଫିକେସନ୍ କରିବେ, ଠିକ୍ ଯଦି ଅଛି ତାହେଲେ ଆମର ମମତା ସଫ୍ଟୱେର୍ ଯେଉଁଟା ଆମର ଅଙ୍ଗନବାଡ଼ି ଦିଦିମାନଙ୍କୁ ଦିଆହେଇଛି ସେଥିରେ ସେମାନେ ଠିକ୍ ଭାବରେ ଏଣ୍ଟ୍ରି କରିବେ। ମମତା ସଫ୍ଟୱେର୍ ଯେଉଁଟା ଦିଆହେଇଛି ସେଥିରେ ଠିକ୍ ଭାବରେ ଦେଖିକି ତାଙ୍କର ଆଧାର ନମ୍ବର, ନାଁ, ପାସ୍ବୁକ୍ ସବୁ ଠିକ୍ସେ, LMP, EDD, ରେଜିଷ୍ଟ୍ରେସନ୍ ଡେଟ୍ ଆଉ ତାଙ୍କର ଏଜ୍ ଯେଉଁଟା ଅଛି ଗାଇଡ଼ଲାଇନ୍ରେ ସବୁ ସେ ଏଣ୍ଟ୍ରି କରିବେ।
1: ଯେତେବେଳେ ପ୍ରଥମେ ରେଜିଷ୍ଟ୍ରେସନ୍ କରାଇ ନେଲେ ତାପରେ ପରବର୍ତ୍ତୀ ପଦକ୍ଷେପ କ'ଣ ରହେ?
0: ତାପରେ ଆମର ଅଙ୍ଗନବାଡ଼ି ଦିଦି

0: ତାଙ୍କର ଏଜ୍ ଯେଉଁଟା ଅଛି ଗାଇଡ଼ଲାଇନ୍ରେ ସବୁ ସେ ଏଣ୍ଟ୍ରି କରିବେ।
1: ଯେତେବେଳେ ପ୍ରଥମେ ରେଜିଷ୍ଟ୍ରେସନ କରାଇ ନେଲେ ତାପରେ ପରବର୍ତ୍ତୀ ପଦକ୍ଷେପ କ'ଣ ରହେ?
0: ତାପରେ ଆମର ଅଙ୍ଗନବାଡ଼ି ଦିଦି ଏଡବ୍ଲ୍ୟୁସି ଦିଦିମାନେ ଏଣ୍ଟ୍ରି କରିସାରିଲା ପରେ ଆମର ଆଉ ଗୋଟେ ଲଗ୍ଇନ୍ ଅଛି ସୁପରଭାଇଜର, ଯେଉଁଟାକି ସେମାନେ ଲଗ୍ଇନ୍ କରିସାରିଲା ପରେ ସୁପରଭାଇଜର ଲଗ୍ଇନ୍କୁ ସେ ବେନିଫିସରି ପଳେଇ ଆସିବେ। ବେନିଫିସରି ଆସିଲା ପରେ ଆମର ଯେଉଁଟା ଏଲ୍ଏସ୍ ଦିଦିମାନେ ଅଛନ୍ତି, ସୁପରଭାଇଜର ଦିଦିମାନେ ଅଛନ୍ତି, ସେମାନେ ସେ ଡକ୍ୟୁମେଣ୍ଟସ୍ ଭେରିଫିକେସନ୍ କରି ତାଙ୍କୁ ଏପ୍ରୁଭ୍ କରିବେ। ସେ ବେନିଫିସରିକୁ ଦେଖି ତାଙ୍କ ଡକ୍ୟୁମେଣ୍ଟସ୍ ଦେଖି ଏପ୍ରୁଭ୍ କରିବେ।
1: ଏପ୍ରୁଭ୍ କରିଲା ପରେ କ'ଣ ସେ ସାଙ୍ଗେ ସାଙ୍ଗେ ପଇସା ପାଇଯାଆନ୍ତି?
0: ନାଇଁ ମ୍ୟାଡ଼ାମ, ଆଉ ବି ଷ୍ଟେପ୍ ଅଛି, ଯେଉଁଟା ହେଲା ସୁପରଭାଇଜର ଲଗ୍ଇନ୍ରୁ ସିଡ଼ିପିଓ ଲଗ୍ଇନ୍କୁ ଆସିବ। ସିଡ଼ିପିଓ ଲଗ୍ଇନ୍କୁ ଆସିଲେ ସେଇଟା ମମତା ପିଏ ଆଉ ସିଡ଼ିପିଓ ମ୍ୟାଡ଼ାମ୍ ବସିକି ଯେଉଁଟା ଆମେ କରୁଛୁ ଏବେ ବସିକି ସେ ଡକ୍ୟୁମେଣ୍ଟସ୍ ଭେରିଫିକେସନ୍ କରିକି ଆମେ ଏପ୍ରୁଭ୍ ମାରିବୁ। ଏପ୍ରୁଭ୍ ମାରିସାରିଲା ପରେ ମ୍ୟାଡ଼ାମ୍ ତାପରେ ପୁଣି ଏଡବ୍ଲ୍ୟୁସି ଲଗ୍ଇନ୍କୁ ଯିବ। ଏଡବ୍ଲ୍ୟୁସି ଲଗ୍ଇନ୍କୁ ଗଲା ପରେ ମ୍ୟାଡ଼ାମ୍ ଯେଉଁଟା ଆମର ଫାର୍ଷ୍ଟ ANC, ସେକେଣ୍ଡ ANC, IFA ସବୁ କେଉଁ ଡେଟ୍ରେ ଦିଆହେଇଛି ସେଇଟା ଆମର ଏଡବ୍ଲ୍ୟୁସି ଦିଦିମାନେ ପଞ୍ଜୀକରଣ କରିବେ ମମତା ସଫ୍ଟୱେୟାର୍ରେ।
1: ଏଇସବୁ ପ୍ରୋସେସ୍ ସରିଲା ପରେ ତାପରେ କ'ଣ ହୁଏ?
0: ଏଇସବୁ ପ୍ରୋସେସ୍ ସରିଲା ପରେ ମ୍ୟାଡ଼ାମ୍ CDPO ମ୍ୟାଡ଼ାମ୍ ଆଉ PA ମମତା PA ବସିକି ଆମେ ଏପ୍ରୁଭ୍ ମାରିବୁ। ଏପ୍ରୁଭ୍ ମାରିସାରିଲା ପରେ ଷ୍ଟେଟ୍କୁ ଯିବ ମ୍ୟାଡ଼ାମ୍, ଷ୍ଟେଟ୍ ଲେବେଲ୍ରୁ ସେମାନେ ପୁଣି ତାଙ୍କର ମମତା ପଇସା ପାଇଁ ଷ୍ଟେଟ୍ ଲେବେଲ୍ରୁ ସେମାନେ ତାଙ୍କର ଡେଟ୍ ଦେଖି ତାଙ୍କର ସବୁ ଦେଖିକି ଛାଡ଼ିବେ ପଇସା।
1: ଆଚ୍ଛା ମ୍ୟାଡ଼ାମ୍, ଜଣେ ଗର୍ଭାବସ୍ଥାରେ ଥିବା ମା ବାରମ୍ବାର ତ ଆସିବା ସମ୍ଭବ ନୁହେଁ, ତ ଏଇ ଯୋଜନାରେ କ'ଣ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାହେଉଛି ନା ତାହା କୌଣସି ଅଲଗା ଯୋଜନା ପରିସରଭୁକ୍ତ?
0: ନା ମ୍ୟାଡ଼ାମ୍, ଏଇ ଯୋଜନାରେ ହିଁ କରାହେବ, ଯେଉଁଟା ଆମର ଅଙ୍ଗନବାଡ଼ି ଦିଦିମାନେ ସେଣ୍ଟର ମାନେ ଅଛି ସେଥିପାଇଁ ହିଁ ଅଛି। ସେମାନେ ତାଙ୍କ ଆଖପାଖ ସେଣ୍ଟରକୁ ଯାଇକି ପଞ୍ଜୀକରଣ କରିପାରିବେ ମ୍ୟାଡ଼ାମ୍।
1: ମାନେ ଜଣେ ଗର୍ଭବତୀ ସ୍ତ୍ରୀ କେତେ ଥର ପର୍ଯ୍ୟନ୍ତ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାହେଉଛି ତାଙ୍କ ଗର୍ଭାବସ୍ଥା ସମୟରେ?
0: ଦେଖନ୍ତୁ ମ୍ୟାଡ଼ାମ୍, ଫାର୍ଷ୍ଟ ଯେତେବେଳେ ଆମର ଫାର୍ଷ୍ଟ ଇନଷ୍ଟଲମେଣ୍ଟ ପାଇଁ ଇଲିଜିବୁଲ ସେଟା ତାଙ୍କର ସବୁ ଯାହା ANC ଡେଟ୍ ମାନେ ଅଛି ସେ ହିସାବରେ ସେମାନେ ଆସିକି ତାଙ୍କର ଚେକଅପ୍ କରେଇକିରି ଆମର ଅଙ୍ଗନବାଡ଼ି ଦିଦି ସହ ଦେଖା କରିକିରି ଚେକଅପ୍ କରିବେ, ଡେଟ୍ ମାନେ ସେଟା ମେନସନ୍ ହେବ। ତାପରେ ଛୁଆ ଯେତେବେଳେ ହେବ, ଛୁଆ ହେଲା ପରେ ପ୍ରତି ମନ୍ଥରେ ୱାନ୍ ମନ୍ଥ ଆଫ୍ଟର ୱାନ୍ ମନ୍ଥ ଏମିତି 9 ମାସ ପର୍ଯ୍ୟନ୍ତ ଚେକଅପ୍ କରିବେ ମ୍ୟାଡ଼ାମ୍ ଆସିକି।
1: ଆଚ୍ଛା, ମା ଛୁଆ ଉଭୟ?
0: ମା ଛୁଆ ଉଭୟ ମ୍ୟାଡ଼ାମ୍
1: ଅଙ୍ଗନବାଡ଼ିରେ ଆସିକି ତାଙ୍କର ଚିକିତ୍ସା କରାହେବ।
0: ଆଜ୍ଞା,
1: ମମତା ଯୋଜନାର ପ୍ରଥମ କିସ୍ତିରେ କେବେ ପଡ଼ିଥାଏ?
0: ପ୍ରଥମ କିସ୍ତି ଫାର୍ଷ୍ଟ ତ ମ୍ୟାଡ଼ାମ୍ ରେଜିଷ୍ଟ୍ରେସନ 3 ମନ୍ଥ ଭିତରେ ହେବାର କଥା ଗୋଟେ ବେନିଫିସରି। ଏବର ନୂଆ ଯେଉଁଟା ସଫ୍ଟୱେୟାର ହିସାବରେ ଯଦି ଲେଟ୍ରେ ବେନିଫିସରି ଆସୁଛି, ଲେଟ୍ ରେଜିଷ୍ଟ୍ରେସନ ଯଦି ହେଉଛି ଆସିକି, ସେ ଫାର୍ଷ୍ଟ ଇନଷ୍ଟଲମେଣ୍ଟ ପାଇଁ ଇଲିଜିବୁଲ ନାହିଁ ମ୍ୟାଡ଼ାମ୍, ସେ ସେକେଣ୍ଡ ଇନଷ୍ଟଲମେଣ୍ଟ ଖାଲି ପାଇବ ଯେହେତୁ ସେ ଲେଟ୍ରେ ଆସିକିରି ପଞ୍ଜୀକରଣ ହେଉଛି। ସେଥିପାଇଁ ଆକ୍ଚୁଆଲି ତାର ଫାର୍ଷ୍ଟ ଇନଷ୍ଟଲମେଣ୍ଟ 6 ମନ୍ଥ ଭିତରେ ପଡ଼ିଯିବା କଥା।
1: ଜଣେ ମା ଯଦି ଜାଣିଲେ ଯେ ସେ ଗର୍ଭବତୀ ଅଛନ୍ତି, ତାର କେତେ ଦିନ ଭିତରେ ରେଜିଷ୍ଟ୍ରେସନ କଲେ ସେ ମମତା ଯୋଜନାର ସୁବିଧାଟା ପାଇପାରିବେ?
0: ଆଫ୍ଟର ୱାନ୍ ମନ୍ଥ ମ୍ୟାଡ଼ାମ୍, ଗୋଟେ ମାସ ଭିତରେ ଏକା ଯାଇ ଯେତେ ଜଲ୍ଦି ହେବ ପାସ୍ବୁକ୍ ଆକ୍ଟିଭ। ମେନ୍ ଜିନିଷ ହେଲା ଗୋଟେ ଗୋଟେ ବେନିଫିସିଆରି ଅଛନ୍ତି ମ୍ୟାଡ଼ାମ୍, ପାସ୍ବୁକ୍ ପୁରା ସେ ବହୁତ ଟାଇମ୍ ତକ ଅପଡ଼େଟ୍ ନାହିଁ, କିଛି ନାହିଁ, ସେମିତି ଦେଇଦେଉଛନ୍ତି ବଟ୍ ସେଇଟା ଠିକ୍ ନାହିଁ। ଅପଡ଼େଟ୍ ପାସ୍ବୁକ୍, ଅପଡ଼େଟ୍ ଆଧାର, MCP କାର୍ଡ଼ ସହ 1 ମନ୍ଥ ଭିତରେ ଏକା ଯାଇକି ରେଜିଷ୍ଟ୍ରେସନ ହେବା ଉଚିତ।
1: ମାନେ ସବୁକିଛି ସଠିକ୍ କାଗଜପତ୍ର ଦେଲେ ପଇସା ପଡ଼ିବାଟା ଅସୁବିଧା ହେବ ନାହିଁ?
0: ହେବ ନାହିଁ ମ୍ୟାଡ଼ାମ୍, ଟାଇମ୍ରେ ପାଇବେ ସେ।
1: ତ ଏଇଠି ଆମେ କହି ରଖିବୁ, ଯେଉଁ ମମତା ଯୋଜନାରେ ଯେଉଁ ମା ମାନେ ଆଗକୁ ରେଜିଷ୍ଟ୍ରେସନ କରିବାକୁ ଯାଉଛନ୍ତି ସେମାନେ ଧ୍ୟାନ ଦେବେ ଯେମିତି ସଠିକ୍ କାଗଜପତ୍ର, ସଠିକ୍ ବ୍ୟାଙ୍କ ପାସ୍ବୁକ୍, ସଠିକ୍ ଆଧାର କାର୍ଡ଼, ନାଁ ଭୁଲ ନଥିବ କିମ୍ବା ଡେଟ୍ ଅଫ୍ ବର୍ଥ ଭୁଲ ନଥିବ, ଏଥିପ୍ରତି ଧ୍ୟାନ ଦେବେ ସେମାନେ, ଯାହାଦ୍ୱାରା ସେମାନେ ମମତା ଯୋଜନାର ସମ୍ପୂର୍ଣ୍ଣ ଫାଇଦା ପାଇପାରିବେ, ନହେଲେ ସେମାନେ ପ୍ରଥମ କିସ୍ତିଟି ହରାଇ ବସିବେ।
0: ଆଜ୍ଞା ଆଜ୍ଞା ଦୀପ୍ତି ମ୍ୟାଡ଼ାମ୍।
1: ତାହେଲେ ସେ ଦ୍ୱିତୀୟ କିସ୍ତି ସହିତ ଆଉ ପ୍ରଥମ କିସ୍ତି ପାଇପାରିବେ କି ଯଦି ସେ ପାଇନାହାନ୍ତି?
0: ହଁ ମ୍ୟାଡ଼ାମ୍, ପାଇପାରିବେ।
1: ଦୁଇଟି କିସ୍ତି ମଧ୍ୟ ଏକା ସାଙ୍ଗରେ ପାଇପାରିବେ?
0: ନା ନା ନା, ଏକା ସାଥିରେ ପାଇପାରିବେ ନାହିଁ ମ୍ୟାଡ଼ାମ୍। ପ୍ରଥମ କିସ୍ତି 6 ମନ୍ଥ ଭିତରେ ଏକା ଯିବ, ତାପରେ ଦ୍ୱିତୀୟ କିସ୍ତି ପାଇଁ ସେମାନେ ଇଲିଜିବୁଲ ହେବେ ଆଫ୍ଟର 9 ମନ୍ଥ, 10 ମନ୍ଥରେ ତାଙ୍କର ଦ୍ୱିତୀୟ କିସ୍ତି ଯିବ।
1: ଦ୍ୱିତୀୟ କିସ୍ତି ପାଇଁ ପୁଣି କ'ଣ ପଞ୍ଜୀକରଣ କରିବାକୁ ପଡ଼େ କି?
0: ହଁ ମ୍ୟାଡ଼ାମ୍, ପଞ୍ଜୀକରଣ କରିବାକୁ ପଡ଼େ। ଯଦି ଗୋଟିଏ ବେନିଫିସିଆରି ଛୁଆ ଯଦି ଷ୍ଟିଲ୍ ବାର୍ଥ, ଇନଫାଣ୍ଟ ଡେଥ୍ ୟା ମା ମୃତ୍ୟୁ ହେଇଯାଉଛି, ତ ସେ ବେନିଫିସିଆରି ତ ଇଲିଜିବୁଲ ନାହିଁ ସେକେଣ୍ଡ ଇନଷ୍ଟଲମେଣ୍ଟ ପାଇଁ। ଆଉ ଯଦି ଠିକ୍ରେ ଯଦି ଛୁଆ ଠିକ୍ସେ ଅଛି, ପ୍ରତି ମନ୍ଥରେ ଯାଇକି ଚେକଅପ୍ ହେଉଛି ଆମର ଅଙ୍ଗନବାଡ଼ି ଦିଦି ପାଖରେ, ତାହେଲେ ସେ 9 मंथ कंप्लीट हला पर 10 मंथ रे सेकंड इंस्टॉलमेंट पर से एलिजिबल।
1: अच्छा माने जदी मां रो मृत्यु होउची किंबा शिशु रो मृत्यु होउची

0: ତାହେଲେ ସେମାନେ ଦ୍ୱିତୀୟ କିସ୍ତି ପାଇପାରିବେ ନାହିଁ।
1: ନାଇଁ ମ୍ୟାଡ଼ମ।
0: ଆଉ ଯଦି ଛୁଆର ମୃତ୍ୟୁ ହେଉଛି କିମ୍ବା ମା ଜୀବିତ ଅଛନ୍ତି ଏ କ୍ଷେତ୍ରରେ ପାଇପାରିବେ କି?
1: ନା ନା ନା, ଛୁଆର ମୃତ୍ୟୁ ହେଲେ ମ୍ୟାଡ଼ମ ସେ ଆଉ ମିଳିବ ନାହିଁ ସେକେଣ୍ଡ ଇନଷ୍ଟଲମେଣ୍ଟ ତାହାଙ୍କୁ।
0: ମାନେ ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ମାତୃ ଏବଂ ଶିଶୁ ମୃତ୍ୟୁ ହାରକୁ କମେଇବା।
1: ଆଜ୍ଞା।
0: ଉଭୟଙ୍କର?
1: ଉଭୟଙ୍କର ମ୍ୟାଡ଼ମ,
0: କେବଳ ଜଣଙ୍କର ହେଲେ ହେବ ନାହିଁ।
1: ନାଇଁ।
0: ମନେ କରନ୍ତୁ ମ୍ୟାଡ଼ମ, ହିତାଧିକାରୀ ପ୍ରଥମ କିସ୍ତି ପାଇସାରିଛନ୍ତି କିନ୍ତୁ ତାଙ୍କର ଗର୍ଭ ନଷ୍ଟ ହୋଇଯାଏ, ତାହେଲେ ସେ ଦ୍ୱିତୀୟ କିସ୍ତି ପାଇବେ କି?
1: ଦେଖନ୍ତୁ ମ୍ୟାଡ଼ମ, ଯଦି 3 ମନ୍ଥ ଭିତରେ ତାଙ୍କର ଗର୍ଭ ନଷ୍ଟ ହୋଇଯାଉଛି ତାହେଲେ ସେ ଫାର୍ଷ୍ଟ ଇନଷ୍ଟଲମେଣ୍ଟ ପାଇଁ ବି ଇଲିଜିବୁଲ ନାହାନ୍ତି ସେ ବେନିଫିସିଆରୀ।
0: ଆଚ୍ଛା, ଯଦି 3 ମାସ ପରେ ସେ ପାଇଛନ୍ତି ଆଉ ତାଙ୍କର ଗର୍ଭ ନଷ୍ଟ ହୋଇଯାଇଛି 9 ମାସରେ, ତାହେଲେ ସେ ପଇସାଟା ତାଙ୍କୁ ଫେରସ୍ତ କରିବାକୁ ପଡ଼େ କି?
1: 6 ମନ୍ଥ ଭିତରେ ବେନିଫିସିଆରୀ ଯଦି ଠିକ୍ ଅଛନ୍ତି, ଯଦି ଫାର୍ଷ୍ଟ ଇନଷ୍ଟଲମେଣ୍ଟ ପାଇଛନ୍ତି, ତାହେଲେ ସେ କିଛି ଫେରସ୍ତ କରିବାକୁ ପଡ଼ିବ ନାହିଁ, ସେ ଫାର୍ଷ୍ଟ ଇନଷ୍ଟଲମେଣ୍ଟ ପାଇଁ ଇଲିଜିବୁଲ।
0: ଆଚ୍ଛା, ମନେ କରନ୍ତୁ ପ୍ରସବରେ ଜଣେ ଯାଆଁଳା ଶିଶୁ ଜନ୍ମ ହେଲା, ତାହେଲେ କ'ଣ ସେ 2 ଥର ଦ୍ୱିତୀୟ ନମ୍ବର କିସ୍ତିଟି ପାଇବେ କି?
1: ନା ମ୍ୟାଡ଼ମ, ଯାଆଁଳା ଶିଶୁ ହେଲେ ବି ସେ ଗୋଟିଏ ଇନଷ୍ଟଲମେଣ୍ଟ ହିଁ ପାଇବେ, ଗୋଟିଏ ଛୁଆର କିସ୍ତି ପାଇବେ।
0: ଏମିତି ବି ଅନେକ ସମୟରେ ହୁଏ ପ୍ରଥମ ଗର୍ଭଟି ଗୋଟିଏ ଏବଂ ଦ୍ୱିତୀୟ ଗର୍ଭଟି ଯାଆଁଳା ଶିଶୁ ହୁଅନ୍ତି, ତାହେଲେ ତାଙ୍କର 3ଟି ଜୀବିତ ସନ୍ତାନ ହୋଇଗଲେ, ସେ କ୍ଷେତ୍ରରେ ସେମାନେ କିସ୍ତି ପାଇପାରିବେ ନା ନାହିଁ?
1: ହଁ, ପାଇପାରିବେ ମ୍ୟାଡ଼ମ, ବାକି ଗୋଟିଏ ଛୁଆର ସେ ପାଇବେ।
0: ମାନେ କିସ୍ତିଟି ସମାନ ରହିବ କିନ୍ତୁ ସେ ପାଇପାରିବେ, 3ଟି ସନ୍ତାନ ହେବା ପରେ ମଧ୍ୟ ସେ ପାଇପାରିବେ।
1: 3ଟି ସନ୍ତାନ ମାନେ ସେ ଯେହେତୁ ପଞ୍ଜୀକରଣ ବେଳେ ତାଙ୍କର ଜୀବିତ ଶିଶୁ 1 ଥିଲା, ତାହେଲେ ସେକେଣ୍ଡ ଛୁଆ ପାଇଁ ସେ ଇଲିଜିବୁଲ, ତ ଟ୍ୱିନ୍ସ ବେବି ହେଲେ ବି ସେ ପାଇପାରିବେ।
0: ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଏବଂ ମମତା ଯୋଜନାର ସଂଯୋଗୀକରଣ ହେଇଛି, ତ ଏଇଠି ମନରେ ପ୍ରଶ୍ନ ଆସେ, ଏ 2ଟି ଯୋଜନା ସମାନ ନା ଅଲଗା?
1: ଦେଖନ୍ତୁ ମ୍ୟାଡ଼ମ, PMMVY ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, ମମତା ଯୋଜନା ଆଉ PMMVY ଯୋଜନା ଗୋଟିଏ ହେବ। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଓ ମମତା ଯୋଜନା ସମାନ। PMMVY ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଅଛି, ଆଉ ଯେଉଁଟା ମମତା ଯୋଜନା ସେଟା ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ, ଯାହା 2ଟା ଏବେ ମିଶିଯାଇଛି।
0: ତ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାର ଫାଇଦା କ'ଣ ରହିଛି?
1: ଫାଇଦା ମ୍ୟାଡ଼ମ, ଯେଉଁଟା ଗାର୍ଲସ ଝିଅମାନଙ୍କ ପାଇଁ 12,000 ଅଛି ଆଉ ପୁଅମାନଙ୍କ ପାଇଁ 10,000 ଅଛି।
0: ମାନେ ଝିଅ ଜନ୍ମ ହେଲେ ଜଣେ ମାଆ 12,000 ପାଇବେ ଆଉ ପୁଅ ଜନ୍ମ ହେଲେ 10,000 ପାଇବେ।
1: ହଁ,
0: ଆଉ ତାର ପ୍ରୋସେସିଂ ସବୁ ସମାନ ରହିଛି। ଅଲଗା ପଞ୍ଜୀକରଣ କରିବାକୁ ପଡ଼େ ନା ଏହା ସେଇ ସମାନ ପ୍ରୋସେସରେ ହିଁ ଚାଲେ?
1: ସମାନ ପ୍ରୋସେସରେ ଚାଲିବ ମ୍ୟାଡ଼ମ। ଏଇଟା
0: ଆମର ଯେଉଁ ମାଆ ମାନେ ଆଗକୁ ମମତା ଯୋଜନା ହେଉ କିମ୍ବା ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ହେଉ ପଞ୍ଜୀକୃତ ହେବାକୁ ଯାଉଛନ୍ତି, ସେମାନଙ୍କ ପାଇଁ ଆପଣ କ'ଣ କହିବାକୁ ଚାହିଁବେ?
1: ଫାର୍ଷ୍ଟ ତ କହିବି, ତାଙ୍କର ଯେତେବେଳେ ପଞ୍ଜୀକରଣ ହେବାକୁ ଯାଉଛନ୍ତି, ଡକ୍ୟୁମେଣ୍ଟସ୍ ଠିକ୍ ଭାବରେ ତାଙ୍କର ଟାଇମ୍ରେ ଠିକ୍ ଭାବରେ ଆକ୍ଟିଭ୍ ରଖିବେ, ଠିକ୍ ଟାଇମ୍ରେ ଆମର ଅଙ୍ଗନବାଡ଼ି ଦିଦି ପାଖକୁ ଯିବେ, ଆଉ ଯେଉଁଟା ଆମ ଗାଇଡ଼ଲାଇନ୍ ଅଛି ସେହି ହିସାବରେ ତାଙ୍କର କାମ କରିବେ। ଏହି ଯୋଜନାର ଅନ୍ତର୍ଭୁକ୍ତ ହେଉଛି ଆମର ମମତା ଯୋଜନା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା।
0: ତ ଆମେ ନିହାତି ଭାବରେ ଶ୍ରୋତାବନ୍ଧୁ, ଯେଉଁମାନେ ଆମକୁ ଶୁଣୁଛନ୍ତି, ଆମେ ଗର୍ଭସ୍ଥ ଶିଶୁ ଏବଂ ସେହି ମାଆର ଠିକ୍ ଭାବରେ ଯତ୍ନ ନେବା ଏବଂ ସରକାର କରିଥିବା ବିଭିନ୍ନ ଯୋଜନାର କେମିତି ଫାଇଦା ନେଇପାରିବା, ଆଉ ଯଦି ଆମକୁ କିଛି ଦ୍ୱନ୍ଦ ମନରେ ଉପୁଜୁଛି, ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି ପାଖକୁ ଯାଆନ୍ତୁ, ସେଠାରେ ଆଶା ଦିଦି ଅଛନ୍ତି, ଅଙ୍ଗନବାଡ଼ି କର୍ମୀ ଅଛନ୍ତି, ସେମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ। ତାହେଲେ ମ୍ୟାଡ଼ାମ, ଆପଣ ଏତେ ସମୟ ଧରିକି ଆସିଲେ, ମମତା ଯୋଜନା, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ସମ୍ବନ୍ଧରେ ଏତେ କିଛି କହିଲେ, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ ଦୀପ୍ତି ମ୍ୟାଡ଼ାମ, ଆପଣଙ୍କୁ ବି।
0: ଶତପଥୀ ମ୍ୟାଡ଼ାମଙ୍କ ପାଖରୁ ଆମେ ଅନେକ କିଛି ତଥ୍ୟ ମମତା ଯୋଜନା ତଥା ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ସମ୍ବନ୍ଧରେ ଜାଣିପାରିଲୁ। ଏବେ ମମତା ଯୋଜନାର ଜଣେ ହିତାଧିକାରୀଙ୍କ ସହିତ ଆସନ୍ତୁ କଥା ହେବା ଏବଂ ଜାଣିବା ତାଙ୍କର ଅନୁଭୂତି ସମ୍ପର୍କରେ। ମ୍ୟାଡ଼ାମ ନମସ୍କାର।
2: ନମସ୍କାର
0: ମ୍ୟାଡ଼ାମ, ଆପଣଙ୍କର ନାଁ?
2: ମୁଁ ନାଁ ତମିରାଣୀ ସାହୁ।
0: ଆଚ୍ଛା ମ୍ୟାଡ଼ାମ, ଆପଣ ମମତା ଯୋଜନାର ଜଣେ ହିତାଧିକାରୀ, ଆପଣ ମମତା ଯୋଜନାର ସୁବିଧା ପାଇଛନ୍ତି? ଆପଣ ପ୍ରଥମ କିସ୍ତିଟି କେବେ ପାଇଲେ?
2: ମୁଁ ପ୍ରଥମ କିସ୍ତିଟି ପ୍ରେଗନେନ୍ସିର 4 ମାସରେ ପାଇଛି।
0: କେତେ ଟଙ୍କା ପାଇଲେ?
2: 6,000 ପାଇଛି।
0: 6,000 ଟଙ୍କା ପାଇଛନ୍ତି।
2: ହଁ,
0: ଆପଣ ଏଇ ମମତା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆପଣଙ୍କୁ କିଛି କ'ଣ କରିବାକୁ ପଡ଼ିଲା କି? ରେଜିଷ୍ଟ୍ରେସନ ଏମିତି କିଛି କରିବାକୁ ପଡ଼ିଲା କି?
2: ନାଇଁ ନାଇଁ, ଗାଁର ଅଙ୍ଗନବାଡ଼ି କରିକି ମୁଁ ଏଇ ସୁବିଧା ପାଇଲି।
0: ମାନେ ଅଙ୍ଗନବାଡ଼ି ଦିଦି ପାଖ ଗଲାକୁ ଆପଣ ଏଇ ସୁବିଧାଟି ପାଇପାରିଲେ?
2: ହଁ ପାଇଛି।
0: ଆପଣଙ୍କୁ କ'ଣ କ'ଣ ଡକ୍ୟୁମେଣ୍ଟସ ଦେବାକୁ ପଡ଼ିଲା?
2: ମୋର ଆଧାର କାର୍ଡ ଆଉ ସ୍ୱାମୀଙ୍କ ଆଧାର କାର୍ଡ ଆଉ ମମତା।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ସନ୍ଧ୍ୟାର ଏହି ସୁନ୍ଦର ମୁହୂର୍ତ୍ତରେ ଆପଣ ସମସ୍ତଙ୍କୁ ମୋର ଅନେକ ଶୁଭେଚ୍ଛା ଓ ଭଲ ପାଇବା। ଆଜି ଆମେ ଅଛୁ ଆମ ପ୍ରିୟ କାର୍ଯ୍ୟକ୍ରମ ମନୋରଞ୍ଜନୀରେ, ଯେଉଁଠାରେ ଗୀତ ଅଛି, କଥା ଅଛି, ହସ ଅଛି, ଆଉ ଅଛି ଜୀବନକୁ ନୂଆ ଭାବେ ଦେଖିବାର ପ୍ରେରଣା। ଆଜିର ଏହି ସୁନ୍ଦର ସନ୍ଧ୍ୟାରେ ନେଇ ଆସିଛି ଖୁସିର କିଛି ରଙ୍ଗ, ସ୍ୱପ୍ନର କିଛି ସୁର, ଆଉ ଆପଣଙ୍କ ମୁହଁରେ ହସ ଫୁଟାଇବା ପାଇଁ କିଛି ମନଛୁଆଁ କଥା ସହିତ ଆଜିର ଉପସ୍ଥାପନରେ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ଲିପ୍ସା। ବନ୍ଧୁଗଣ, ଜୀବନ ସବୁବେଳେ ସହଜ ନୁହେଁ। କେବେ କାମର ଚାପ, କେବେ ଦାୟିତ୍ୱର ଭାର, କେବେ ନିରାଶାର ଅନ୍ଧାର ଆମକୁ ଘେରିଥାଏ। କିନ୍ତୁ ମନେ ରଖନ୍ତୁ, ଏକ ଛୋଟ ହସ, ଏକ ସୁନ୍ଦର ଗୀତ, ଆଉ କିଛି ଭଲ କଥା ମନରେ ପୁଣି ଥରେ ଆଶାର ଆଲୋକ ଚଲେଇ ଦେଇପାରେ। ମନୋରଞ୍ଜନ କେବଳ ସମୟ କାଟିବା ପାଇଁ ନୁହେଁ, ଏହା ହେଉଛି ମନକୁ ନୂଆ ଶକ୍ତି ଦେବାର ଏକ ସୁନ୍ଦର ଉପାୟ। ଯେତେବେଳେ ଆମେ ଗୀତ ଶୁଣୁ, ହସୁ, ନିଜ ପସନ୍ଦର କଥାରେ ମନକୁ ହଜେଇ ଦେଉ, ସେତେବେଳେ ଜୀବନ ଆମକୁ କୁହେ, ଏ ଯାଏ ସବୁ ଶେଷ ହୋଇନି, ବର୍ତ୍ତମାନ ମଧ୍ୟ ଆଉ ଅନେକ ସୁନ୍ଦର ମୁହୂର୍ତ୍ତ ଅପେକ୍ଷା କରୁଛି ଆମ ଜୀବନରେ। ଆଜିର ଏହି କାର୍ଯ୍ୟକ୍ରମରେ ଆମେ କଥା ହେବା ସଙ୍ଗୀତର, ସିନେମାର, କଳାର, ଆଉ ସେହି ସବୁ ସ୍ୱପ୍ନର, ଯେଉଁମାନେ ଜୀବନକୁ ରଙ୍ଗୀନ କରିଦିଅନ୍ତି। କାରଣ ପ୍ରତ୍ୟେକ ମଣିଷଙ୍କ ଭିତରେ ଗୋଟିଏ କଳାକାର ଲୁଚି ରହିଥାଏ। ଏହି ଗୀତରେ ନିଜକୁ ଖୋଜନ୍ତି କେହି, ନୃତ୍ୟରେ କେହି, ଲେଖାରେ ଆଉ କେହି ନିଜ ହସରେ ଅନ୍ୟକୁ ଖୁସି ଦିଅନ୍ତି। ତେଣୁ ବନ୍ଧୁମାନେ, ଆଜିର ଏହି ସନ୍ଧ୍ୟାରେ ସମସ୍ତ ଚିନ୍ତାକୁ କିଛି ସମୟ ପାଇଁ ଦୂରେଇ ରଖନ୍ତୁ, ନିଜ ମନକୁ ଖୋଲା ଆକାଶ ପରି ମୁକ୍ତ କରନ୍ତୁ। ଯେଉଁ ସ୍ୱପ୍ନକୁ ଆପଣ ଭୟରେ ଲୁଚାଇ ରଖିଛନ୍ତି, ସେହି ସ୍ୱପ୍ନକୁ ପୁଣି ଥରେ ଜୀବନ ଦିଅନ୍ତୁ। କାରଣ ଯେଉଁ ମଣିଷ ନିଜ ଭିତରେ ଖୁସିକୁ ବଞ୍ଚାଇ ରଖିପାରେ, ସେ କେବେ ଜୀବନରେ ହାରେ ନାହିଁ। ତାହେଲେ ଆସନ୍ତୁ ନା ଆରମ୍ଭ କରିବା ଆଜିର ଏହି ସୁରିଲା, ରଙ୍ଗୀନ ଓ ପ୍ରେରଣା ଭରା ଯାତ୍ରାକୁ। ଆପଣ ମଧ୍ୟ ଶୁଣୁଥାନ୍ତୁ, ହସୁଥାନ୍ତୁ, ଆଉ ନିଜ ଭିତରେ ସ୍ୱପ୍ନକୁ ସବୁବେଳେ ଜୀବନ୍ତ ରଖୁଥାନ୍ତୁ। ତେବେ ବନ୍ଧୁଗଣ, ବର୍ତ୍ତମାନ ସମୟ ହେଇଯାଇଛି ଏହି ସନ୍ଧ୍ୟାକୁ ଆହୁରି ଅଧିକ ସ୍ପେଶାଲ କରିଦେବାର। କାରଣ ଆଜି ଆମ ସହିତ ଯୋଗ ଦେଉଛନ୍ତି ଏମିତି ଜଣେ ଯୁବ କଳାକାର, ଯିଏ ସ୍ୱପ୍ନକୁ କେବଳ ଦେଖିନାହାନ୍ତି, ସେହି ସ୍ୱପ୍ନକୁ ସାହସ ଓ ପରିଶ୍ରମରେ ସତ୍ୟ କରିବାର ଯାତ୍ରାରେ ନିଜକୁ ସମର୍ପିତ କରିଛନ୍ତି। ଗୀତ, ସଙ୍ଗୀତ, ନୃତ୍ୟ, ଲେଖା, କଳାର ପ୍ରତ୍ୟେକ ରଙ୍ଗ ସହିତ ନିଜକୁ ଜଡି ରଖିଥିବା ଏହି ଯୁବ ପ୍ରତିଭା ଆଜିର ଯୁବପିଢି ପାଇଁ ଏକ ସୁନ୍ଦର ପ୍ରେରଣା। ଜୀବନରେ ସୁବିଧାର ରାସ୍ତା ଛାଡି ନିଜ ପ୍ରେମ, ନିଜ ପ୍ୟାସନକୁ ବାଛିବା ସହଜ କଥା ନୁହେଁ। କିନ୍ତୁ ଯେଉଁ

0: ନିଜର ସ୍ୱପ୍ନ ଶବ୍ଦକୁ ଶୁଣିପାରନ୍ତି, ସେମାନେ ଗୋଟିଏ ଦିନ ନିଶ୍ଚୟ ନିଜ ପରିଚୟ ତିଆରି କରିପାରନ୍ତି। ତେଣୁ ଆସନ୍ତୁ ବନ୍ଧୁଗଣ, ଢେର ଭଲ ପାଇବା ଓ କରତାଳି ସହ ସ୍ୱାଗତ କରିବା। ଆଜି ଆମର ବିଶେଷ ଅତିଥି ଜଣେ ସଂଘର୍ଷଶୀଳ ସ୍ୱପ୍ନବାଜ ଓ ଅତ୍ୟନ୍ତ ପ୍ରତିଭାଶାଳୀ ଯୁବ କଳାକାର ମନୀଷ ରାଜ ନାୟକ ଭାଇଙ୍କୁ। ନମସ୍କାର ଭାଇ, ସ୍ୱାଗତ କରୁଛି ଆମ କାର୍ଯ୍ୟକ୍ରମ ମନୋରଞ୍ଜନୀରେ। ତେବେ ପ୍ରଥମେ ମୁଁ ଆପଣଙ୍କୁ ଅନୁରୋଧ କରିବି ଯେ ଆପଣ ଆମ ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନିଜର ପରିଚୟଟି ଦେଇ ଦିଅନ୍ତୁ।
1: ଧନ୍ୟବାଦ। ମୋର ନାଁ ମନୀଷ ରାଜ ନାୟକ। ମୁଇଁ କେସିଙ୍ଗାରୁ 3 କିଲୋମିଟର ଦୂର ଗୋଟେ ଗାଁ ଅଛି, ଯେ ଗାଁ ନାଁ ହଉଛି ତହସିର, ଆଉ ମୁଇଁ ସେନୁ ବିଲଙ୍ଗସ୍ କରସି। ମୁଇଁ ଗୋଟେ ସିଙ୍ଗର, ଲିରିସିଷ୍ଟ, କମ୍ପୋଜର, ଇଭେନ୍ ଡ୍ୟାନ୍ସ ବି କରସି। ୟେସ୍, ଥ୍ୟାଙ୍କ ୟୁ ସୋ ମଚ୍। ମୁଇଁ ବହୁତ ଖୁସି ଯେ ଆପଣ ମୋତେ ଏଇ ଶୋରେ ଇନଭାଇଟ୍ କରିଛନ୍, ଆଉ ମୁଇଁ ଥ୍ୟାଙ୍କସ୍ କହିମି ଆପଣଙ୍କୁ। ଆଉ ଇଭେନ୍ ମୋର ସହିତ ଆଜି ଆସିଛନ୍ ମୋର ଗୁରୁଜୀ ସୀତମ ଦା ଆଣ୍ଡ ୱାନ୍ ଅଫ୍ ମାଇ ବେଷ୍ଟ ବ୍ରଦର, ଆଉ ଫ୍ରେଣ୍ଡ ବି କୁହାଯାଏ, ଆଉ ୟେସ୍ ଓମ୍ ଭାଇ। ସୋ ଥ୍ୟାଙ୍କ ୟୁ ସୋ ମଚ୍। ବହୁତ ଖୁସି ଲାଗୁଛି, ବହୁତ ଏକ୍ସାଇଟେଡ୍ ମୁଇଁ ଯେ ଆଜି ଏଇ ଅପରଚୁନିଟି ମିଳିଛି। ଥ୍ୟାଙ୍କ ୟୁ।
0: ଆମେ ମଧ୍ୟ ବହୁତ ଉତ୍ସାହିତ ଆପଣଙ୍କୁ ଆମ ମଞ୍ଚରେ ପାଇ। ତେବେ 23 ବର୍ଷ ବୟସରେ ଯେତେବେଳେ ସାଙ୍ଗସାଥିମାନେ କ୍ୟାରିୟର ସେଟେଲ କରିବାରେ ବ୍ୟସ୍ତ, ସେତେବେଳେ ଜଣେ ଷ୍ଟ୍ରଗଲିଂ ଆର୍ଟିଷ୍ଟ ଭାବେ ନିଜକୁ ଗଢ଼ିବା କେତେ କଷ୍ଟକର?
1: ମୋର ହିସାବରେ ତ ଆର୍ଟିଷ୍ଟ ଲାଇଫ ମୁଇଁ ଲାଗ୍ସି ଯେ ସେମାନେ କ୍ୟାରିୟର କରୁଛନ୍ ବହୁତ ବଢ଼ିଆ, ଦ୍ୟାଟ୍ସ ଗୁଡ୍। ସମସ୍ତଙ୍କ ଲାଇଫ ଷ୍ଟାଇଲ ଅଲଗା, ସବକର ଯିବା ତରିକା ଅଲଗା। ମୁଇଁ ଚାହିଁସି ଯେ ଯାହା ମୋତେ ଖୁସି ଲାଗ୍ସି ଫ୍ୟୁଚରରେ ବି ମୁଇଁ ସେଟା କରିବା ଲାଗି ଚାହିଁସି। ମୁଇଁ ମୋର ପ୍ୟାସନକେ ପ୍ରଫେସନ ବନାବା ଲାଗି ଚାହିଁସି। ଲାଇକ ଫ୍ୟୁଚରରେ ମୁଇଁ ଏଇଟା ନେଇ ଭାବେ କି ନେଇ କା ସେଟା କରିଥିତି ମୋର ଦ୍ୱାରା ହଉଥିଲା, ଏଜ୍ ଗଡ୍ ଗିଫ୍ଟେଡ୍ ସ୍କିଲ ଯେନ୍ଟା ଅଛି, ଗିଟାର ପ୍ଲେ କରିପାରସି କି ଗୀତ ଗାଇପାରସି କି ଯାହା ବି କରିପାରୁଛେ, ସେଟା ୟୁଟିଲାଇଜ୍ କରୁଛି, ୟୁଜ୍ କରୁଛେ। ମୋର ହିସାବ ଆକର୍ଡିଂ ଟୁ ମି, ଯଦି ପ୍ରଫେସନକେ ଧରିଥିମୁ, ମୁଇଁ ମୋର ଲାଇଫରେ ପ୍ୟାସନକେ ହିଁ ପ୍ରଫେସନ କରିବା ଲାଗି ଚାହିଁସି, ସେଟା ହେଉଛି ମୋର ଡ୍ରିମ୍ସ। ଆଉ ମୁଇଁ କେବେ ରିଗ୍ରେଟ୍ ଫିଲ୍ କରିବା ଲାଗି ନେଇ ଚାହେଁ କାଶ ଗାଁ ଗାଇଥିତି ଏମିତିନି। ସୋ ପ୍ୟାସନ, ଆଇ ୱାଣ୍ଟ ଟୁ ମେକ୍ ମାଇ ପ୍ୟାସନ ଏଜ୍ ପ୍ରଫେସନ।
0: ଠିକ୍ କହିଲେ। ତେବେ ଆପଣ ପୋଷ୍ଟାଲ ବିଭାଗରେ ସ୍ଥାୟୀ ଚାକିରି କରୁଥିଲେ ଏବଂ ଅନ୍ୟପଟେ ଥିଲା ଆପଣଙ୍କ ଯୋଉ କଳା ପ୍ରତି ପାଗଳାମୀ, ତେବେ ଏହି ଦୁଇଟି ମଧ୍ୟରୁ କଳାକୁ ବାଛିବା ପଛରେ ସବୁଠାରୁ ବଡ଼ ନିଷ୍ପତ୍ତି କ'ଣ ଥିଲା?
1: ଇଣ୍ଡିପେଣ୍ଡେଣ୍ଟ ମୋତେ, କାରଣ କି ଗୋଟେ ସର୍କଲ ଭିତରେ ଯେମିତିକି 9-to-5 ୱାର୍କ ହଉ, ପୋଷ୍ଟାଲରେ ତ କମ୍ ଆୱାର୍ସ ଥିଲା, କିନ୍ତୁ ମୋତେ ସମ୍ହାଉ ସାଟିସ୍ଫିକେସନ ସାଟିସ୍ଫାଏ ନେଇ ହଉଥାଏ ସେ ବିଷୟରେ। ମୁଇଁ ନିଜର ଲାଇଫ ଗୋଟେ ଏଜ୍ ଏ ଆର୍ଟିଷ୍ଟ, ମୋତେ ମୋର ପର୍ସନାଲ କଥା କହିମି ବୋଲେ ମୋତେ ରାତି ନିଦ ନି ଲାଗେ। ସ୍ପେଶାଲ ନିଦ ନି ଲାଗବା ରିଜନ ଏଇଟା ଯେ ମ୍ୟୁଜିକର ବିନା ମୋତେ ସୁକୁନ ନାହିଁ। ତ ସେ ଡିପାର୍ଟମେଣ୍ଟରେ କାମ କଲା ବେଳେ ଡେ ଟାଇମ୍ର ୱାର୍କ ଆର୍ ରାତି ମୋତେ ବହୁତ ଟ୍ରାଭେଲ ହଉଥିଲା ଟାଇମ୍ ଟେକିଂ। ଇଭେନ୍ ମୁଇଁ ମୋର ଲାଇଫରେ କେବେ ନେଇ ଚାହିଁ ଯେ ଗୋଟେ ସର୍କଲରେ ଥିମି 9-to-5 ଡ୍ୟୁଟି। ମୁଇଁ ଚାହିଁସି ଯେ ମୋର ଲାଇଫରେ ଏଜ୍ ଏ ଖୁସିରେ ମ୍ୟୁଜିକ ଇଜ୍ ଇକ୍ୱାଲ୍ ଟୁ ସୁକୁନ, ଆପଣ ଜାଣିଛନ୍ ଏଇଟା ମ୍ୟୁଜିକ ଯେମିତି ସୁକୁନ ଦେସି ଏକ୍ଜାକ୍ଟଲି। ମୁଇଁ ବି କାହାର ବାଉଣ୍ଡ୍ରିରେ ରହିବା ଲାଗି ନେଇ ଚାହେଁ, ମୁଇଁ ମୋର ଲିମିଟ ଯେନ୍ଟା ଅଛେ ସେଟା କ୍ରସ୍ କରବାର ଅଛେ, ଆଉ ମ୍ୟୁଜିକ ଇଜ୍ ଇକ୍ୱାଲ୍ ଟୁ ପିସ୍ ଫର୍ ମି। ତ ଇଭେନ୍ ନାଇଟ ଟାଇମ୍ରେ ବେଶୀ ୱେକ୍ ହେସି, ନାଇଟ୍ ଟାଇମ୍ରେ ବେଶୀ ଜାଗ୍ସି, ତ ମୋତେ ବହୁତ ପସନ୍ଦ ଲାଗ୍ସି କାହିଁକି ସେନେ ଖାଲିପନରେ ମୁଇଁ ବହୁତ ମ୍ୟୁଜିକ କ୍ରିଏଟ୍ କରିପାରସି। ସେଟା ମୋର ଅଫିସ ଟାଇମ୍ରେ ସମ୍ହାଉ ଡିଷ୍ଟର୍ବାନ୍ସ ହଉ ବି ଥିଲା, ସୋ ସେ ରିଜନ ଲାଗି ଏଖା ମୁଇଁ ମୋର ମ୍ୟୁଜିକ ଉପରେ ଫୋକସ୍ କଲି, ଆଉ ସେ ଡିପାର୍ଟମେଣ୍ଟକୁ ମୁଁ ଲେଫ୍ଟ କରିଦେଲି, ଛାଡ଼ିଦେଲି।
0: ମାନେ ବଞ୍ଚିବାର ସଠିକ୍ କଥା ତ ହେଲା କି ଆମେ ତାହାକୁ ଖୋଲିକି ବଞ୍ଚିବା,
1: ରାଇଟ୍।
0: ଆପଣ ପୋଷ୍ଟ ଗ୍ରାଜୁଏସନ୍ ଶେଷ କରିଛନ୍ତି, ଆପଣଙ୍କ ଶିକ୍ଷା ଆପଣଙ୍କ ସଙ୍ଗୀତ କିମ୍ବା ଗୀତ ରଚନାରେ କିପରି ସାହାଯ୍ୟ କରୁଛି?
1: ବହୁତ, ଲାଇକ୍ ଏ ଲଟ୍ ଏଜୁକେସନ ସ୍ପେଶିଆଲି। ଅଧା ଲୋକେ ଦେଖ୍ସି ମୁଇଁ ଯେ ଅଧା ଏଜୁକେସନ ଚକରରେ ସେମାନେ ସ୍କିଲ୍ସ କେ ଫୋକସ୍ ନେଇ କରିପାରନ୍ ଯେନ୍ଟା ପର୍ସନାଲ ଥିସି, ମୁଇଁ ଦେଖ୍ସି। ତ ଏଜୁକେସନ ବହୁତ ଇମ୍ପୋର୍ଟାଣ୍ଟ ଲାଇଫରେ, ୱି ହାଭ୍ ଟୁ ବାଲାନ୍ସ ଇନ୍ ଲାଇଫ୍। ଆମର ଜିନ୍ଦଗିରେ ଆମର ଲାଇଫରେ ଆମକେ ବାଲାନ୍ସ କରିକରି ଚଲବା ପଡ଼ସି। ଆର୍ ଏକ୍ଜାକ୍ଟଲି ଯେମିତିକି ମୋର ପ୍ୟାରେଣ୍ଟସର ଇଚ୍ଛା ଥିଲା, ସେମାନେ ମୋତେ ଚାହୁଁଥିଲେ ଯେ ମୋର ପୁଅ ପଢ଼ୁ ବୋଲିକରି, ଆଉ ଏକ୍ଜାକ୍ଟଲି ମୁଇଁ ତାଙ୍କ ଡ୍ରିମ୍ସ ବି ପୁରା କଲି, ୱିଥ୍ ଦ୍ୟାଟ୍ ମୁଇଁ ମୋର ଡ୍ରିମ୍ସ ବି ପୁରା କରୁଛେ। ତ ଏକ୍ଜାକ୍ଟଲି ସେନେ ପିଜି ଯେନ୍ କଲି, ପୋଷ୍ଟ ଗ୍ରାଜୁଏଟ ଯେନ୍ କଲି, ତ ଇଟ୍ ୱାଜ୍ ସମ୍ହାଉ ମାଇ ଡ୍ୟାଡ୍ସ ଡ୍ରିମ୍, ମୋର ପ୍ୟାରେଣ୍ଟସର ଡ୍ରିମ୍ସ ଥିଲା ମୋର। ଇଭେନ୍ ସେ ଜାଗାରେ ତତ୍ ସହିତ ମୁଇଁ ମୋର ସ୍କିଲ୍ସକେ ବି ସେନେ ଫୋକସ୍ କରି ଚାଲିନି, କାହିଁକି ଆମକୁ ଆଗ୍କେ ଯାଇକରି ଫେସ୍ କରବା ନେଇ ନା କି ଲୋକମାନେ ବି ସୋସାଇଟି ବି କହିବା ଯେ ନେଇ ନେଇ ପଢ଼ି ଜାଣିଲା, ନେଇ ଲେଖି ଜାଣିଲା, ଆଉ ଇ ଜାଗାରେ ଫୋକସ୍ କରିଛି। ନେଇ ବ୍ୟାକୱାର୍ଡରେ ଆମେ ପାର୍ଟ ବି ପଢ଼ିଛୁ, ଆଉ କମିଂ ଟୁ ଦ ହେଲ୍ପଫୁଲ୍ ବୋଲେ ଯେନେ ସାହାଯ୍ୟ ଆମକେ ଏଜୁକେସନ୍ କରସି। ତ ସ୍ପେଶିଆଲି ମୋତେ ଲେଖବାରେ ବହୁତ ସାହାଯ୍ୟ କରସି। ଆର୍ ମୋର ଗାନାରେ ସ୍ପେଶିଆଲି ଆପଣ ଦେଖିବେ ଯେ ବାହାରିଆ ଲିରିକ୍ସ ନେଇଥାଏ, ଯେତିକି ମୁଇଁ ତ କାହାକେ ନେଇ କହେ, ବଟ୍ ଯେତିକି ମୁଇଁ ରାଇଟର୍ସ ମାନକେ ଦେଖ୍ସି ହେଲା, ସେମାନଙ୍କର ଖାସିୟତ ଏଇଟା ଥିସି ଯେ ସେମାନେ ପୁରା ସେ ପୁରା ଟ୍ରେଡିସନ୍କେ ଯାଇସନ୍, କଲଚର୍କେ ଯାଇସନ୍, ଯଦ୍ୱାରା କି ଆମେ ବାହାର ଷ୍ଟେଟ୍ ଗଲାବେଳେ ସେମାନେ କହିସନ୍ ଯେ ତମେ ଏଇଟା ଥିବା ଏଇଟା ଥିବା, ବଟ୍ ମୁଇଁ ଯେତେବେଳେ ଏଜ୍ ଏ ଏଜୁକେସନ୍ ଯେନ୍ଟା ପଢ଼ି ଲେଖିକର

0: ସତରେ ଗୀତଟି ବହୁତ ସୁନ୍ଦର ଥିଲା। ତେବେ ଆପଣ ଜଣେ ଗାୟକ, ଗୀତିକାର, ନୃତ୍ୟ ଶିଳ୍ପୀ ଓ ଭିଡିଓ ପ୍ରଡ୍ୟୁସର ମଧ୍ୟ, ଏହି ସବୁ ଭୂମିକାକୁ ଆପଣ ଏକା ସାଙ୍ଗରେ କିପରି ମ୍ୟାନେଜ କରନ୍ତି?
1: କିସି ଚିଜକୁ ତୁମ ସିଦ୍ଧତ ସେ ଚାହୋ ତ ପୁରି କାଇନାତ ଏକ ହୋ ଜାତି ହୋ ସେ ମିଲାନେ କେ ଲିଏ। ତୋ ମ୍ୟୁଜିକ ମୋର ପ୍ୟାସନ ହେ, ସିଧା କଥା। ତୋ ପ୍ୟାସନ ରେ ଚାହେ ଜାଣ ବି ମୁଇଁ ଚାହେଁସି ଯେ ବେଷ୍ଟ ଦେବା ଲାଗି, ଆର ସଦାବେଳେ ମୋର ବେଷ୍ଟ ହିଁ ଦେବା ଲାଗି ଚାହେଁସି ସଦାବେଳେ, ଅଲୱେଜ। जाना भी हो चाहे उसमें मेरा जान भी जाए, इस काइंड ऑफ लाइक दैट। गुड चीज का मैं दिल से चाहमा, सिद्धत ने बोला से जिनिस के चाहमा बोला मैं से जिनिस के हासिल करी पारसु। आउ एग्जैक्टली आमे जदी आमर एरिया के देखमा, आमर एनवायरमेंट, आमर सोसाइटी के देखमा, सेने क्वाइट बहुत टफ है गोटे विषय के मैनेज करवाटा बुझुछे। आउ सेने कारण की आर्टिस्ट मैंने आमर कलाहांडी रे बहुत सारा अच्छ, किंतु आमे एक दूसरे के मीट तो करवाटा बहुत कष्ट है। जे मैंने अच्छा से मैंने हाई लेवल है, हाई प्रोफाइल है। आउ मुई इंडिपेंडेंट आर्टिस्ट हिसाब है जिन काम करूछे, तो सेने कारण की बहुत लोग पाखे मुई लाइफ रे अप्रोच भी करीछे, किंतु केबे सक्सेस नहीं मिली सेने। बोले से मान को मीट करबारे प्रॉब्लम होउथिला। आउ मुई जेन विषय चाहेसी, जेंती चाहेसी, एग्जैक्ट मोर इमेजिनेशन के ଥିବା ଲାଗି ହିଁ ଲାଷ୍ଟ ନେ ଇଣ୍ଡିପେଣ୍ଡେଣ୍ଟ ହେବା ପଡ଼ିଲା। ଲୋକମାନଙ୍କୁ ନେ ଡିପେଣ୍ଡେଣ୍ଟ ଥିମି, ବହୁତ କିଛି ଟ୍ରବଲ ହୁଏ, ବହୁତ ଟ୍ରବଲ ହୁଏ କି ଆମର ସୋ ଯେମିତି, ଆମର ଲିରିକ୍ସ ଯେମିତି, ଆମର କମ୍ପୋଜିସନ ଯେମିତି ହଉ, କି ଆମର ସୁଟ ଟାଇମ୍ରେ କେନ୍ ଆଙ୍ଗଲ ନେବେ, କାଁଟା ନେବେ, ଆମର ଇମାଜିନେସନ କାଣ ଥିବା, ସେଟାକେ ଭିଜୁଆଲ କରବାରେ, ସେଟାକେ ଅଡିଓ କନଭର୍ଟ କରବାରେ ବହୁତ ଟ୍ରବଲ ହୁଏ। ତ ଲାଷ୍ଟ ନେ ଟ୍ରାଏ ତ ବହୁତ କଲି, ମତେ ବି ଭଲ ନେ ଲାଗେ କି ଲିରିସିଷ୍ଟ ମନିଷ, କମ୍ପୋଜର ମନିଷ, ମ୍ୟୁଜିସିଆନ୍ସ ମନିଷ, ସିଙ୍ଗର୍ସ ମନିଷ, ଆକ୍ଟର ମନିଷ, ବଟ ମତେ ବି ପସନ୍ଦ ନେଇ ଏସବୁ ବିଷୟ। ବଟ ଆମର ଏରିଆରେ ଏତିକି ବି ନେଇ ମିଲବା, ଆମେ ଜିନ୍ ଏରିଆ ମୁଇଁ କେସିଙ୍ଗାରେ ରହିସି, ତ ସେନେ ଏବେ କାହାକେ ମୁଇଁ ଖୋଜମି କିଏ ଗୋଟେ ଲିରିସିଷ୍ଟ ଅଛନ୍ କେ, କିଏ ଗୋଟେ କମ୍ପୋଜର ଅଛନ୍ କେ, କିଏ ଗୋଟେ ମ୍ୟୁଜିସିଆନ ଅଛନ୍ କେ। ତ ଏ ବିଷୟ ଖୋଜବାର ଲାଗି ମତେ ମୋର ସୋସାଇଟି ହିଁ ମତେ ମଜବୁର କଲା, ଯେ ଲାଷ୍ଟ ନେ ନିଜେ ହିଁ ମୁଇଁ ମୋର ମଜବୁରୀ ଯେନ୍ ଇଣ୍ଡିପେଣ୍ଡେଣ୍ଟ ରହିଲି, ନିଜେ ହିଁ ଲିରିସିଷ୍ଟ ବନିଗଲି, ନିଜେ ହିଁ ମୋ ସିଚୁଏସନ ହିଁ ମତେ ଏଇଟା ବନାଲା।
0: ଆପଣଙ୍କୁ ଏଇସବୁ କରିବା ଉତ୍ସାହିତ ମଧ୍ୟ ଲାଗୁଛି, ହେଲେ କଣ କରିବା, ବହୁତ ଥର ଏମିତି ହୁଏ ଜୀବନରେ କି ଆମେ ଯେଉଁ ପ୍ରକାର ଜିନିଷ ଚାହୁଁ ସେଇ ପ୍ରକାର ମିଳିନି, ଲାଇଫରେ ଆଡଜଷ୍ଟ କରିବାକୁ ପଡ଼େ। ଆପଣ ଠିକ କଲେ ଯେ ଆପଣ ଆଡଜଷ୍ଟ କଲେନି, ବରଂ ନିଜେ ତାହାକୁ ଠିକ ଭାବରେ କରି
1: ଡାଲିଦେଲି।
0: ଠିକ କଥା। ତେବେ ନିଜର ଏକ ମ୍ୟୁଜିକ ଭିଡିଓ ପ୍ରଡକ୍ସନ ଚ୍ୟାନେଲ ଖୋଲିବା ପଛରେ ଲକ୍ଷ୍ୟ କଣ ଥିଲା? ପ୍ରଥମ ଭିଡିଓ ସୁଟ୍ ର ଆପଣଙ୍କ ଅଭିଜ୍ଞତା କିପରି ଥିଲା, ବା କହିବି ଏକ୍ସପିରିଏନ୍ସ ଟି କେମିତି ଥିଲା?
1: ଫର୍ଷ୍ଟ ଲାଇନ ଯୋଉଟା ଆପଣ ପଚାରିଲେ ଯେ ନିଜର ଚ୍ୟାନେଲ ର କଥା, ରାଇଟ, ଆଜିକାଲି ମାର୍କେଟରେ ଆପଣ ବି ଜାଣୁଥିବେ ଯେ ଟ୍ରାପ୍ ହଉଛି, ବେଶୀ ଫସି ଯାଉଛନ୍ ଆର୍ଟିଷ୍ଟ ମାନେ। ସେମାନଙ୍କୁ ଗୀତ ଗାଇଲା ବେଳେ ସେମାନେ ଅନେକ ଷ୍ଟୁଡ଼ିଓକେ ଯାଉଛନ୍, ତ ଗୀତ ଗାଇଲା ପରେ ସେମାନଙ୍କର ଗାନା ରିଲିଜ ହେଇପାରୁଛି। ଅନେକ ଆର୍ଟିଷ୍ଟ ଅଛନ୍, ସେମାନଙ୍କର ଗାନା ରିଲିଜ ନେଇ ହେଇପାରେ। ଇଭେନ୍ ମୋର ସାଙ୍ଗେ ବି ସେ ଟ୍ରାପ୍ ହେଇଛି, ମୁଇଁ ବି ଲିରିକ୍ସ ଲେଖିକରି ଯାଇଛେ, ତାପରେ ସେନେ ମୋର ଜାଗାରେ ମାଇକ୍ ହଟିକର ଅଲଗା ଲୋକକେ ବି ଗୁଆଇ ଦେଇଛନ୍ ଗୀତ, ଏଇଟା ଗୋଟେ କଥା। ତାପରେ ଆଉ ଗୋଟେ କଥା ଏଇଟା ଯେ ଏବେ ଗୋଟେ ଜାଗାରେ ମୁଁ ଗୀତ ଗାଇଲି, ଗୀତ ରିଲିଜ ହେଲା ପରେ ସେନେ କପିରାଇଟ୍ସ, ଏବେ ମୁଇଁ ଅଲଗା ଜାଗାରେ ଶୋ କରିଯିବି, ମୁଇଁ ଷ୍ଟେଜ୍ ଶୋ ମାନେ ବି କରିଛେ, ତ

0: ଅଲଗା ଜାଗାରେ ଶୋ କରିଯିବି ବୋଲେ ସେନେ ବି ଯଦି ତମର କପି ରାଇଟ୍ସ ନେଇ ନା ବୋଲେ ତମେ ଗାଇ ନେଇପାର, ତମର ଗାନା କିଏ ଗୋଟେ ସୁଟ୍ କରବା ଆଉ ଅପଲୋଡ଼ କଲା, ବଟ୍ ତାକେ ବେନିଫିଟ୍ ନେଇ ମିଲେ। ଯେନ୍ ଅଥର ବୋଲେ ଯାହାର ଅଥରିଟି ଥିସି, ଯେନ୍ ମାନେ ଓନର ଥିସନ୍, ସେମାନେ ସେ ବିଷୟରେ କପିରାଇଟ୍। ତ ପ୍ରାୟ ଆର୍ଟିଷ୍ଟ ଆମେ ବଲିଉଡ଼ରେ ବି ଦେଖିପାରୁଛୁ, ବଟ୍ ମୁଇଁ ବହୁତ ଜାଗାରେ ଦେଖୁଛେ, ବହୁତ ଇଣ୍ଡଷ୍ଟ୍ରିରେ ଦେଖୁଛେ ଯେ ଇ ପ୍ରକାର ପ୍ରୋବ୍ଲେମ୍ ହଉଛି। ତ ସେନର୍ ଲାଗି ମୁଇଁ ଆଡଭାନ୍ସ ଏକା ପ୍ରିପେୟାର ହେଇଥିଲି ଯେ ନାଇଁ ମୋତେ ମୋର ଟାଇପ୍ର ବନାବାର ଅଛେ, କାହାର ଅଣ୍ଡର୍ନେ ରହିବାର ନାଇଁ, କାହାର ବାଉଣ୍ଡ୍ରି ରହିବାର ନାଇଁ, ବଟ୍ ଅବଜରଭେସନ୍ ବହୁତ ବଢ଼ିଆ ଥିବାର ଅଛେ, ବେଷ୍ଟ ଦେବାର ଅଛେ। ତ ମୋତେ ଟ୍ରାପ୍ରେ ଫସବାର ନାଇଁ ନ କି ମୁଇଁ କେନ୍ ଗୀତ ଗୋଟେ ଗାଇଦେଲି, ମୋତେ ମୋର ଗାନା ଫ୍ରିଡମ୍ ଗାଇବାର ଅଛି, ବସ୍ ମୋର ଗାନା ଚାଲୁ, ମୋର ଗାନା ଲୁକ୍ ଗୋଥ, ଦ୍ୟାଟ୍ସ ୱାଟ୍ ଆଇ ୱାଣ୍ଟ। ଆର୍ ମୁଇଁ ନାଇଁ ଚାହେଁ ଯେ କାହାକେ ଟ୍ରବଲ୍ ହଉ ସେ ବିଷୟ। ଗୋଟେ ଗୋଟେ ଗାନା ବନାବା ଲାଗି ମୋତେ ବହୁତ ଟାଇମ୍ ଲାଗ୍ସି, କାହିଁକି ଇମୋସନ୍ ଭରବା ପଡ଼ସି, ଅବଜରଭେସନ୍ ରହିସି, ହଜାର ବିଷୟ ରହିସି। ଏବେ କାହାର ଅଣ୍ଡର ରହିଲି ବୋଲେ ପ୍ରେସର ରହିଥିମି, ଆର୍ ମୁଇଁ ସେ ପ୍ରକାର କାମ ନାଇଁ କରେ। ତ ମୁଇଁ ମୋର ଫ୍ରିଡମ୍ ରେ କାମ କରବା ଲାଗି ନିଜର ପ୍ରଡକ୍ସନ୍ ଓପନ୍ କଲି।
1: କଳାକାର ମାନଙ୍କ ପାଇଁ ମଧ୍ୟ ଅନେକ ପ୍ରତିବନ୍ଧ ରହିଛି,
0: ରାଇଟ୍? ଆଣ୍ଡ ଆଉ ଗୋଟେ ବିଷୟ ଥିଲା ସେକେଣ୍ଡ ଲାଇନ୍ ରେ ଆପଣ କହିଲେ ମୋତେ ଯେ ଏକ୍ସପିରିଏନ୍ସ ହେଲା ଫାର୍ଷ୍ଟ ଟାଇମ୍। ଦେଖ ଏକ୍ସପିରିଏନ୍ସ ଫାର୍ଷ୍ଟ ଟାଇମ୍ଟା ବହୁତ ମୋର ଫାର୍ଷ୍ଟ ମ୍ୟୁଜିକ୍ ଭିଡ଼ିଓ ଯେନ୍ଟା ଥିଲା ସେଟା ଇଣ୍ଡୋର ଗୋଟେ ବନେଇଥିନି, ସେଟା ମୋତେ ବେଶୀ ଏଇଟା ଏକ୍ସପେନ୍ସିଭ୍ ନାଇଁ ଲାଗି, ବେଶୀ ପ୍ରୋବ୍ଲେମ୍ ନାଇଁ ଲାଗି। ବଟ୍ ଯେତେବେଳେ ଟିମ୍ ୱାର୍କ କଲି, ମୋର ପହଲା ଗୀତ ଥିଲା ଟିମ୍ ୱାର୍କର ରଷିଆ ପିଲା, ୟେସ୍ ଦେଟ୍ ସଙ୍ଗ୍। ତ ସେନେ ମୋତେ କାଣ କି ସବକୁ କଲେକ୍ଟ କରବାରେ, ବୋଲେ କ୍ୟାମେରା ପର୍ସନ୍ ହାୟର କରବ, କ୍ୟାମେରା ପର୍ସନ୍ ସେଟା ମୁଇଁ ଆଡଜଷ୍ଟ କଲି, ମୋର ଫ୍ରେଣ୍ଡ ଗୋଟେ ଥିଲେ ସେମାନେ ଭିଡ଼ିଓଗ୍ରାଫି କରୁଥିଲେ, ସିନେମାଟୋଗ୍ରାଫି କରୁଥିଲେ, ତ ସେ ଏଡିଟିଂ କରୁଥିଲେ, ତାକୁ କ୍ୟାପଚର କଲି, ତାର ନା କଥାବାର୍ତ୍ତା ହେଇକରି ମିଟିଂସ କଲି। ମିଟିଂସ କଲା ପରେ ଆଉ ବହୁତ ଜଣଙ୍କର ପାଖେ ଗଲି, ଯେମିତିକି ଏକାଡେମୀ, ଡାନ୍ସ ଏକାଡେମୀ ମାନଙ୍କର ପାଖେ ଗଲି, ଭାଇ ମାନଙ୍କର ନା କଣ୍ଟାକ୍ଟ କଲି, ସେମାନଙ୍କୁ ଗ୍ରୁପ ହିକ ଡାକବାଟା, ଫିର୍ ଆକ୍ଟ୍ରେସ୍ ନେଇ ମିଳୁଥାଏ, ଫାର୍ଷ୍ଟ ଟାଇମ୍ କରବାଟା, ଆକ୍ଟ୍ରେସ୍ ମିଳିବାଟା ବହୁତ ମୁସ୍କିଲ ଥିଲା ସେତିକି ବେଳେ। ତ ଆଉ ଗୋଟେ ବିଷୟ କି ଗୋଟେ ନୂଆ ଚ୍ୟାନେଲରେ ପ୍ରାୟ ଲୋକ ବୋଲେ ସେମାନଙ୍କୁ କମ୍ଫର୍ଟେବୁଲ ନେଇଥାଏ, ହିଚକିଚାସନ୍ କି ଆମେ ଆକ୍ଟ କରମୁ କି ନେଇ କରମୁ ବୋଲିକରି, ତ ସେଟା ବହୁତ ଟ୍ରବଲ୍ ଥିଲା। ବଟ୍ ଏନିୱେ ସକ୍ସେସ କଲି, ମ୍ୟାନେଜର ନେଇ ଥିଲା, ଆପଣ ଜାଣିଛନ୍ତି ଯେ କେତେ ଟ୍ରବଲ୍ସ ହୁଏ ଯେନ୍ ଆସିଷ୍ଟ କରବା ଲାଗି, ଲାଷ୍ଟ ମୋତେ ହିଁ ସବୁ ବିଷୟ ବୁଝିବା ପଡ଼େ, ସବକର ଜର୍ନି ଚାର୍ଜ, ସବକର ସୁଟିଂ, ଯେନ୍ ଲୋକେସନ୍ ଥିବା ଲୋକେସନ୍ର ଚାର୍ଜ, ଲାଇଟ୍ ଥୋଉ, କ୍ୟାମେରା ଥୋଉ, ସେ ଗୀତର ପ୍ରଡକ୍ସନ୍ ହଉ, ଡର ବି ଥିଲା, ବଟ୍ somehow I did it passion lagi। yes
1: bahut sundar katha ti kahili nischit bhabre amar juba pidi eha prati anupranito hebo boli mor aas tebi chakiri chhadi kala ku pesa kariba nispati re apananko parivaranko pratikriya ki pari thila mane apananku tanku bujheiba ki mane sahaj thila na kashta kar thila ebong apana bartaman jeu apananko jibana pathare achanti apananko parivaranko pratikriya ti kemti
0: ସେମାନେ ବଢ଼ିଆ ଦେୟାର କୋପରେ ବୋଲେ ସେମାନେ ବହୁତ କମ୍ପାନୀ ଦେସନ୍, ବହୁତ ବଢ଼ିଆ ସପୋର୍ଟ। ବଟ୍ ଷ୍ଟାର୍ଟିଂରେ ଆପଣ ଜାଣିଛନ୍ ଆମେ ଯେନ୍ ଏରିଆରେ ଗ୍ରୋ କରୁଛୁ, ଆମର ଏରିଆ ଯେନ୍ଟାକି କଳାହାଣ୍ଡି, ଇ ଏରିଆ ମାନକେ ପ୍ରାୟ ପ୍ୟାରେଣ୍ଟସର ଡ୍ରିମ୍ସ ଥିସି ମୋର ପିଢ଼ି କି ମୋର ଛୁଆ ସେ ଫ୍ୟୁଚରରେ ଟିଚର ହେବା, ଲେକ୍ଚର ହେବା, ପ୍ରଫେସର ହେବା, ଆଇଏଏସ୍ ଓଏଏସ୍ ଏକ୍ସେଟ୍ରା, ବହୁତ ବଢ଼ିଆ ବିଷୟ ସେଟା। ବଟ୍ ତାର ସାଙ୍ଗେ ନିଜର ପ୍ୟାସନ୍ ହଉ କି ନିଜର ପ୍ୟାସନ୍ କେ ଫଲୋ କରବାଟା ଆଉ ସେମାନଙ୍କେ ପ୍ରୁଫ୍ କରବାଟା ଏକା ଇମ୍ପୋର୍ଟାଣ୍ଟ। ସେମାନେ ଜବ୍ ତକ୍ ଆମେ ପ୍ରୁଫ୍ ନେଇ କରୁ ତବ୍ ତକ୍ ସେମାନେ ଭରସା କରବାଟା ଟଫ୍ ହେ, ଟିଲ୍ ମୋର ଲାଗି ଟିକେ କଷ୍ଟ ହେସି ସେମାନଙ୍କେ ବୁଝାବାଟା ହେଲା। ବଟ୍ ସମ୍ ହାଓ ମୁଇଁ ଯେତେବେଳେ ମୋର ଲାଇଫ୍ର ଫାର୍ଷ୍ଟ ସୁଟ୍ କରିଥିଲି ସେତିକି ବେଳେ ବି ଟ୍ରବଲ୍ ଥିଲା ବୋଲେ ମୁଇଁ ନେଇ କହିକରି ଯାଇଥିଲି ଆଉ ସୁଟ୍ କରି ରିଲିଜ୍ ହେଲା ପରେ ସମସ୍ତେ ଜାଣିଲେ, ତାପରେ ୱା ୱା କଲେ ଇନ୍ଡାଇରେକ୍ଟଲି ସୋସାଇଟି, ତାପରେ ପ୍ୟାରେଣ୍ଟସ୍ ବି ସେନେ ସପୋର୍ଟ, ବହୁତ ବଢ଼ିଆ ପ୍ୟାରେଣ୍ଟସ୍, ସେମାନେ ବି ଏଜୁକେଟେଡ୍ ହେ ତ ସେମାନେ ବି ଜାଣିଛନ୍ କି କାଣା କରୁଛନ୍ ବୋଲି। ତ ଡେଫିନେଟଲି ସେମାନେ ବହୁତ ସପୋର୍ଟିଭ, ବହୁତ ବଢ଼ିଆ ସପୋର୍ଟ କରୁଛନ୍, ଆଣ୍ଡ ଆଇ ଲଭ୍ ମାଇ ପ୍ୟାରେଣ୍ଟସ୍, ବହୁତ ହେଲ୍ପ ବି କରସନ୍। ରିସେଣ୍ଟଲି ବି ମୋର ସୁଟିଂରେ ଯାହା କିଛି ହଉଛେ, ଜାଣା ବି ଚାଲିଛି ବୋଲେ ସେମାନେ ସପୋର୍ଟ କରବାରେ ଆଗେ ହିଁ ରହିସନ୍।
1: କୁହାଯାଏ ସଙ୍ଗୀତ ଆତ୍ମାକୁ ଶାନ୍ତି ଦିଏ ଏବଂ ନୃତ୍ୟ ଶରୀରକୁ। ଜଣେ ନୃତ୍ୟଶିଳ୍ପୀ ହେଇଥିବାରୁ ଆପଣଙ୍କୁ ଗୀତର କେଉଁ ପ୍ରଭାବ ରହିଛି ଆପଣଙ୍କ ପାଖରେ? କିପରି ଗୋଟିଏ ମୁଡ୍ ହେଲେ ଆପଣ ଗୋଟିଏ ନୃତ୍ୟଶିଳ୍ପୀ ଭାବରେ ଆହୁରି ଉତ୍କୃଷ୍ଟ ନୃତ୍ୟ କରିଥାନ୍ତି?
0: ଜବ୍ ମୁଁ ବହୁତ ଦୁଃଖ ମେ ରହିଥାଉ, ଯେତେବେଳେ ମୁଇଁ ପୁରା ଦୁଃଖରେ ଥିସି ହେତ୍କି ବେଲେ, ବୋଲେ ସବୁ ଲୋକର ସଲ୍ୟୁସନ୍, ମୁଇଁ ମ୍ୟୁଜିକ୍ ନେଇ ବନାଲି ମୋତେ ଟେନସନ୍ ବଢ଼ିଥିବା, ଟେନସନ୍ ବଢ଼ିଛେ ବୋଲେ ମ୍ୟୁଜିକ୍ରେ ବସ୍ ବି କମ୍ପଲସରି, ଆଉ ସେନେ ହିଁ ମୋର ଗାନା ଲେଖବା ଆରମ୍ଭ ହେସି। ଯେତେବେଳେ ସମସ୍ତେ ଡାଉନ୍ଫଲ୍ ନେଇ କହିସନ୍ କେ, ସେ ଡାଉନ୍ଫଲ୍ ହିଁ ମୋତେ ବହୁତ ବୁଷ୍ଟ କରସି, ଯେତେବେଳେ ମୁଇଁ ମ୍ୟୁଜିକ୍ରେ ବସ୍ସି ୟା ଫିର୍ ମୁଇଁ ନିଜେ ମୋର ପର୍ସନାଲ୍ କଥା ପ୍ରାଇଭେଟ୍ କଥା ସେଟା ହଉଛେ, ଯେତେବେଳେ ବେଶୀ ରାଗ ହେସି ନେଇ କେଁ, ଟେନସନ୍ ଥିନି, ମୋର କମରା ରୁମ୍କେ କ୍ଲୋଜ୍ କରବି, ମ୍ୟୁଜିକ୍ ଅନ୍, ୟା ଫିର୍ ଗାନା ଲେଖିବି, ୟା ଫିର୍ ଗାନା ଶୁଣବି, ଆର୍ ନିଜେ ଡ୍ୟାନ୍ସ କରବି।
1: ତେବେ ଆଜିକାଲି ଡିଜିଟାଲ ଯୁଗରେ ଗୋଟିଏ ଭିଡିଓକୁ ଲୋକପ୍ରିୟ କରିବା ପାଇଁ କେଉଁ କେଉଁ ଦିଗ ଉପରେ ଆପଣ ଧ୍ୟାନ ଦେବା ଜରୁରୀ ବୋଲି ଭାବନ୍ତି? ମାନେ ଅନେକ କଳାକାର ଅଛନ୍ତି, ସେମାନେ ଭିଡିଓ ସବୁ କ୍ରିଏଟ୍ କରୁଛନ୍ତି ହେଲେ ଏତେ ମାତ୍ରାରେ ଲୋକପ୍ରିୟ ହୋଇନଥାଏ, ତ ଆପଣ କେଉଁ କେଉଁ ଦିଗ ଉପରେ ଏମିତି ଧ୍ୟାନ ଦେବା କଥା ଯାହା ପାଇଁ ସେଇ ଭିଡିଓଟା ଭଲ ଭାବରେ ଆମ ପ୍ରିୟ ଯୋଉ ଦର୍ଶକ ବନ୍ଧୁ ଅଛନ୍ତି, ଶ୍ରୋତା ଅଛନ୍ତି, ସେମାନେ ଶୁଣିପାରିବେ?

0: ଲୋକପ୍ରିୟ ହେଇପାରିବ।
1: ମୋର ଅବଜରଭେସନରେ ମୁଇଁ ଗୋଟେ ବିଷୟ କହିବି ଯେ ଲୋକମାନଙ୍କେ ଟଚ୍ କରସି ର ବିଷୟ ଯେନ୍ଟା ରିଏଲ୍ ଆଣ୍ଡ ଟ୍ରୁଥ୍ ଥିସି। ଆମେ ଫେକିଂ କର୍ମୁ, ଆମେ ଯଦି ଲାଇଫଷ୍ଟାଇଲ୍ ଗୋଟେ ଅଲଗା ଜିଉଛୁ, ଗୀତ ଲେଖୁଛୁ ଅଲଗା ପ୍ରକାର, ତ ସେଟା ଲୋକର ମାଇଣ୍ଡକେ ଟଚ୍ ନେଇ କରେ। ଏଜ୍ ଆମେ ଷ୍ଟାର୍ଟିଂରେ ବି କଥା ହଉଥିନୁ କି ଆମେ ଆମର ଲାଇଫ୍ରେ ଏମିତି ଅଛୁ ଯେ ଆମେ ଆମକେ ରିଏଲିଟି ପସନ୍ଦ, ଆମକେ ଫେକିଂ ପସନ୍ଦ ନାହିଁ। ତ ଆମେ ରିଏଲିଟି ଥିମୁ ର ଥିମୁ। ମୁଁ ପ୍ରାୟ ଦେଖ୍ସି, ଅବଜର୍ଭ କରସି ୟୁଟ୍ୟୁବ୍ରେ ଆଲଗୋରିଦମ୍ ମାନେ ଯେ ଲୋକମାନେ ସେ ସୁଟ୍କେ ନେଇ ଦେଖନ୍, ବିହାଇଣ୍ଡ ଦ ସିନ୍କେ ବହୁତ ଦେଖ୍ସନ୍, ପସନ୍ଦ କରସନ୍। ସେ ବିହାଇଣ୍ଡ ଦ ସିନ୍ ବୋଲେ କାଣ, ର ମେଟେରିଆଲ। ତ ଲୋକମାନଙ୍କୁ ଆମେ ଯେତିକି ର ଦେମୁନି କେ ରିଏଲିଟି ହିଁ ରହିମୁ, ସେତିକି ଲୋକମାନଙ୍କ ପସନ୍ଦ।
0: ଆଚ୍ଛା, ତେବେ ଯେତେବେଳେ ଆମେ ସଙ୍ଗୀତ କଥା ହେଉଛୁ, ମୁଁ ପଚାରିବି ଯେ ଆପଣଙ୍କୁ କି ପ୍ରକାର ସଙ୍ଗୀତ ସବୁ ଭଲ ଲାଗେ ଏବଂ କାହିଁକି, ଆଉ ପଚାରିବି ଯେ ଆପଣଙ୍କ ଜୀବନରେ ଆପଣଙ୍କ ସବୁଠାରୁ ପସନ୍ଦର ସଙ୍ଗୀତଟି କ'ଣ, ଆଉ ଆପଣଙ୍କର ମାନେ କହନ୍ତି ନା ଫେଭରେଟ୍ ମ୍ୟୁଜିସିଆନ୍ ବା ସିଙ୍ଗର୍ଟି କିଏ।
1: ଜନର ଉପରେ ଡିପେଣ୍ଡ କରସି, ସିଙ୍ଗର୍ସ ମ୍ୟୁଜିସିଆନ୍ସ ତ ଚେଞ୍ଜ ହଉଥିସି। ରିସେଣ୍ଟଲି ବହୁତ ବହୁତ କଳାକାର ଅଛନ୍, ମୁଇଁ ତ ଚେଞ୍ଜ ଇନ୍ ଲାଙ୍ଗୁଏଜ୍ ନେଇ ବୁଝେ, ସେ ଟାଇପ୍ର ସିଙ୍ଗର୍ସ ମାନକେ ବି ବୋଲେ ଫଲୋ କରସି ସେ ଟାଇପ୍ର। ଇଭେନ୍ ମୋର ଲାଗି ବହୁତ ଟଫ୍ ଥିସି, ବଟ୍ ବହୁତ ବିଷୟ ଶିଖିବା ଲାଗି ମିଲ୍ସି। ଗୋଟେ ଭଲ ଆର୍ଟିଷ୍ଟ ରିସେଣ୍ଟଲି ବହୁତ ଅଛନ୍, ବହୁତ ଏମିତି ଗୋଟେ ନେଇ, ତ ମୋର ଫେଭରେଟ୍ ହଉଛନ୍ ଅରିଜିତ ସିଂ ରିସେଣ୍ଟଲି। ସେ ଲାଇକ୍ ଆଇ ଲଭ୍ ହିମ୍, ଆଇ ଜଷ୍ଟ ଆଇ ଡୋଣ୍ଟ ନୋ କେମିତି ଏକ୍ସପ୍ରେସ୍ କରିବି, ଆଇ ଜଷ୍ଟ ଲଭ୍ ଅରିଜିତ।
0: ଆଚ୍ଛା, ତେବେ ଆପଣଙ୍କୁ ଯେଉଁ ପ୍ରକାର ସଙ୍ଗୀତ ପସନ୍ଦ, କ'ଣ ଆମେ ଆପଣଙ୍କ ପାଖରୁ ସେଇ ପ୍ରକାର ଗୀତଟି ଶୁଣିପାରିବା?
1: ଡେଫିନେଟଲି, ଓକେ ଷ୍ଟାର୍ଟ। ଓକେ, ଦେଖୁଥିସି ତତେ ମୁଇଁ, ତୋର ଇଶାରା କେ ତୋର ପଛେ ହିଁ ପଡ଼ିଥିସି ମୁଇଁ, ଦେଖୁଥିସି ତତେ ମୁଇଁ।

0: ଛାଡିକି ବି ହଉ କି ଶିକ୍ଷା କ୍ଷେତ୍ରରେ ବି ହଉ କି ସେ ଯାହା ବି ହଉ, ଆପଣ ଜୀବନରେ କଣ ମାନେ ଆଗକୁ ବନିବା ପାଇଁ ଚାହୁଁଛନ୍ତି, ଆପଣଙ୍କ ଜୀବନର ଲକ୍ଷ୍ୟଟି କଣ?
1: ମୋର ଏଜୁକେସନ ଲାଇନ ଚାଲିଛି ବୋଲେ ଏକ୍ଜାକ୍ଟଲି ପ୍ରଫେସର ନେଇ ତ ଲେକ୍ଚର ସେଟା ସେ ବିଷୟ ଗୋଟେ ରହିଛି, ଆଉ ବାକି ରହିଲା ତ ସ୍କିଲ୍ସ ତ ସବୁ ୟୁଜ୍ କରୁଛେ, ତ ୟେସ୍ ଡେଫିନେଟଲି ଏଜ୍ ଏ ମ୍ୟୁଜିକ୍ ପ୍ରଡ୍ୟୁସର ବି ଥିମି, ଏଜ୍ ଏ ଯଦି ଗଭର୍ଣ୍ଣମେଣ୍ଟ ଜବ୍ ଅଲସୋ ତାର ବି ପ୍ରିପାରେସନ ଚାଲିଛି, ତ ଡେଫିନେଟଲି ସେଟା ବି କ୍ରେକ୍ କରମି, ଏଟା ବି କ୍ରେକ୍ କରମି। ୟେସ୍
0: ଜଣେ ଏତେ ପ୍ରତିଭାବାନ ଯୁବ ପ୍ରତିଭା ଆପଣ, ଆମେ ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ପ୍ରାର୍ଥନା କରିବୁ ଯେ ଆପଣ ଦୁଇଟି କ୍ଷେତ୍ରରେ ହିଁ ସଫଳତା ହାସଲ କରନ୍ତୁ।
1: ଥ୍ୟାଙ୍କ ୟୁ।
0: ଯେତେବେଳେ କାର୍ଯ୍ୟକ୍ରମଟି ଶେଷ ପର୍ଯ୍ୟାୟରେ ଅଛୁ ଆମେ, ମୁଁ ଆପଣଙ୍କୁ କହିବି ଯେ ଆମ ଯୋଉ ଶୁଣୁଛନ୍ତି ଆମ ପ୍ରିୟ ଶ୍ରୋତା ବନ୍ଧୁମାନେ, ତାଙ୍କ ପାଇଁ ଆପଣ କଣ ସନ୍ଦେଶ ଦେବେ?
1: ମୁଁ ସମସ୍ତଙ୍କୁ କହିବି କି ୟେସ୍ ଇଟ୍ ଇଜ୍ ଲାଇଫ୍, ଆମର ଜିନ୍ଦଗି ଦୁଇ ଦିନ ରହେ, ଏମିତି କାମ କର ଯେନ୍ ବିଷୟ ତମକେ ସୁକୁନ ମିଲ୍ସି। ଲୋକମାନେ 9-to-5 ଡ୍ୟୁଟି କରୁଛନ୍, ସେମାନଙ୍କେ ସୁକୁନ ତ ନେଇଥାଏ। ମୁଁ ଦେଖସି ପ୍ରାୟ ଲୋକ ସେମାନେ ତାଙ୍କର ଲାଇଫରେ ଖୁସି ନେଇଥାନ୍, ତ ଯେନ୍ ବିଷୟ ତମକେ ଖୁସି ଲାଗ୍ସି ଆଣ୍ଡ ହେଲ୍ପଫୁଲ ବି ହଉଛି, ତ ଇଭେନ୍ ପର୍ସନାଲ ଲାଇଫ ବି ଦେଖ, ଫ୍ୟାମିଲିକୁ ବି ଦେଖ, ପ୍ଲସ ଯୋଉ ପେସନ ଅଛି ସେ ବିଷୟକେ ନେଇ ଛାଡ, କାହିଁ କି ସେଟା ହିଁ ଆମକୁ ସୁକୁନ ଦେସି। ତ ୟେସ୍ ଲାଇଫରେ ସୁକୁନ ବି ବହୁତ ଇମ୍ପୋର୍ଟାଣ୍ଟ, ଆମେ ଯେନ୍ ବିଷୟ କରୁଛୁ ଖୁସିରେ କରୁ, ଆନନ୍ଦରେ କରୁ, ସକାଳୁ 9-to-5 ବି ହଉ କି ପର୍ସନାଲ ଯାହା ବି ଲାଇଫ ଥାଉ, ଖୁସିରେ କର, ଷ୍ଟେ ହ୍ୟାପି।
0: ବହୁତ ସୁନ୍ଦର ବାର୍ତ୍ତାଟି ଦେଲେ। ତେବେ କାର୍ଯ୍ୟକ୍ରମର ଏହି ଶେଷ ପର୍ଯ୍ୟାୟରେ କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ମୁଁ ଚାହିଁବି ଯେ ଆପଣ ଯଦି ଆମ ପ୍ରିୟ ଶ୍ରୋତା ମାନଙ୍କ ପାଇଁ ଦୁଇ ପଦ କିଛି ଗୁଣଗୁଣେଇ ଦେଲେ ବହୁତ ଭଲ ହୁଅନ୍ତା।
1: ଆଜ୍ଞା। आपके प्यार में हम सबरने लगे, टूट के बाजू।

କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନ ଦିନ 12 ଓ ଦିନ 2:45। ଦିନ 12:30 ସୁଗମ ସଙ୍ଗୀତ ଚାଷର କଥା ପ୍ରଚାର କରିବୁ ଦିନ 1:10। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଆସନ୍ତାକାଲି ଆମର ତୃତୀୟ ଅଧିବେଶନ ଅପରାହ୍ନ 5 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀ କ୍ରମରେ ସାହିତ୍ୟାୟନ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ୟୁବା ଶକ୍ତି ଓ ରାତି 7:25 ସୁବର୍ଣ୍ଣପୁର ଜିଲ୍ଲାର ହାଲଚାଲ ଏହି କାର୍ଯ୍ୟକ୍ରମ ଦ୍ୱାରା ଲେଖି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ରାତି 8 ଶୁଣିବେ ଗୀତ ଗଜଲର କାର୍ଯ୍ୟକ୍ରମ। ସମ୍ବଲପୁରୀ ଗୀତ ପ୍ରଚାର କରିବୁ ରାତି 8:15। ରାତି 8:30 ସ୍ପୋର୍ଟସ୍ କ୍ୟାନ୍ ସ୍ପଟଲାଇଟ୍ ରାତି 9:15 ଓ ରାତି 9:30 ପବ୍ଲିକ୍ ସ୍ପିକ୍।

ଏହା ହେଉଛି ତୃତୀୟ ପର୍ଯ୍ୟାୟ। ସେଠାରେ ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ନିରନ୍ତର ଯୋଗାଣ ଶୃଙ୍ଖଳ, ମହାକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ। ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ଙ୍କ ସହିତ ୟୁରୋପୀୟ ଶିଳ୍ପ ଗୋଲ୍ଟେବୁଲ୍ ବୈଠକକୁ ଉଭୟ ନେତା ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଗୋଥେନବର୍ଗ ଯିବା ପୂର୍ବରୁ ଶ୍ରୀ ମୋଦି ନେଦରଲାଣ୍ଡସ୍କୁ ଦୁଇଦିନିଆ ଗସ୍ତ ଶେଷ କରିଥିଲେ। ଆମଷ୍ଟରଡାମ୍ ବିମାନ ବନ୍ଦରଠାରେ ଡଚ୍ କର୍ତ୍ତୃପକ୍ଷ ରବ୍ ଜେଟେନ୍ ବ୍ୟକ୍ତିଗତ ଭାବେ ଶ୍ରୀ ମୋଦିଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ନେଦରଲାଣ୍ଡସ୍କୁ ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ଡଚ୍ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ 17 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ନେଦରଲାଣ୍ଡସ୍ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିଛି। ଉଭୟ ଦେଶ ରଣନୈତିକ ସହଭାଗିତାକୁ ଉନ୍ନତ କରିବା ଏବଂ ଜଳସମ୍ପଦ, ନବସୃଜନ, ପ୍ରତିରକ୍ଷା, ସେମିକଣ୍ଡକ୍ଟର ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଭବିଷ୍ୟତର ରୂପରେଖ ପ୍ରସ୍ତୁତି ଉପରେ ମତ ବିନିମୟ ହୋଇଛି। ଆଗାମୀ ଦିନରେ ଦ୍ୱିପାକ୍ଷିକ ବନ୍ଧୁତ୍ୱ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଭାରତର ସାମୁଦ୍ରିକ ଭିତ୍ତିଭୂମି, ନବୀକରଣୀୟ ଶକ୍ତି, ଡିଜିଟାଲ କ୍ଷେତ୍ର, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗ କରିବାକୁ ଡଚ୍ କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଆସନ୍ତା 25 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଗରିକ ଅଳଙ୍କରଣ ସମାରୋହରେ ରାଷ୍ଟ୍ରପତି ମନୋନୀତ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ଜଣ ବିଶିଷ୍ଟ ବ୍ୟକ୍ତି ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 5 ପଦ୍ମ ବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ପାଇବେ। ମନୋନୀତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ 19 ମହିଳା ଥିବାବେଳେ ମରଣୋତ୍ତର ଭାବେ 16 ରହିଛନ୍ତି। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାବେ ପଦ୍ମ ପୁରସ୍କାର 1954 ମସିହାରେ ପ୍ରତିଷ୍ଠା କରାଯାଇଥିଲା। କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ନେତା ଭିଡି ସତୀଶନ୍ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତିରୁବନନ୍ତପୁରମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ସତୀଶନ୍ଙ୍କୁ ପଦ ଓ ଗୋପନୀୟତାରେ ଶପଥ ପାଠ କରାଇବେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ 20 ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ କେରଳମ୍ ବିଧାନସଭା ନିର୍ବାଚନରେ 2/3 ଅଧିକ ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଛି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ 2026 ବଳରେ ସର୍ବୋଚ୍ଚ ଅଦାଲତରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପ୍ରଧାନ ବିଚାରପତିଙ୍କୁ ଛାଡ଼ି ବିଚାରପତିଙ୍କ ସଂଖ୍ୟା 33-37 ବୃଦ୍ଧି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧ୍ୟାଦେଶ ଦ୍ୱାରା ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ 1956 ସଂଶୋଧନ କରାଯାଇଛି। ଏହାଫଳରେ ସର୍ବୋଚ୍ଚ ଅଦାଲତର ବିଚାରପତିଙ୍କ ସଂଖ୍ୟା 38 ପହଞ୍ଚିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଏଣିକି ଆଉ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଇରାନ୍ ଘୋଷଣା କରିଛି। ଦେଶର ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ରେଜା ଆରେଫ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପୂର୍ବରୁ ଏହି ଜଳପଥ ଉପରେ ତେହେରାନ ନିଜର ପୂର୍ଣ୍ଣ ସାର୍ବଭୌମତ୍ୱ ପ୍ରୟୋଗ କରିବାରୁ ନିବୃତ୍ତ ରହିଥିଲା। ଏବେ ଏହି ନୀତିରେ ପରିବର୍ତ୍ତନ କରାଯିବ। ଇରାନ୍ ସଂସଦର ଜାତୀୟ ସୁରକ୍ଷା କମିଟିର ମୁଖ୍ୟ ଇବ୍ରାହିମ୍ ଅଜିଜି କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ଏକ ନିର୍ଦ୍ଦିଷ୍ଟ ମାର୍ଗ ଦେଇ ସାମୁଦ୍ରିକ ଯାତାୟାତକୁ ନିୟନ୍ତ୍ରଣ କରିବା ପାଇଁ ଇରାନ୍ ଏକ ବୃତ୍ତିଗତ ବ୍ୟବସ୍ଥା ବିକଶିତ କରିଛି। ବାଣିଜ୍ୟିକ ଜାହାଜ ଏବଂ ଇରାନ୍କୁ ସହଯୋଗ ପ୍ରଦାନ କରୁଥିବା ଦେଶଗୁଡ଼ିକର ଗମନାଗମନକୁ ଏଣିକି ଅନୁମତି ପ୍ରଦାନ କରାଯିବ ନାହିଁ। ଆମେରିକାର ତଥାକଥିତ ସ୍ୱାଧୀନତା ପ୍ରକଳ୍ପ ସହିତ ଜଡ଼ିତ ଅଂଶୀଦାରଙ୍କୁ ପ୍ରସ୍ତାବିତ ମାର୍ଗରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀ ଅଜିଜି ସ୍ପଷ୍ଟ କରିଛନ୍ତି। ରୁଷ୍ର ମସ୍କୋ ଉପରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ ଫଳରେ 4 ପ୍ରାଣହାନି ଘଟିଛି। ମସ୍କୋ ନିକଟବର୍ତ୍ତୀ ପୋଗରେଲ୍କି ଗ୍ରାମରେ ଏକ ଘରେ ଡ୍ରୋନ୍ ଆକ୍ରମଣ ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ଘରର ଭଙ୍ଗାରୁଜା ଅଂଶରେ ପୋତି ହୋଇ 2 ମୃତ୍ୟୁ ହୋଇଛି। ଡ୍ରୋନ୍ ଆକ୍ରମଣ ଫଳରେ ଅଧିକାଂଶ କୋଠା ଏବଂ ଭିତ୍ତିଭୂମି ନଷ୍ଟ ହୋଇଛି। ମସ୍କୋ ମେୟର ସର୍ଗେଇ ସୋବ୍ୟନିନ୍ କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ଏକ ତୈଳ ବିଶୋଧନାଗାର ନିକଟରେ ଆକ୍ରମଣ ଫଳରେ 12 ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ରୁଷର ପଦାଧିକାରୀମାନେ କହିଛନ୍ତି, ମସ୍କୋ ଅଭିମୁଖେ ଆସିଥିବା 81

0: ସ୍ଥାପନକୁ ପ୍ରତିହତ କରାଯାଇଛି। ରୁଷର କିଭ୍ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣର ଦିନକ ପରେ ୟୁକ୍ରେନ୍ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ରୁଷର ଆକ୍ରମଣ ଫଳରେ ୟୁକ୍ରେନ୍ରେ 24 ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଥିଲା। କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ରେଳ ସଂଯୋଗର ଉନ୍ନତି କରିବା ଲକ୍ଷ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବେଙ୍ଗାଲୁରୁ ମୁମ୍ବାଇ ମଧ୍ୟରେ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ସେବାର ଶୁଭାରମ୍ଭ କରିଛନ୍ତି। ଆୟୋଜିତ ସମାରୋହରେ ଶ୍ରୀ ବୈଷ୍ଣବ କହିଛନ୍ତି, ଦକ୍ଷିଣ ଏବଂ ଉତ୍ତର କର୍ଣ୍ଣାଟକରେ ବହୁଦିନ ଧରି ରହିଥିବା ଦାବି ପୂରଣ ହୋଇଛି। ମନ୍ତ୍ରୀ ଆହୁରି କହିଛନ୍ତି, ବେଙ୍ଗାଲୁରୁ ଓ ମୁମ୍ବାଇ ମଧ୍ୟରେ ଖୁବ୍ ଶୀଘ୍ର ବନ୍ଦେ ଭାରତ ସ୍ଲିପର୍ ରେଳ ସେବା ଆରମ୍ଭ କରାଯିବ। ରେଳ ଭିତ୍ତିଭୂମିର ପ୍ରସାର ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି, କର୍ଣ୍ଣାଟକରେ ବର୍ତ୍ତମାନ 12 ବନ୍ଦେ ଭାରତ ଟ୍ରେନ୍ ସେବା ଜାରି ରହିଛି। ବେଙ୍ଗାଲୁରୁ ହାଇଦ୍ରାବାଦ ଚେନ୍ନାଇ ମଧ୍ୟରେ ବୁଲେଟ୍ ଟ୍ରେନ୍ କରିଡର ସଂଯୋଗୀକରଣକୁ ମଧ୍ୟ ଅନୁମୋଦନ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଖୁବ୍ ଶୀଘ୍ର ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ପ୍ରମୁଖ ସହରକୁ 7,000 ବ୍ୟାପୀ ରେଳପଥ ପ୍ରଶସ୍ତିକରଣ କରାଯିବାର ଯୋଜନା ରହିଛି। ବେଙ୍ଗାଲୁରୁ ସବ୍ ଅର୍ବାନ୍ ରେଲୱେ ପ୍ରକଳ୍ପ ମାଧ୍ୟମରେ 4 କରିଡରକୁ ସଂଯୋଗୀକରଣ କରିବା ପାଇଁ କାର୍ଯ୍ୟ ଜାରି ରହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ମୂଲ୍ୟାଙ୍କନ ପ୍ରକ୍ରିୟା ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ବୃଦ୍ଧି କରିଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ଉପରେ ମତ ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍ତି, ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। କୌଣସି ପରୀକ୍ଷାର୍ଥୀ ଯୋଗ୍ୟତାଠାରୁ କମ୍ ମାର୍କ ପାଇଥିବା ଅନୁଭବ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଚଳିତଥର ମୂଲ୍ୟାଙ୍କନ ଏବଂ ପାସ୍ହାର ନେଇ ଛାତ୍ରଛାତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀ କୁମାର କହିଛନ୍ତି, ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଚଳିତ ବର୍ଷ ସିବିଏସ୍ଇ ଦ୍ୱାରା ପ୍ରଚଳନ କରାଯାଇଛି। 2014 ମସିହାରୁ ବହୁ ବିଶ୍ୱବିଦ୍ୟାଳୟ ଏବଂ ଅନ୍ତର୍ଜାତୀୟ ବୋର୍ଡ ଏହି ବ୍ୟବସ୍ଥାକୁ ବହୁଳ ଭାବରେ ବ୍ୟବହାର କରିଆସୁଛନ୍ତି। ପ୍ରାୟ 98 ଉତ୍ତର ଖାତା ବିଭିନ୍ନ ସ୍ତର ସୁରକ୍ଷା ଏବଂ ଗୁଣବତ୍ତା ଯାଞ୍ଚ ପରେ ଡିଜିଟାଲ ଭାବରେ ସ୍କ୍ରିନିଂ କରାଯାଇ ମୂଲ୍ୟାଙ୍କନ କରାଯାଇଥିଲା। ସେ କହିଛନ୍ତି, ଏହାଦ୍ୱାରା ତ୍ରୁଟି ହ୍ରାସ ପାଇବା ସହ ସଠିକ୍ ମୂଲ୍ୟାଙ୍କନ ସୁନିଶ୍ଚିତ ହୋଇଛି। ଏପରିକି ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀଙ୍କୁ ଉତ୍ତର ଖାତା ପ୍ରଦାନ କରିବା ସହଜ ଏବଂ ସରଳ ହୋଇଛି। ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳ ଆରମ୍ଭ ହେବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଆଜି ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ପରାସ୍ତ ହୋଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସକୁ 23 ପରାସ୍ତ କରିଛି। ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ 20 ଓଭରରେ 4 ବିନିମୟରେ 212 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ କିଙ୍ଗ୍ସ 20 ଓଭରରେ 8 ବିନିମୟରେ 199 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଚୀନ୍ରେ ଅନୁଷ୍ଠିତ ବାଓଜି ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ଭାରତର ଶ୍ରେୟାଂଶୀ ଭାଲିସେଟ୍ଟି ରୌପ୍ୟ ପଦକ ହାସଲ କରିଛନ୍ତି। ସେ ତାଙ୍କର ପ୍ରତିପକ୍ଷ ଆନ୍ କି ୱାନ୍ଙ୍କଠାରୁ ସିଧାସଳଖ 14-21 ଓ 6-21 ସେଟ୍ରେ ପରାସ୍ତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଆସନ୍ତା 25 ରାଷ୍ଟ୍ରପତି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଚଳିତ ବର୍ଷ ପାଇଁ ପୁରସ୍କାର ପାଇବେ 131 ଜଣ। କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ୍। ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଅନୁମତି ପ୍ରଦାନ କରାଯିବ ନାହିଁ, ଇରାନ୍ର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକସ୍ଥିତ ମିନି ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 193 ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭୀମମଣ୍ଡଳୀୟ ପୁନରୁଦ୍ଧାର ଓ ପର୍ଯ୍ୟଟନ ବିକାଶ ପାଇଁ 8,50,00,000 ଟଙ୍କାର ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ 18 ଓ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ 20 ଟଙ୍କାର ନୂତନ ମିନି ଷ୍ଟାଡିୟମ୍

0: କରାଯାଉଛି। କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ,
1: ଆଜି ମଧ୍ୟ ସୌଭାଗ୍ୟ ମିଳିଲା ନାକ୍ତି ଦେଉଳର ସିଏସ୍ସିକୁ ଏଇଠି ଶିଳାନ୍ୟାସ କରିବା ପାଇଁ। ତା ଅନ୍ତର୍ଗତ 40 ପିଏସ୍ସି 40 ଉର୍ଦ୍ଧ୍ୱ ସବ୍ ସେଣ୍ଟର, ଏହାର ଉଦ୍ଦେଶ୍ୟ ନାକ୍ତି ଦେଉଳର 15,000 ପରିବାରକୁ, ପାଖାପାଖି 65-70,000 ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରିବାର ଦାୟିତ୍ୱ ଆଜି ଆମେ ନେବା ପାଇଁ ପ୍ରସ୍ତୁତ ଅଛୁ। ଆଜି ଅନେକ ପ୍ରକଳ୍ପ ଭିତରେ ଆମେ ଯେଉଁ ଜାଗାରେ ଉପସ୍ଥିତ ଅଛନ୍ତି, ଗୋଟିଏ ଖେଳୁଆଡ଼ମାନଙ୍କର ଅଞ୍ଚଳ, ଏଇଠି ଗୋଟିଏ ନୂଆ ମିନି ଷ୍ଟାଡିୟମ ଆଜିର ଆମର ସରକାର ନିଷ୍ପତ୍ତି ନେଇଛନ୍ତି। ସମାଜରେ ସ୍ୱଚ୍ଛତା ସୁସ୍ଥତା ବଢ଼ାଇବା ପାଇଁ ନାକ୍ତି ଦେଉଳରେ ବି ପାଖାପାଖି 20 କୋଟି ଟଙ୍କା ବ୍ୟୟରେ ଗୋଟିଏ ଷ୍ଟାଡିୟମରେ ଏଇଠି ଆମେ ଶିଳାନ୍ୟାସ କଲେ, ଆଗାମୀ ଦିନରେ ଆମେ ଷ୍ଟାଡିୟମକୁ ଉପଯୋଗ କରିବା। ପନିପରିବାର ଅଞ୍ଚଳ, ଆମ୍ବର ଅଞ୍ଚଳ, ଚାଷର ଅଞ୍ଚଳ, ଏ ଅଞ୍ଚଳ ଜୀବିକାକୁ ବଢ଼ାଇବା ପାଇଁ, ଚାଷକୁ ବଢ଼ାଇବା ପାଇଁ ପଡ଼ିବ, ତା ପାଇଁ ପାଣି ଦରକାର। ନାକ୍ତି ଦେଉଳ ବ୍ଲକରେ, ରେଡ଼ାକୁଲରେ, ଜୁଜୁମରାରେ ପାଣିର ଅଭାବ ନାହିଁ, କିନ୍ତୁ ପାଣିକୁ ବାନ୍ଧି ରଖିବାର ସମସ୍ୟା ଅଛି। ବନ୍ଧ, କଟା, ନାଳ, ଛୋଟ ଛୋଟ ଜଳସେଚନ ପ୍ରକଳ୍ପ ମୁଁ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଛି। ରେଡ଼ାକୁଲ ସବ୍ ଡିଭିଜନର ଜଳସେଚନ ସ୍ତରକୁ ବଢ଼ାଇବା ପାଇଁ ଆମକୁ ବିଶେଷ ଯୋଜନା କରିବା ପାଇଁ ପଡ଼ିବ।
0: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କ ଠାରୁ।
2: ସମ୍ବଲପୁର ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ନୂତନ ସମ୍ବଲପୁର ଗଠନ ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ସହରର ଭବିଷ୍ୟତ ଅଭିବୃଦ୍ଧି ଏବଂ ସ୍ଥାୟୀ ନଗର ଉନ୍ନୟନକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ନୂତନ ସମ୍ବଲପୁର ସମ୍ପର୍କିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ବୈଠକ ସମୃଦ୍ଧ ସହର ଯୋଜନା ଏବଂ ଟାଉନ୍ ପ୍ଲାନିଂ ସ୍କିମ୍ର କାର୍ଯ୍ୟକାରିତା, ଜମି ପୁନର୍ଗଠନ ଏବଂ ବ୍ଲକ ବିଭାଜନ, ସହରସ୍ତରୀୟ ଭିତ୍ତିଭୂମି, ଜନସାଧାରଣଙ୍କର ସମ୍ପତ୍ତିର ବିକାଶ ଏବଂ ଡ୍ରେନେଜ୍ ବ୍ୟବସ୍ଥା, ସୁଦୃଢ଼ ରୋଡ୍ ନେଟୱାର୍କ ଏବଂ ୟୁଟିଲିଟି ପ୍ଲାନିଂ ପ୍ରମୁଖ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିଥିଲା। ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ 10ମ ଜିଲ୍ଲା ପରିଷଦ ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଉପସ୍ଥିତ ଥିଲେ। ବୈଠକରେ କୃଷି ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ଆଦି ଉପରେ ଆଲୋଚନା ହୋଇଥିଲା। ଓଡ଼ିଶା ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ବଲପୁର ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସହାୟତା ବଣ୍ଟନ କରିଛନ୍ତି। ବୈଠକରେ ସମ୍ବଲପୁର ମହାନଗର ନିଗମ ଏବଂ ଅନ୍ୟ ପୌରାଞ୍ଚଳର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରାଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ ବିଶ୍ୱପ୍ରସିଦ୍ଧ ବକ୍ରମନ୍ଦିର ହୁମା ବିମଳେଶ୍ୱର ପୀଠଠାରେ ସୋମନାଥ ସହିମାନ ପର୍ବ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଗୁଜରାଟର ସୋମନାଥ ମନ୍ଦିରରୁ ସିଧା ପ୍ରସାରଣ ମାଧ୍ୟମରେ ଭବ୍ୟ ଉତ୍ସବ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ ଏହାର ଦିବ୍ୟ ଦର୍ଶନ କରିଛନ୍ତି। ସମ୍ବଲପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ପ୍ରଜ୍ଞା ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ବିକଳ୍ପ ସମାଧାନ କେନ୍ଦ୍ର ସମ୍ବଲପୁର ସିଭିଲ କୋର୍ଟଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଶିଶିର ରଥ ଅଧ୍ୟକ୍ଷତା କରି ଜନସାଧାରଣଙ୍କର ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରିଥିଲେ।
0: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ।

0: ବାଇଗନ୍ ହେଲା, କୁମ୍ଭଡ଼ା ହେଲା, ଟମାଟର ହେଲା,
1: ଆଜ୍ଞା
0: ସେ ଚାଷ ନୁ ଭେଣ୍ଡି ଥି ଏନ୍ତା କାଣା ଗୁଣ ଅଛେ? ସେ ଚାଷ ଯଦି କରବେ ବୋଲେ ଆମକେ ଟିକେ ମନେ ହେବା, ଯେନ୍ ମନେ ସେ ଭେଣ୍ଡିକେ ବ୍ୟବହାର କରବେ ଖାଇବାର ଥି ସେମାନଙ୍କେ ଫୁଣି ଲାଭ ହେବା।
1: ଦେଖନ୍ତୁ, ଭେଣ୍ଡିରେ ସାଧାରଣତଃ ଭିଟାମିନ, କ୍ୟାଲସିୟମ, ପଟାସିୟମ, ମିନେରାଲ୍ସ ଥାଏ। ତା ବ୍ୟତୀତ ଭେଣ୍ଡିରେ ଆଉ ଗୋଟେ ଜିନିଷ ଯେଉଁଟା ଥାଏ ସେଟା ହେଲା ଆୟୋଡ଼ିନ। ଆ ଛଡ଼ା ଭେଣ୍ଡିରେ ଆଉ ଗୋଟେ ଜିନିଷ ଥାଏ, ତନ୍ତୁ ବୋଲି ଜିନିଷ ଥାଏ। ତନ୍ତୁ ଦୁଇ ପ୍ରକାର ତନ୍ତୁ ଥାଏ, ପ୍ରଥମଟି ହେଉଛି ଦ୍ରବୀଭୂତ ହେଉଥିବା ତନ୍ତୁ, ଆଉ ଦ୍ୱିତୀୟଟି ହେଉଛି ଦ୍ରବୀଭୂତ ହେଉନଥିବା ତନ୍ତୁ। ତେବେ ଦ୍ରବୀଭୂତ ହେଉଥିବା ତନ୍ତୁ କ'ଣ କରେ ନା ଆମ ଶରୀରରେ କୋଲେଷ୍ଟ୍ରଲ ମାତ୍ରା କମ୍ କରିଦେଇ ଆମକୁ ହୃଦରୋଗ ବା ଯେଉଁଟା ହାର୍ଟ ଆଟାକ୍ ବୋଲି ଜିନିଷଟା ଆମେ କହୁଛେ ସେଇଥିରୁ ଆମକୁ ରକ୍ଷା କରେ। ଆଉ ଯେଉଁଟା ଦ୍ରବୀଭୂତ ହେଉନଥିବା ତନ୍ତୁ ସିଏ କ'ଣ କରିଥାଏ ନା ସିଏ ଆପଣଙ୍କୁ ଶରୀରରେ ଯେଉଁ ଅନ୍ତଃନାଡ଼ି ଜନିତ କର୍କଟ ବା ଇଣ୍ଟେଷ୍ଟାଇନ୍ ନାଲ କ୍ୟାନ୍ସର ଯେଉଁଟା ଆମେ କହୁଛେ ସେଇଟାରେ ତାକୁ ଉପଶମ କରିବାରେ, ତାକୁ ନିରାକରଣ କରିବାରେ ବିଶେଷ ମାତ୍ରାରେ ସାହାଯ୍ୟ କରିଥାଏ।
0: ତ ଆଜ୍ଞା, ଯେନ୍ ଚାଷବାସ କଲେ ବି ତ ଆଜ୍ଞା ଆମକେ ସେ ହିସାବରେ ଜଳବାୟୁ ଦରକାର ହେସି, ତାର ମାଟ ବି ହେନ୍ତା କିସମର ହେବା ଦରକାର। ତ ଭେଣ୍ଡି ଚାଷନେ ଆଜ୍ଞା ଆମର ଚାଷୀ ଦାଦା ମା ଭଉଣୀ ମାନେ ଜାଣିବାକେ ଚାହିଁବେ କେନ୍ତା ରକମର ଜଳବାୟୁ ଆରୁ ତାର ସଙ୍ଗେ କେନ୍ତା କିସମର ମାଟ ଦରକାର ହେ, ସେ ବିଷୟଟି ଦୁଇପଦ କହିଦିଅନ୍ତୁ।
1: ଦେଖନ୍ତୁ, ବଢ଼ିଆ ପ୍ରଶ୍ନରେ ଆପଣ ପଚାରିଲେ। ଭେଣ୍ଡି ଚାଷ ସାଧାରଣତଃ ଆମର ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁ ବା ଉପକ୍ରାନ୍ତୀୟ ଜଳବାୟୁରେ ସାଧାରଣତଃ କରାଯାଇଥାଏ। ଭେଣ୍ଡି ଚାଷରେ ଯେଉଁ ମଞ୍ଜି ଗଜା ହେବା ପାଇଁ ଆମକୁ ସାଧାରଣତଃ 25-35 ଡିଗ୍ରୀ ତାପମାତ୍ରା ଦରକାର ହୋଇଥାଏ। ତେଣୁ ଏଇଭଳି ତାପମାତ୍ରା ଯେଉଁ ଜାଗାରେ ଉପଲବ୍ଧ ଅଛି ସେଇଟା ଭେଣ୍ଡି ଚାଷ ପାଇଁ ଏକଯୁକ୍ତ ମାନେ ଉପଯୁକ୍ତି ଜାଗା ବୋଲି ଆମେ ଜାଣିବା।
0: ଆଚ୍ଛା,
1: ଆଉ ଗୋଟେ ଜିନିଷ ହେଲା, ଯଦି ଭେଣ୍ଡି ଚାଷରେ ଆମର ଯଦି 17 ଡିଗ୍ରୀରୁ କମ୍ ତାପମାତ୍ରା ହେଲା ସେଠି ଭେଣ୍ଡି ମଞ୍ଜି ଗଜା ହୋଇନଥାଏ, କିନ୍ତୁ 42 ଡିଗ୍ରୀ ସେଣ୍ଟିଗ୍ରେଡ଼ରୁ ଯଦି ଅଧିକ ହୋଇଗଲା ସେଠି ଭେଣ୍ଡିର ଫୁଲ ମଧ୍ୟ ଝଡ଼ିଯିବାର ସମ୍ଭାବନା ଥାଏ, ଆଉ ଫୁଲ ଝଡ଼ିଗଲେ ଫଳ କମ୍ ହୋଇଯିବାର ମଧ୍ୟ ସମ୍ଭାବନା ଥାଏ। ତେଣୁ ଉପଯୁକ୍ତ ମାତ୍ରାର ସୂର୍ଯ୍ୟାଲୋକ ଆଉ ଉପଯୁକ୍ତ ମାତ୍ରାର ଆର୍ଦ୍ରତା, ଯେଉଁଟା ଆମେ ହ୍ୟୁମିଡ଼ିଟି କହୁଛେ ଆମର ଜଳବାୟୁରେ ଯେଉଁଟା ରହୁଛି, ସେ ଜିନିଷଟା ଏଇ ଭେଣ୍ଡି ଚାଷ ପାଇଁ ମୁଖ୍ୟ କାରକ ଯେଉଁଟା ମାନେ ଭେଣ୍ଡି ଚାଷରେ ବିଶେଷ ମାତ୍ରାରେ ସହାୟକ ହୋଇଥାଏ।
0: ଆମେ ଯଦି ଦେଖମା ଆମର କଳାହାଣ୍ଡି ଜିଲ୍ଲା ନୂଆପଡ଼ା ଜିଲ୍ଲା ନେ, ଆପଣ କହିବାର ହିସାବରେ ସେ ପ୍ରକାର ଜଳବାୟୁ ଅଛି କି ନାହିଁ? ଆଜ୍ଞା,
1: ଆମର କଳାହାଣ୍ଡି ଜିଲ୍ଲା ଏକଦମ ମାନେ ଏଇ ଭେଣ୍ଡି ଚାଷ ପାଇଁ ଏକଦମ ଉପଯୁକ୍ତ।
0: ଆଜ୍ଞା,
1: ଇଏ ତ ଗଲା ଜଳବାୟୁ କଥା। ଯଦି ଆମେ ଜମି କିପରି ହେବା ଦରକାର, ଆମର ମାଟି କିପରି ହେବା ଦରକାର, ତାହେଲେ ଭେଣ୍ଡି ସାଧାରଣତଃ ସବୁ ପ୍ରକାରର ମାଟିରେ ଚାଷ କରାଯାଇଥାଏ, କିନ୍ତୁ ଖତସାର ଯୁକ୍ତ ବାଲିଆ ଚିକିଟା ମାଟି ଯେଉଁଥିରେ ଆମର ଜୀବାଶ୍ମ ବା ଜୈବିକ ପଦାର୍ଥ ଯେଉଁ ଜିନିଷଟା ଆମେ କହୁଛେ ସେଟା ମାତ୍ରାଧିକ ପରିମାଣରେ ଥିବ, ଆଉ ସେଠି ଜଳ ନିଷ୍କାସନର ସୁବନ୍ଦୋବସ୍ତ ଥିବ। ସବୁଠୁ ମୁଖ୍ୟ ଜିନିଷ ହେଉଛି, ଯଦି ଗୋଟେ ଫସଲ ଆମେ ଚାଷ କରୁଛେ ତା ମୂଳରେ ଯଦି ଜଳ ଜମିକି ରହିଲା ତାହେଲେ ସେଟା ଫସଲ ପାଇଁ କ୍ଷତିକାରକ। ତେଣୁ ଜଳ ନିଷ୍କାସନର ସୁବନ୍ଦୋବସ୍ତ ନିହାତି ଦରକାର। ଏତଦ୍ ବ୍ୟତୀତ ଆମେ ଆଉ ଗୋଟେ ଜିନିଷ ଦେଖୁଛେ ଯେଉଁଟା ଆମେ ଆମର ବୈଜ୍ଞାନିକ ଭାଷାରେ କହୁଛୁ ଯେ ପିଏଚ୍ ବା ମାଟିର ଅମ୍ଳୀୟ ଆଉ କ୍ଷାରୀୟତା ଗୁଣତା ଯେଉଁଟା ରହୁଛି ସେଇଟା ସାଧାରଣତଃ ଆପଣଙ୍କର 6-6.8 ହେବା ଦରକାର ଏଇ ଭେଣ୍ଡି ଚାଷ ପାଇଁ।
0: ଆଚ୍ଛା, ତେନ୍କି ଆଜ୍ଞା, ଜମି ଯଦି ଆମେ ବନେ କରି ପ୍ରସ୍ତୁତି ନେଇ କର୍ମା ଭେଣ୍ଡି ଚାଷ ଲାଗି, ବୋଇଲେ ଯେନ୍ତା ଜଳବାୟୁ ଥିଲେ ପୁଣି ଆର୍ ଯେନ୍ତା ବଢ଼ିଆ ଜମି ଥିଲେ ବି ତାର କିଛି ଲାଭ ନେଇ ଦିଏ।
1: ଆଜ୍ଞା,
0: ତ ଆଜ୍ଞା, ଭେଣ୍ଡି ଚାଷ କର୍ବା ଲାଗି କେନ୍ତା କରି ଆମେ ଜମିକେ ପ୍ରସ୍ତୁତି କର୍ମା ସେ ବିଷୟଟି ଦୁଇପଦ କହିଦିଅ।
1: ଦେଖନ୍ତୁ, ଭେଣ୍ଡି ଚାଷ ପାଇଁ ପ୍ରଥମେ ଆମେ ଜମିକୁ ଖରାଟିଆ ଚାଷ ଦେବା। ଖରାଟିଆ ଚାଷ କ'ଣ ନା, ଖରାଟିଆ ଚାଷ ଦେଲେ ମାଟିରେ ଯେଉଁ ଆମର ଅନାବନା ଘାସ ରହିଥାଏ, ବିଭିନ୍ନ ପ୍ରକାରର କୀଟପତଙ୍ଗର ଅବଶିଷ୍ଟ ଯେଉଁ ଜିନିଷ ରହିଯାଇଥାଏ ସେସବୁ ଜିନିଷ ନଷ୍ଟ ହୋଇଯାଏ। ସେସବୁ ନଷ୍ଟ ହୋଇକି କ'ଣ କରେ, ଆମର ଯେଉଁ ଗୁଡ଼ାକ ଆମକୁ ଯେଉଁ ଫସଲକୁ ସୁହାଇଲା ଭଳିଆ ଯେଉଁ ଅଣୁଜୀବମାନେ ଅଛନ୍ତି ସେମାନଙ୍କର ଉତ୍ତମ ଭାବରେ ବୃଦ୍ଧି ଘଟିଥାଏ। ତେଣୁ ଭେଣ୍ଡି ଚାଷ କରିବା ପାଇଁ ଆମେ ସାଧାରଣତଃ ଖରାଟିଆ ଚାଷ ଦେଇଥିବା, କିନ୍ତୁ ଯେଉଁ ସମୟରେ ଆମେ ଚାଷ କରିବା ସେ ସମୟରେ 3-4 ଥର ଜମିକୁ ଭଲ ଭାବରେ ହଳ କରି 20-25 ସେଣ୍ଟିମିଟର ପର୍ଯ୍ୟନ୍ତ ମାଟିକୁ ପୁରା ଗୁଣ୍ଡ କରିଦେବା। ଗୁଣ୍ଡ କରିଦେଲେ କ'ଣ ହେବ ନା, ସେଥିରେ ଥିବା ସେଇ ସବୁ ଅନାବନା ଘାସ କିମ୍ବା ଯେଉଁ ରୋଗ ପୋକର ଜିନିଷ ସବୁ ନଷ୍ଟ ହୋଇଯାଇଥିବ ଏବଂ ମାଟି ଆମକୁ ଭଲ ଭାବରେ ମଞ୍ଜି ଗଜା ହେବା ପାଇଁ ସାହାଯ୍ୟ କରିବ।
0: ସବୁ ମୂଲ୍ୟ ରହିଲେ ଆଜ୍ଞା ବିହନ।
1: ଆଜ୍ଞା ଆଜ୍ଞା,
0: ବନେ ବିହନ ଟିକେ ଯଦି ନେଇ ହେବା ବୋଲେ ଗଛ ପୁଣି ଆଜ୍ଞା ବନେ କରି ନେଇ ବଢ଼େ।
1: ଆଜ୍ଞା,
0: ଆରୁ ଗଛ ବନେ କରି ନେଇ ବଢ଼ବା ବୋଲେ ଜାଣିବାର କଥା ଆଜ୍ଞା ଫଲ ପୁଣି ବନେ କରି ନେଇ ଧରେ। ତ ସେଥିର୍ ଲାଗି ଆଜ୍ଞା ଆମେ କେନ୍ତା କିସମର ବିହନ ଆମର ଇ ଯେନ୍ ଭେଣ୍ଡି ଚାଷ ନେ ବ୍ୟବହାର କର୍ମା ସେ ବିଷୟଟି ଦୁଇପଦ କହିଦିଅ।
1: ପ୍ରତ୍ୟେକ ଚାଷରେ ବିହନ ବିଶୋଧନ ନିହାତି ଦରକାର। ତେବେ ବିହନ ବିଶୋଧନ ପାଇଁ ଆମେ ଭେଣ୍ଡି ଚାଷରେ ବିହନ ବିଶୋଧନ ପାଇଁ ଆମେ କ'ଣ କରିଥାଉ, ସାଧାରଣତଃ 1 କିଲୋଗ୍ରାମ ବିହନ ପ୍ରତି ଆମେ 2 ଗ୍ରାମ ବାଭିଷ୍ଟିନ ନେଇ ତାକୁ ଭଲ ଭାବରେ ଗୋଳେଇ ଦେଇଥାଉ। ଆଉ ବାଭିଷ୍ଟିନ ଛଡ଼ା ତାକୁ ବିଶୋଧନ କରିଦେଲେ କ'ଣ ହୁଏ ନା, ବିଶୋଧନ ଦ୍ୱାରା ଯେଉଁ ମଞ୍ଜି ଗଜା ହୋଇଥାଏ ଆଉ ଗଜା ହୋଇକି ଗଛ ହୋଇଥାଏ ସେହି ସମୟରେ ସେହି ଗଛକୁ ସିଏ ଝାଉଁଳା ରୋଗରୁ ରକ୍ଷା କରିଥାଏ। ଇଏ ତ ଗଲା ଆପଣଙ୍କର ବିହନ ବିଶୋଧନ କଥା। ମଞ୍ଜି କେମିତି ଲଗେଇବା, ତେବେ ମଞ୍ଜି ଲଗେଇବା ସମୟରେ ଆମେ ସାଧାରଣତଃ କ'ଣ କରିଥାଉ ନା, ମୁଖ୍ୟ ଜମିକୁ ବିଭିନ୍ନ ପ୍ରକାରର ଛୋଟ ଛୋଟ କିଆରୀରେ ଆମେ ପରିବର୍ତ୍ତ କରିଥାଉ, ଆଉ ସେ କିଆରୀରେ ସିଆର ପ୍ରଣାଳୀ କରି ଆମେ ବିଭିନ୍ନ ପ୍ରକାରର ସିଆର କରି ସିଆରରେ ମଞ୍ଜିକୁ ବୁଣି

0: ଥାଉ। କିନ୍ତୁ ଗୋଟେ ଚାଷୀ ଏକଥା ଏଠି ଚାଷୀମାନଙ୍କୁ ମୁଁ କହିବାକୁ ଚାହିଁବି, ଭେଣ୍ଡି ମଞ୍ଜି ବୁଣିବା ସମୟରେ ସବୁ ସମୟରେ ପ୍ରଥମେ ଜମିକୁ ଜଳସେଚନ କରିଦିଅନ୍ତୁ। ଜମିରେ ଉତ୍ତମ ମାତ୍ରାରେ ଆପଣଙ୍କର ଯୋଉଟା ଆର୍ଦ୍ରତା ରହିବା ଦ୍ୱାରା ସେଟା ମଞ୍ଜିକୁ ଗଜା ହେବାରେ ସାହାଯ୍ୟ କରିଥାଏ। ତେଣୁ ପ୍ରଥମେ ଜମିକୁ ଜଳସେଚନ କରିଦିଅନ୍ତୁ ଏବଂ ପରେ ପରେ ମଞ୍ଜି ବୁଣନ୍ତୁ। ତେବେ ପ୍ରତ୍ୟେକ ଜାଗାରେ ଆମେ ସାଧାରଣତଃ ଗୋଟିଏରୁ ଦୁଇଟି ଲେଖାଏଁ ମଞ୍ଜି ଦେଇଥାଉ। ଯଦି ଧରନ୍ତୁ ଗୋଟେ ଜାଗାରେ ମଞ୍ଜି ଗଜା ହେଲା ନାହିଁ, କୌଣସି କାରଣରୁ ମଞ୍ଜିଟି ଫେଲ୍ ମାରୁଛି, ତାହେଲେ ପରବର୍ତ୍ତୀ ସମୟରେ ଆମେ ତାକୁ ପୁଣି ଅନ୍ୟ ମଞ୍ଜି ଦ୍ୱାରା ପୁଣି ସେଇ ସ୍ଥାନକୁ ପୂରଣ କରିପାରିବା। ଏବଂ ଏହିପରି ହିସାବରେ ଆମେ ଯଦି ଚାଷ କରିବା, ତାହେଲେ ଆମେ ଗୋଟେ ହେକ୍ଟରରେ ସାଧାରଣତଃ 50,000-70,000 ଗଛ ପ୍ରସ୍ତୁତ କରିପାରିବା। ଆ ପର ଜିନିଷଟା ଯେଉଁଟା ହେଲା ଯେ ଆମର ଗଛକୁ ଗଛ ଆଉ ଧାଡ଼ିକୁ ଧାଡ଼ି କେତେ ବ୍ୟବଧାନ ରହିବ। ଦେଖନ୍ତୁ ଆମେ ଯଦି ବର୍ଷାଦିନିଆ ଭେଣ୍ଡି ଚାଷ କରୁଛେ, ତାହେଲେ ଶାଖାଯୁକ୍ତ କିସମ ପାଇଁ ଆମେ ସାଧାରଣତଃ 60-45 ସେଣ୍ଟିମିଟର କିମ୍ବା 60-30 ସେଣ୍ଟିମିଟର ଆମେ ବ୍ୟବଧାନ ଦଉଛେ। ଆଉ ଯେଉଁଟା ଶାଖା ବିହୀନ ଗଛ ହେଉଛି, ଶାଖା ବିହୀନ ଗଛ ପାଇଁ ଆମେ ସାଧାରଣତଃ 45-30 ସେଣ୍ଟିମିଟର ବ୍ୟବଧାନରେ ଗଛକୁ ଲଗାଉଛେ। ସେହିପରି ଯଦି ଖରା ଋତୁରେ ଦେଖିବା ବା ଗ୍ରୀଷ୍ମ ଋତୁରେ ଦେଖିବା, ଆମେ ଶାଖାଯୁକ୍ତ କିସମ ପାଇଁ 45-30 ସେଣ୍ଟିମିଟର ବ୍ୟବଧାନ ଦଉଛେ, ଉନ୍ନତ କିସମର ବିହନ ପାଇଁ ଆମେ 30-15 ସେଣ୍ଟିମିଟର ବ୍ୟବଧାନ ଦଉଛେ।
1: ତ ଆଜ୍ଞା, ଆପଣ ତ ଜାଣିଛନ୍ ଆଜିକାଲ ଯେନ୍ ଚାଷ କଲେ ବି
0: ଆଜ୍ଞା
1: ଆମେ ଖତ ସାର ଯଦି ଆମେ ପ୍ରୟୋଗ ନେଇ କର୍ମା ବୋଲେ ମନେକରି ଚାଷ ନେଇ ହେବାର। ତ ଆଜ୍ଞା, ଭେଣ୍ଡି ଚାଷ ଲାଗି କେନ୍ତା ରକମର ଖତ ଆର୍ ସାରକେ ପରିଚାଳନା କର୍ମା ସେ ବିଷୟଟି ଦୁଇପଦ କହିଦିଅ।
0: ଦେଖନ୍ତୁ ଆଜ୍ଞା, ଭେଣ୍ଡି ଚାଷ ପାଇଁ ଖତ ସାର ପରିଚାଳନା ଏକଦମ ମାନେ ନିହାତି ଜାଣିବା ଜରୁରୀ ଆମର। ତେବେ ଯେତେବେଳେ ଆମେ ଖତ ସାର ପରିଚାଳନା ବୋଲି କହୁଛେ, ଆମକୁ ପ୍ରଥମେ ଭାବିବାକୁ ହେବ ଯେ ଆମେ ସଠିକ୍ ସାରର ପ୍ରୟୋଗ କରୁଛେ, ସଠିକ୍ ମାତ୍ରାରେ ପ୍ରୟୋଗ କରୁଛେ, ସଠିକ୍ ସମୟରେ ପ୍ରୟୋଗ କରୁଛେ ଏବଂ ସଠିକ୍ ପ୍ରଣାଳୀରେ ପ୍ରୟୋଗ କରୁଛେ। ତେବେ ଏଠି ମୁଁ ଚାଷୀ ଭାଇମାନଙ୍କୁ ଅନୁରୋଧ କରିବି ଯେ ସମନ୍ୱିତ ଖତ ସାର ପରିଚାଳନା ଭେଣ୍ଡି ଚାଷ ପାଇଁ ବହୁତ ପରିମାଣରେ ଲାଭଦାୟକ। ତେବେ ସମନ୍ୱିତ ପରିଚାଳନା କ'ଣ ନା, ଆମେ ସେଇଥିରେ କିଛି ପରିମାଣରେ ଜୈବିକ ସାର ଦେବା ଆଉ କିଛି ପରିମାଣରେ ରାସାୟନିକ ସାର ଦେବା। ତେବେ ଜୈବିକ ସାର ହିସାବରେ ଆମେ କ'ଣ ଦେବା ନା, 5 ଟନ୍ ହେକ୍ଟର ପ୍ରତି 5 ଟନ୍ ଶୁଖିଲା ଗୋବର ଖତ, ସମ୍ପୂର୍ଣ୍ଣ ଶୁଖିଲା ଗୋବର ଖତ, ତାକୁ ଆମେ ଜମି ପ୍ରସ୍ତୁତି ସମୟରେ ତାକୁ ପ୍ରୟୋଗ କରିବା। ଆଉ ଯେଉଁଟା ରହିଲା ଆମର ରାସାୟନିକ ସାର, ରାସାୟନିକ ସାରରେ ଆମେ 125 କେଜି, 75 କେଜି ଏବଂ 60 କେଜି ହିସାବରେ ଯବକ୍ଷାରଜାନ, ଫସ୍ଫରସ୍ ଆଉ ପଟାସର ପ୍ରୟୋଗ କରିବା। ତେବେ ଏଠି ଯେଉଁ ଏଇ କହିଲି ଆପଣଙ୍କୁ ଯବକ୍ଷାରଜାନ, ଫସ୍ଫରସ୍ ଆଉ ପଟାସ୍, ଏଥିରେ ଆମେ ମଞ୍ଜି ଲଗାଇବା ସମୟରେ ଆମେ ସାଧାରଣତଃ କ'ଣ କରିଥା ନା, ଯବକ୍ଷାରଜାନର ଅଧା ମାତ୍ରାରେ ପ୍ରୟୋଗ କରିବା ଏବଂ ଅନ୍ୟ ଅବଶିଷ୍ଟ ସାର ଗୁଡ଼ିକର ସମ୍ପୂର୍ଣ୍ଣ ପୂର୍ଣ୍ଣ ମାତ୍ରାରେ ପ୍ରୟୋଗ କରିଥାଉ। ତେବେ ଏଇ ଯେଉଁ ଯବକ୍ଷାରଜାନ ରହିଗଲା, ସେଇ ଯବକ୍ଷାରଜାନର ଅବଶିଷ୍ଟ ମାତ୍ରା ଯେଉଁଟା ରହିଗଲା, ସେଇଟା ମଞ୍ଜି ଲଗାଇବାର 30 ଦିନ ପରେ ଏବଂ 60 ଦିନ ପରେ ଆମେ ପ୍ରୟୋଗ କରିଥାଉ ସାଧାରଣତଃ।
1: ତ ଆଜ୍ଞା, ଏବେ ତ ଆପଣ ଆମକେ ବୁଝାଉଛନ୍ ଯେ ଏଇ ଭେଣ୍ଡି ଚାଷକେ ଆମେ ଖରାଦିନେ ବି କରିପାର୍ମା ଆର୍ ବର୍ଷା ଦିନେ ବି କରିପାର୍ମା।
0: ଆଜ୍ଞା ଆଜ୍ଞା।
1: ତ ଖରାଦିନେ ଯଦି ଆମେ ଚାଷ କର୍ମା ବୋଲେ କେନ୍ତା ରକମ ଥି ଆମେ ଜଳସେଚନ କର୍ମା, ଆରୁ ବର୍ଷା ଦିନେ ଯଦି ଆମେ ଚାଷ କର୍ମା ବୋଲେ କେନ୍ତା ରକମ ଥି ଆମେ ଜଳସେଚନ କର୍ମା, ସେ ବିଷୟ ଥିବି ଆମର ଚାଷୀ ଦାଦା ମା ଭଣ ବି ଜାଣିବାକେ ଆଗ୍ରହ ପ୍ରକାଶ କରୁଥିବେ।
0: ଆଜ୍ଞା ଆଜ୍ଞା ହଁ ଆଜ୍ଞା, ଦେଖନ୍ତୁ ଟିକେ ଆଗରୁ ମୁଁ ଆପଣଙ୍କୁ କହିଲି ଯେ ଯେତେବେଳେ ଆମେ ମଞ୍ଜି ବୁଣୁଛେ, ମଞ୍ଜି ବୁଣିବା ଆଗରୁ ଆମେ ଜମିକୁ ଜଳସେଚନ ଦେବା। କାରଣ କ'ଣ ନା, ବେଳେବେଳେ ହୁଏ ଏମିତି ଚାଷୀମାନେ ଆମର ମଞ୍ଜି ଲଗାଇ ଦିଅନ୍ତି ଏବଂ ତାପରେ ଜଳସେଚନ ଦେବି କହିକି ବିଳମ୍ବ କରିଦିଅନ୍ତି, ସେ ସମୟରେ ମଞ୍ଜି ଗଜା ହେବାର ସମ୍ଭାବନା ବହୁତ କମିଯାଇଥାଏ। ତେଣୁ ପ୍ରଥମଟି ହେଉଛି ଯେ ଆମେ ମଞ୍ଜି ଲଗାଇବା ପୂର୍ବରୁ ଜମିକୁ ଜଳସେଚନ ଦେବା। ଏବଂ ତାପରେ କ'ଣ ହେଉଛି ନା, ସାଧାରଣତଃ ବର୍ଷା ଦିନିଆ ଭେଣ୍ଡି ଚାଷରେ ଯଦି ଆମେ ଦେଖିବା, ତାହେଲେ ବର୍ଷାର ପରିମାଣକୁ ଅନୁଧ୍ୟାନ କରି ଯଦି ବର୍ଷାର ମାତ୍ରା କମ୍ ଅଛି, ତାହେଲେ ଆମେ ଜଳସେଚନ ଦେବା। ଯଦି ବର୍ଷାର ମାତ୍ରା ଉପଯୁକ୍ତ ମାତ୍ରାରେ ଅଛି, ତାହେଲେ ଆମେ ଜଳସେଚନ ଦେବା ଆବଶ୍ୟକତା ନାହିଁ। କିନ୍ତୁ ଗ୍ରୀଷ୍ମ ଋତୁରେ ଯଦି ଆମେ ଭେଣ୍ଡି ଚାଷ କରୁଛେ, ତାହେଲେ ସେହି ସମୟରେ ଗଛର କେତେଗୁଡ଼େ ଆବଶ୍ୟକ ସ୍ଥିତି ଅଛି, ଯେ ଆବଶ୍ୟକ ସମୟ ଅଛି ଯେଉଁ ସମୟରେ ଗଛକୁ ନିହାତି ଭାବେ ଜଳସେଚନ ଦରକାର ଆବଶ୍ୟକ। ତେଣୁ ସେହି ସମୟ ଗୁଡ଼ିକ ହେଲା କ'ଣ ନା, ଗଛରେ ଯେତେବେଳେ ଫୁଲ ଧରିଥାଏ କିମ୍ବା ଗଛରେ ଯେତେବେଳେ ଫଳ ଧରିଥାଏ, ଏହିସବୁ ସମୟରେ ଜଳସେଚନ ନିହାତି ଦରକାର। ଯଦି ଫୁଲ ଧରିବା ସମୟରେ କିମ୍ବା ଫଳ ଧରିବା ସମୟରେ ଆମେ ଯଦି ଜଳସେଚନ ଉପଯୁକ୍ତ ମାତ୍ରାରେ ନ ଦେଉଛେ, ତାହେଲେ ଗଛରେ ଆବଶ୍ୟକ ପରିମାଣର ଜଳୀୟ ଅଂଶ କମିଯାଇଥାଏ ଏବଂ ଏହା ଗଛରେ ଫୁଲ ଝଡ଼ିବା ଏବଂ ଫଳ ଝଡ଼ିବା ପରି ବିଭିନ୍ନ ପ୍ରକାର ସମସ୍ୟାକୁ ସୃଷ୍ଟି କରିଥାଏ। ତେଣୁ ଗଛରେ ଫୁଲ ଧରିବା ସମୟରେ ଏବଂ ଫଳ ଧରିବା ସମୟରେ ଆମେ ନିହାତି ମାତ୍ରାରେ ଆମେ ଜଳସେଚନ ଦେବା ଆବଶ୍ୟକ।
1: ତ ଯାହା ହଉ ଆଜ୍ଞା, ଆପଣ ତ ବତାଲେ ଏବେ କେନ୍ତା ହିସାବରେ ଆମେ ଜଲ ପରିଚାଳନା କରବାର କଥା ବୋଲିକରି।
0: ଆଜ୍ଞା,
1: ତ ଆଜ୍ଞା ଜଲ ପରିଚାଳନା ତ କରିଦେମୁ, ବାକି ଭେଣ୍ଡି ଚାଷ ଥି ଆଜ୍ଞା ଘାସ ବି ତ ଉଠ୍ସି ଆଜ୍ଞା, ଅନାବନା ଘାସ।
0: ବଢ଼ିଆ ପ୍ରଶ୍ନଟେ ଆଜ୍ଞା ପଚାରିଲେ। ଦେଖନ୍ତୁ, ଭେଣ୍ଡି ଚାଷରେ ଘାସ ନିୟନ୍ତ୍ରଣଟା ନିହାତି ଦରକାର। ତେବେ ଭେଣ୍ଡି ଲଗାଇବାର ଦିନେ 2 ଦିନ ପରେ ଆମକୁ ଗୋଟେ ପେଣ୍ଡିମିଥାଲିନ୍ ବା ଷ୍ଟମ୍ପ ନାମରେ ଗୋଟେ ଆସୁଛି ଆମର ଘାସମରା ଔଷଧ ବା ତୃଣନାଶକ ଔଷଧ, ତାକୁ

0: ଆମେ ପ୍ରତି ଲିଟର ପ୍ରତି 5 ମିଲିଲିଟର ହିସାବରେ ପ୍ରୟୋଗ କଲେ ଆମର ସାଧାରଣତଃ ଭେଣ୍ଡି ଚାଷରେ ଘାସର ପରିମାଣ କମ୍ ହେଇଯାଏ।
1: ତ ଆଜ୍ଞା, ଏବେ ତ ଆପଣ ବତାଲେ ବୈଜ୍ଞାନିକ ପ୍ରଣାଳୀଥି କେନ୍ତା କରି ଆମେ ଭେଣ୍ଡି ଚାଷ କରବାର କଥା ବୋଲିକରି, ଧରନ୍ ଆପଣ ଯେନ୍ତା କହିଲା ହେଇପାର୍ସିନେ ଆମର ଚାଷୀ ଦଦା ମା ଭଉଣୀମାନେ ଭେଣ୍ଡି ଚାଷ କରବେ।
0: ଆଜ୍ଞା,
1: ଆଚ୍ଛା, ଚାଷ କରବେ ବୋଲେ ତ ଆଜ୍ଞା ସବୁର ମୂଲେ ତ ରହିଲା ଆଜ୍ଞା ପଇସା ପତ୍ରର କଥା।
0: ଆଜ୍ଞା,
1: ବନେ କରି ଦୁଇ ପଇସା ଯଦି ନେଇ ମିଲ୍ବା ବୋଲେ କାଁ କରି କିଏ ଭେଣ୍ଡି ଚାଷ କରିଯିବା?
0: ଆଜ୍ଞା,
1: ତ ଆମର ଯେନ୍ ଶ୍ରୋତା ବନ୍ଧୁ ଅଛନ୍ ଏବେ ସେମାନେ ଜାଣିବାକେ ନିହାତି ଚାହୁଁଥିବେ ଯେ ଭେଣ୍ଡି ଚାଷ କଲେ ଏକର ପ୍ରତି କେତେ ଖର୍ଚ୍ଚା ହେବା ଆରୁ କେତ୍କି ଆମର ଚାଷୀ ଦଦା ମା ଭଉଣୀମାନେ କେତ୍କି ଲାଭ ପାଇବେ?
0: ଆଜ୍ଞା,
1: ତ ଆଜ୍ଞା ହେ ପଦେ କହିଦେତେ ବୋଲେ ବନେ ହେତା।
0: ଦେଖନ୍ତୁ, ଭେଣ୍ଡି ଚାଷ କଲେ ଆମେ କ'ଣ ହୁଏ, ଆମ ସାଧାରଣତଃ ଭେଣ୍ଡି ମଞ୍ଜି ଲଗେଇବାର 40 ରୁ 50 ଦିନ ପରେ ଭେଣ୍ଡି ଅମଳକ୍ଷମ ହୋଇଥାଏ। ତେବେ ବର୍ଷା ଋତୁରେ ଯଦି ଭେଣ୍ଡି ଚାଷ କରୁଛେ ଆମେ, ତାହେଲେ ଆମେ ହେକ୍ଟର ପ୍ରତି 11 ରୁ 12 ଟନ୍ ହିସାବରେ ଭେଣ୍ଡି ଆମେ ଅମଳ କରିପାରୁଛେ। କିନ୍ତୁ ଯଦି ଗ୍ରୀଷ୍ମ ଋତୁରେ ଆମେ ଚାଷ କରୁଛେ ତାହେଲେ 7 ରୁ 8 ଟନ୍ ହିସାବରେ ଆମେ ଅମଳ କରିପାରୁଛେ। କିନ୍ତୁ ଯଦି ଶଙ୍କର କିସମ ହେଇଥାଏ, ଆମର ଯେଉଁଟା ହାଇବ୍ରିଡ୍ ଭେରାଇଟି ହେଇଥିବ, ତାହେଲେ ସେଇଟା ହେକ୍ଟର ପ୍ରତି ଆମକୁ 15 ରୁ 18 ଟନ୍ ପର୍ଯ୍ୟନ୍ତ ଭେଣ୍ଡି ଅମଳ ପ୍ରଦାନ କରିପାରିବ। ତେଣୁ ଏଇଭଳି ପାଗରେ ଯଦି ଆମର ଚାଷୀ ଭାଇମାନେ ଏଇ ଛୋଟ ଛୋଟ ଉପଦେଶକୁ ଯଦି ଗ୍ରହଣ କରିବେ, ଯଦି ଛୋଟ ଛୋଟ ପଦ୍ଧତିକୁ ମାନିକି ଚଳିବେ, ତାହେଲେ ସେମାନେ ନିଶ୍ଚିନ୍ତ ଭାବରେ ମୁଁ ଭାବୁଛି ଏଇ ପରିମାଣରେ ଆମର ଭେଣ୍ଡି ଅମଳ କରିପାରିବେ ଏବଂ ଯାହା ଆମର ବଜାରର ଦର ସେଇ ବଜାର ଦରରେ ସେମାନେ ତାଙ୍କର ଭେଣ୍ଡିକୁ ବିକ୍ରି କରି ଉପଯୁକ୍ତ ମାତ୍ରାରେ ତାଙ୍କର ଆର୍ଥିକ ବ୍ୟବସାୟ ବା ଆର୍ଥିକ ଯେଉଁଟା ତାଙ୍କର ଲାଭ ପାଇବା କଥା ସେମାନେ ଲାଭବାନ ହେଇପାରିବେ।
1: ତ ଯାହା ହଉ ସାହୁ ଆଜ୍ଞା, ବୈଜ୍ଞାନିକ ପଦ୍ଧତି ନେ କେନ୍ତା କରି ଭେଣ୍ଡି ଚାଷ କରିବେ ସେ ବିଷୟଟି ଆପଣ ଆମର ସଙ୍ଗେ ଆଲୋଚନା କଲେ। ଆଶା କର୍ମା ଆମର ଆଲୋଚନାକେ ଆମର ଶ୍ରୋତା ବନ୍ଧୁମାନେ ଶୁଣୁଛନ୍, ଆର୍ ସେମାନେ ଆପଣ ଯେନ୍ତା ହିସାବରେ ଚାଷ କରବା ଲାଗି ଯେନ୍ ସବୁ ଜ୍ଞାନ ଦେଲେ ସେ ଜ୍ଞାନ କୌଶଳ ଲଗେଇକରି ସେମାନେ ଭେଣ୍ଡି ଚାଷ କରିବେ ଆର୍ ବନେକର ଦୁଇ ପଇସା ପାଇବେ। ତ ଆପଣ ଆମର ବୈଠକନେ ଆସିକରି ଏ ଆଲୋଚନାରେ ଭାଗ ନେଇଥିବାରୁ ଆପଣକେ ଆମର ଅନୁଷ୍ଠାନ ତରଫରୁ ଆର୍ ଆମର ବୈଠକ ତରଫରୁ ବହୁତ ବହୁତ ଧନ୍ୟବାଦ ଆର୍ ଜୁହାର।
0: ଆପଣଙ୍କୁ ମଧ୍ୟ ମୋର ଧନ୍ୟବାଦ, ନମସ୍କାର।
2: ବାବୁରେ, ହଁ, ଯେନ୍ତା କରି ଆମର ବିଶେଷଜ୍ଞ ଆଜ୍ଞା କହିଦେଲେ ସବୁ କଥା ଜାଣି ହେଲା। ତ ଏଇ ଜାଣିଲା ଭିତରେ ବୋଲନୁ ଆମର ଚାଷୀ ଭାଇମାନେ ବି ଶୁଣୁଛନ୍, ସେମାନେ ବି କାମେ ଲଗେଇଲେ, ଆମର ଯେନ୍ ବିଶେଷଜ୍ଞ ଆଜ୍ଞା ଯେନ୍ କଥା କହିଲେ ସେଟା ମାହାଲିଆ ନେଇଯାଏ, ବୁଝିଲୁ କି?
1: ଦୋଦା, ତ ବିଶେଷଜ୍ଞ ଆଜ୍ଞା କେ ବୋଲୁ, ତୋର ମୋର ତରଫରୁ ଧନ୍ୟବାଦ ଦମା ଆର କାର୍ଯ୍ୟକ୍ରମ କେ ଆଗକେ ବଢ଼ାମା। ତ ତୁ ତ ଜାଣିଛୁ ତୋର ମୋର ଭଲିଆ ବୋଲୁ, ଚାଷୀ ଦଦା ଚାଷୀ ଭଉଣୀମାନଙ୍କର ସଙ୍ଗେ ଆମେ ଆଲୋଚନା କରସୁଁ, ତାଙ୍କର ସଙ୍ଗେ ଦୁଃଖ ସୁଖ ହେସୁଁ। ହଁ, ତ ମୁଇଁ ବି ହେନ୍ତା ଗୁଟେ ଚାଷୀ ଦୋତାର ସଙ୍ଗେ ଦୁଃଖ ସୁଖ ହେଇଛେ ବୋଲୁ, ତୁ ପୁଣି ଶୁଣବୁ କେ?
2: ଶୁଣବି।
1: ହଁ, ଚାଷୀ ଦଦା ଆପଣଙ୍କର ପରିଚୟ ଟିକେ ଆମ ଶ୍ରୋତା ବନ୍ଧୁ ମାନଙ୍କେ ଜଣେଇ ଦିଅନ୍।
3: ମୋ ନାଁ ସୁମନ୍ତ ନାୟକ, ଗ୍ରାମ କେରାପଦର, ପୋଷ୍ଟ ବୋଡେନ, ଜିଲ୍ଲା ନୂଆପଡା।
1: ତ ବର୍ତ୍ତମାନ ଆପଣ କାଣ ଚାଷବାସ କରୁଛନ୍?
3: ଟମାଟୋ ଟିକେ କରିଛେ।
1: ତ ଆପଣ କେତେ ଏକର ଜମି ରଖିଛନ୍? ଆଜ୍ଞା,
3: ନାଁରେ ତ ଗୋଟେ ଏକର ଜମି ଅଛି, ମୋର ବାପା ନାଁରେ 3 ଏକର ଜମି ଅଛି।
1: ଆଚ୍ଛା, ତ ବର୍ତ୍ତମାନ ଆପଣ ପାତଲ ଘଣ୍ଟା ଚାଷବାସ କରୁଛନ୍, ଜମି କେନ୍ତା କରି ପ୍ରସ୍ତୁତି କଲେ? ଆଜ୍ଞା,
3: ପାନ ମଡ଼େଇ କରି ନଙ୍ଗଲରେ ଚାଷ କରି କରି ତାକେ ହୁଡ଼ା ବନେଇ କରି ସେଦିନ ରୋପିଛ ଟମାଟୋ।
1: ତ ଆଜ୍ଞା, ଆପଣ ଜମି ପ୍ରସ୍ତୁତି କରି ସାରିଲା ପରେ ବିହନ କେନୁ ସଂଗ୍ରହ କଲେ?
3: ବିହନଟା ଆମେ ବଜାରରୁ କିଣିଲୁ ଆଜ୍ଞା।
1: ଆଚ୍ଛା, ସେ ବିହନ ବିଶୋଧନ ହେଇଛି? ଟମାଟୋ ଗଛର କାଣା ଯତ୍ନ ପାତନ କରବାକେ ପଡ଼ସି? ଆଜ୍ଞା,
3: ରୁଇ କରି 15 ଦିନ ଖଣ୍ଡେ ପାଣି ଦେଲା ପରେ ତାପରେ କୋଡା ଦେବାକେ ପଡ଼ସି, କୋଡା ଦେଇ କରି ମାଟ ଚଢାବାକେ ପଡୁଛି ଆଜ୍ଞା, ବୁନ୍ଦେ ନା। ତାପରେ ସେନେ ନା ଆମେ ଗୋଟେ ଗୋଟେ ଡାଙ୍ଗ ଗୋଟେ ଖୁଟା କାଢବାକେ ପଡୁଛି, ଯେନ୍ତା କି ଟମାଟୋ ଗଛ ପବନ ହେଲେ ବି ପଡି ନେଇ
1: ଯାଏ,
3: ଟମାଟୋ ବି ଖରାପ ନେଇ ହେଇଯ, ମାଟିରେ ଯଦି ଲାଗିଗଲେ ଫଳଟା ଖରାପ ହେଇଯାଏ ପାଚବାର ତକ, ସେଥିଲାଗି ଆମେ ଗୋଟେ ଗୋଟେ ଖୁଟା କାଢି କରି ସେନେ ରସି ଟିକେ ଟିକେ ବାନ୍ଧି କରି ଚାଷ କରିଛୁ।
1: ଆଚ୍ଛା, ଆପଣଙ୍କର ଅଞ୍ଚଳରେ ଯେନ୍ ମାନେ ଟମାଟୋ ଚାଷ କରୁଛନ୍, ପାତଲଘଣ୍ଟା ଚାଷବାସ କରୁଛନ୍, ଆପଣ ବି ବହୁତ ବର୍ଷ ହେଲା ପାତଲଘଣ୍ଟା ଚାଷ କରୁଛନ୍, ପାତଲଘଣ୍ଟା ଚାଷରେ ଆଜ୍ଞା ଯେନ୍ ଗଛ ନେ କେନ୍ତା କେନ୍ତା ପ୍ରକାର ରୋଗ ପୋକ ଲାଗ୍ସି?
3: ଗୋଟେ ତ ଝାଉଁଲା ରୋଗ ଲାଗୁଛି ଆଜ୍ଞା, ପତର ପୋଡିଗଲା ଭଳିଆ ହେସି, ଆଉ ଫଲରେ ଗୋଟେ କିଡା ଲାଗୁଛି, କିଡା ବି ଖେଇ ଦଉଛି। ତାପରେ ମଝି ମଝିରେ ଗୋଟେ ବର୍ଷା ହେଲେ କି ବେଶୀ ଖରା ଲାଗି ଫଲ ଆପେ ଫାଟି ଫାଟି ଯାଉଛି।
1: ଆମେ ଯେନ୍ ଚାଷବାସ କଲେ ବି ତ ରୋଗ ପୋକ ର ସମସ୍ୟା ରହୁଛି ଆକା, ତ ରୋଗ ପୋକ ଲାଗିଲେ ଏଇ ଯେନ୍ ଜ୍ଞାନ କୌଶଳ ଆପଣ କେନୁ ପାଉଛନ୍, ସେ ରୋଗ ର କେନ୍ତା କରି ଆପଣ
3: କୃଷି ଗ୍ରାମ ସେବକ ଭେଟ ବୋଲିକି ପଚାରି କରି ଲେଖେଇ କରି ଆମେ ତାର ମାନେ ଆନ।
1: ତ ଚାଷୀ ଦାଦା ଆର ଗୋଟେ କଥା କହନ୍, ଯେନ୍ ଚାଷୀ ଦଦା ମାନେ ଆପଣଙ୍କେ ଏବେ ଶୁଣୁଛନ୍ ଆମ ରେଡ଼ିଓ ମାଧ୍ୟମ, ଯେନ୍ ଚାଷୀ ଦଦା ମାନେ ପାତଲ ଘଣ୍ଟା ଚାଷବାସ କରବା ଲାଗି ଇଚ୍ଛା ପ୍ରକାଶ ବି କରବେ, ଆପଣଙ୍କେ ଏକର ପ୍ରତି କେତେ ଟଙ୍କା ଖର୍ଚ୍ଚ ହଉଛି?

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ସଚ୍ଚିଦାନନ୍ଦ ମଲ୍ଲିକ ଓ ଆଶ୍ୱାସନା ପଟ୍ଟନାୟକ।

0: ଶ୍ରୋତାବନ୍ଧୁ ସ୍ୱାଗତ ଆପଣଙ୍କୁ ଆପଣଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ଚିଠିପତ୍ରର କାର୍ଯ୍ୟକ୍ରମ ମତାମତର କାର୍ଯ୍ୟକ୍ରମ ଚିଠି ପାଇଛୁକୁ ଆଜି ପୁଣି କିଛି ଦିନ ପରେ ଶ୍ରୋତାବନ୍ଧୁମାନଙ୍କର ନୂଆ ଚିଠିକୁ ନେଇ କିଛି ମତାମତକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁରେ ଆମେ ଅଛୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ।
1: ମୁଁ ଆଶ୍ୱସନା ପଟ୍ଟନାୟକ। ନମସ୍କାର
0: ଆଶ୍ୱସନା। ଦେଖିବା ଆମର ଶ୍ରୋତାବନ୍ଧୁମାନଙ୍କର ମତାମତ କିଏ କେଉଁଠୁ ପଠାଇ।

0: ପଠାଇଛନ୍ତି ଏବଂ କ'ଣ ନୂତନ ମତାମତ ପଠାଇଛନ୍ତି?
1: ହଁ, କାର୍ଯ୍ୟକ୍ରମର ପ୍ରଥମ ଚିଠିଟି ଆସିଛି ଜୁନାଗଡ଼ ଜିଲ୍ଲା କଳାହାଣ୍ଡିରୁ। ଲେଖିଛନ୍ତି ପୁପେଶ ରାଉତ, ମୁଁ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ନୂଆ ଶ୍ରୋତା। ମୁଁ କେବେ ରେଡିଓ ଶୁଣୁନଥିଲି, କିନ୍ତୁ ଥରେ ସାଙ୍ଗମାନଙ୍କ ସହିତ ମାର୍କେଟରେ ଥିବା ସମୟରେ ଗୋଟିଏ ଦୋକାନରେ ରେଡିଓ ବାଜୁଥିଲା, ଶୁଣିଲି, ଟିକେ ଭଲ ଲାଗିଲା। 10 ମିନିଟ୍ ଜାଗାରେ ମୁଁ ଅଧଘଣ୍ଟା ରହି ଶୁଣିଥିଲି, ବହୁତ ଭଲ ଲାଗିଥିଲା ଆପଣଙ୍କ କେନ୍ଦ୍ରର କାର୍ଯ୍ୟକ୍ରମ। ଏହି ସମୟରେ ମଧ୍ୟ ରେଡିଓ ପ୍ରସାର ହେଉଛି ଶୁଣି ବହୁତ ଖୁସି ଅନୁଭବ ହେଉଛି। ଭାବୁଥିଲି ରେଡିଓ ଖାଲି ଗାଁ ଗହଳିରେ ଲୋକମାନେ ଶୁଣୁଥିବେ, କିନ୍ତୁ ଟାଉନରେ ମଧ୍ୟ ବହୁତ ଲୋକ ଶୁଣୁଛନ୍ତି। ମୁଁ ମଧ୍ୟ ଏବେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ଜଣେ ନୂଆ ଶ୍ରୋତା ଭାବେ ଯୋଗଦେଲି। ମୁଁ କାମ କରେ, ତେଣୁ ସମୟ କାଢି କାଢି ନିଶ୍ଚୟ ମୋ ମତାମତ ରଖିବି ଆଉ ସମସ୍ତ କାର୍ଯ୍ୟକ୍ରମ ଶୁଣିବି ଆଉ ମତାମତ ମଧ୍ୟ ଦେବି। ରହୁଛି, ନମସ୍କାର। ଅପା ଏବଂ ଭାଇଙ୍କୁ ମଧ୍ୟ ନମସ୍କାର।
0: ପ୍ରଥମେ ତ ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର, ଏବଂ ବହୁତ ଖୁସି ଲାଗିଲା ଆଜି ଆମକୁ ଯେ ଆପଣ ନୂତନ ଭାବରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ସହିତ ଆଜିଠୁ ଜଡ଼ିତ ହୋଇକି ରହିବେ। ଆପଣ ଆଗରୁ ଶୁଣୁନଥିଲେ, କିନ୍ତୁ ହଠାତ୍ ଆକାଶବାଣୀ ସହିତ ଆପଣଙ୍କର ସମ୍ପର୍କ ସ୍ଥାପନ ହୋଇଛି, କାର୍ଯ୍ୟକ୍ରମ ଗୁଡ଼ାକ ଶୁଣୁଛନ୍ତି, ଏବଂ ଆପଣ ଅନୁଭବ କରିପାରିଲେ ଯେ ଆଜି ବି ଆକାଶବାଣୀ କେନ୍ଦ୍ରକୁ ଅନେକ ଲୋକ ଭଲ ପାଉଛନ୍ତି। କେବଳ ଗାଁରେ କାହିଁକି, ସହରେ ନଗରେ ମଧ୍ୟ ଅନେକ ଲୋକ ଶୁଣୁଛନ୍ତି। ଆକାଶବାଣୀ ଯେଉଁ ଧର୍ମରେ ତାର ପ୍ରଚାର ପ୍ରସାର କରୁଛି, ଯେ ପ୍ରଥମ କଥାଟି ହେଉଛି ଶିକ୍ଷା, ଦ୍ୱିତୀୟ କଥାଟି ହେଉଛି ସୂଚନା, ଏବଂ ତୃତୀୟରେ ମନୋରଞ୍ଜନ। ତିନୋଟି ଯାକ ଗୋଟିଏ ମାଧ୍ୟମରୁ ଏକାଥରକି ପାଇବା ବହୁତ ସହଜ ଭାବରେ, ସୁଲଭ ଭାବରେ। ତେଣୁ ଆକାଶବାଣୀ ଆପଣଙ୍କର ବାଣୀ, ଆପଣ ଏହାକୁ ନିୟମିତ ଭାବରେ ଶୁଣନ୍ତୁ, ଏବଂ ଆଜିଠୁ ହେଲେ ଆମ ଆକାଶବାଣୀ ଶ୍ରୋତା ପରିବାରରେ ଆପଣ ସାମିଲ। ଆପଣ ନିଶ୍ଚିତ ଭାବରେ ଆଗକୁ କାର୍ଯ୍ୟକ୍ରମ ଗୁଡ଼ାକ ଶୁଣିକି ଆମକୁ ଏଭଳିଆ ମତାମତ ଦେବେ, ଏବଂ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ସହିତ ଆପଣଙ୍କର ସମ୍ପର୍କ ଆଗକୁ ଆହୁରି ନିବିଡ଼ତର କରିବେ। ଏହି ଆଶା କରି ଆପଣଙ୍କୁ ଆମେ ଧନ୍ୟବାଦ ଅର୍ପଣ କରୁଛୁ, ଏବଂ ଆପଣଙ୍କର ପରବର୍ତ୍ତୀ ଚିଠି ଅପେକ୍ଷାରେ ଆମେ ରହୁଛୁ। ଧନ୍ୟବାଦ ଆପଣଙ୍କୁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି ଆସିଛି ଗ୍ରାମ ପାକେଲପଡ଼ା, ପୋଷ୍ଟ ମୋଡ଼ିଂ, ଭାୟା ମଦନପୁର ରାମପୁର, ଜିଲ୍ଲା କଳାହାଣ୍ଡିରୁ। ଲେଖିଛନ୍ତି ସୁମିତ୍ରା ସାହୁ। ପ୍ରଥମେ ସେ ଚିଠି ପାଇଛୁ ଅଗଣାରେ ଥିବା ଅପା ଏବଂ ଭାଇଙ୍କୁ ସ୍ନେହ ଭରା ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେ ଲେଖିଛନ୍ତି ଶକ୍ତିରୂପା କାର୍ଯ୍ୟକ୍ରମରେ ଆମ ନାରୀମାନଙ୍କ ଫୋନ୍ ଇନ୍ କାର୍ଯ୍ୟକ୍ରମଟି ପ୍ରାୟ 3 ସପ୍ତାହ ହେଲା ଭଲ ଭାବରେ କଥାବାର୍ତ୍ତା ହୋଇପାରୁ ନାହିଁ, କାର୍ଯ୍ୟକ୍ରମଟି ଫିକା ପଡ଼ିଯାଉଛି। କାର୍ଯ୍ୟକ୍ରମ ଫୋନ୍ ଇନ୍ ଆରମ୍ଭ ହେଲେ ଫୋନ୍ ରିଙ୍ଗ ହେଉନି ଓ କାର୍ଯ୍ୟକ୍ରମଟି ସରିଗଲା ପରେ ଫୋନ୍ଟି ରିଙ୍ଗ ହୁଏ, ଏପରି ହେବାର କାରଣ କ'ଣ? ଏଥିପ୍ରତି ଆପଣ ଦୃଷ୍ଟି ଦିଅନ୍ତୁ ଓ ଫୋନ୍କୁ ଆଗରୁ ସଜାଡ଼ିବା ପାଇଁ ଚେଷ୍ଟା କରନ୍ତୁ।
0: ଶ୍ରୋତା ବନ୍ଧୁ, ଆମେ ଅନେକ ଥର କହିସାରିଛୁ ଯେ ପ୍ରତ୍ୟେକ ଫୋନ୍ ଇନ୍ କାର୍ଯ୍ୟକ୍ରମର ବହୁ ପୂର୍ବରୁ ଫୋନ୍ ପରୀକ୍ଷଣ ହୋଇଥାଏ, ସେତେବେଳେ ଠିକ୍ ଥାଏ, କିନ୍ତୁ କାର୍ଯ୍ୟକ୍ରମ ଆରମ୍ଭ ହେଲା କ୍ଷଣିକ କେତେବେଳେ କ'ଣ ଅସୁବିଧା ହୋଇଯାଏ ତାହା ଆମ ହାତରେ ନାହିଁ। ଆପଣ ଜାଣିଛନ୍ତି ଯେ ବର୍ତ୍ତମାନ ସହରରେ ଉନ୍ନତିକରଣ ହେତୁ, ରାସ୍ତାର ପ୍ରଶସ୍ତିକରଣ ହେତୁ, ଏବଂ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଚାଲୁଥିବାରୁ ଅନେକ ଜାଗାରେ ଫୋନ୍ ଲାଇନ୍ କଟିଯାଉଛି, ତାହା ପୁନର୍ବାର ସଂଯୋଗୀକରଣ ହେଲା ପରେ ଯାଇ ଯୋଗାଯୋଗ ହୋଇପାରୁଛି। ତେଣୁ ବେଳେବେଳେ ଏହି ଅସୁବିଧା ହୁଏ। ଆମେ ଯେତେ ସଜାଗ ସତର୍କ ହେଲେ ମଧ୍ୟ ହଠାତ୍ରେ କୌଣସି ସମସ୍ୟା ଆସିଗଲେ ଆମକୁ ତାହା ଗ୍ରହଣ କରିବାକୁ ହେବ, ଏବଂ ଆମକୁ ସହଯୋଗ ମଧ୍ୟ କରିବାକୁ ପଡ଼ିବ। ଆମେ ଆଶା କରୁଛୁ ଆପଣ ଏହି ସମସ୍ୟାଟିକୁ ବୁଝିବେ, ଏବଂ ପୁଣି ଥରେ ନାରୀ ମହଲ ବିଭାଗର ହେଉ କିମ୍ବା ଅନ୍ୟାନ୍ୟ ବିଭାଗର ହେଉ, ସିଧା ପ୍ରସାରଣର ଫୋନ୍ ଇନ୍ କାର୍ଯ୍ୟକ୍ରମମାନଙ୍କରେ ଧୈର୍ଯ୍ୟର ସହିତ ଆପଣ ଆମ ସହିତ ଯୋଗାଯୋଗ କରିବେ। ଆଉ କ'ଣ ମତ ରହିଛି?
1: ପୁଣି ସେ ପ୍ରଶଂସା କରି ଲେଖିଛନ୍ତି, ଗତ ମଙ୍ଗଳବାର 28 ତାରିଖ ଦିନ 1:20 ଏକ ସାକ୍ଷାତକାର ମାଧ୍ୟମରେ ସୌମ୍ୟା ସୁରଚିତା ମହାନ୍ତିଙ୍କର ଗୀତଗୁଡ଼ିକ ଓ କିଛି କଥାବାର୍ତ୍ତା ଶୁଣିବାକୁ ବହୁତ ଭଲ ଲାଗିଥିଲା। ସେ ଭଉଣୀଙ୍କୁ ମୋର ସ୍ନେହଭରା ଧନ୍ୟବାଦ ଦେବେ। ତାଙ୍କ ସହିତ ଦୀପ୍ତିମୋହନ ଅପା ଉପସ୍ଥାପନା ଦାୟିତ୍ୱରେ ଥିଲେ। ଉପସ୍ଥାପନାର ଶୈଳୀ ବହୁତ ମନଛୁଆଁ ହୋଇପାରିଥିଲା, ତେଣୁ ଦୀପ୍ତି ଅପାଙ୍କୁ ମଧ୍ୟ ମୋର ସ୍ନେହଭରା ଆଦରର ଖୁସିର ଅଶେଷ ଅଶେଷ ଧନ୍ୟବାଦ ଜଣାଇଦେବି ବୋଲି ସେମାନେ ଲେଖିଛନ୍ତି।
0: ନିଶ୍ଚିତ ଭାବରେ ସେଦିନ ଆମର ନିମନ୍ତ୍ରିତ ଅତିଥି ଗାୟିକା ସୌମ୍ୟା ସୁରଚିତା ମହାଶୟ ଆସିଥିଲେ, ଏବଂ ତାଙ୍କର ସଙ୍ଗୀତ ସାଧନା କଥା କିଛି ସଙ୍ଗୀତ ମଧ୍ୟ ପରିବେଷଣ କଲେ, ଏବଂ ଶକ୍ତିରୂପା କାର୍ଯ୍ୟକ୍ରମରେ ମହିଳାମାନଙ୍କୁ କେମିତି ସଙ୍ଗୀତ ସାହାଯ୍ୟ କରେ, ସଙ୍ଗୀତକୁ ନେଇ କେମିତି ଜୀବନଟିଏ ଜିଇଁ ହେବ, ସେହି ସବୁ କଥା କହିଲେ। ସୁନ୍ଦର ଭାବରେ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିବା ଦୀପ୍ତି ଅପାଙ୍କୁ ଆପଣଙ୍କର ଅଶେଷ ଧନ୍ୟବାଦ ଆମେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ, ଏବଂ ନିମନ୍ତ୍ରିତ ଅତିଥି ମହାଶୟ ଆପଣଙ୍କର ଅଶେଷ ଧନ୍ୟବାଦ ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ। ଆପଣଙ୍କୁ ବି ଧନ୍ୟବାଦ ଏଭଳିଆ ସୁଚିନ୍ତିତ ଏବଂ ସୁନ୍ଦର ମତାମତ ପଠାଇଥିବାରୁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି ଲେଖିଛନ୍ତି ଗୌରହରି ମହାନ୍ତି, ବଲାଙ୍ଗୀରରୁ। ସେ ଲେଖିଛନ୍ତି, ଆମ ବଲାଙ୍ଗୀର କେନ୍ଦ୍ରର ମୁଁ ସବୁ କାର୍ଯ୍ୟକ୍ରମ ଶୁଣୁଛି ଏବଂ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ମଧ୍ୟ

0: କାର୍ଯ୍ୟକ୍ରମ ଗୁଡ଼ିକ ବହୁତ ଭଲ ଲାଗୁଛି। ସୂଚନାମାନ ଯେଉଁ ପ୍ରସ୍ତାର କରୁଛନ୍ତି ତାହା ମାଧ୍ୟମରେ ବହୁତ କିଛି ଜାଣିପାରୁଛୁ। ତେବେ ଏମିତି ହିଁ ନୂଆ ନୂଆ ସୂଚନା ଭିତ୍ତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କଲେ ଆମେ ଶ୍ରୋତା ବହୁ ଉପକୃତ ହେବୁ। ପୁଣି ସେ ଲେଖିଛନ୍ତି, ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କେତେ କାର୍ଯ୍ୟକ୍ରମ ସାରଣୀ ପରିବର୍ତ୍ତନ ହୋଇଛି, ବେଳେବେଳେ ଜାଣି ହେଉନାହିଁ, ସେହି ବିଷୟରେ ଟିକେ ଭଲ ସ୍ପଷ୍ଟ କରି ବୁଝାଇଦେବେ।
1: ଶ୍ରୋତବନ୍ଧୁ, ଆପଣଙ୍କୁ ଧନ୍ୟବାଦ। ଆପଣ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଶୁଣୁଛନ୍ତି ଏବଂ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ମଧ୍ୟ ଶୁଣୁଛନ୍ତି। ଦୁଇ କେନ୍ଦ୍ରର କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁଛି, ଜାଣି ଆମକୁ ଖୁସି ଲାଗୁଛି। ଆପଣ ଯେଉଁ କଥାଟି ଲେଖିଛନ୍ତି ଯେ କାର୍ଯ୍ୟକ୍ରମ ସାରିଣୀରେ କିଛି ପରିବର୍ତ୍ତନ ଆଣିଛନ୍ତି ବୋଲି, ଆପଣ ଜାଣିଥାନ୍ତୁ ଯେ ପ୍ରତ୍ୟେକ 6 ମାସରେ ଥରେ ଆମର କାର୍ଯ୍ୟକ୍ରମ ସାରିଣୀରେ କିଛି ଆମେ ପରିବର୍ତ୍ତନ ଆଣିଥାଉ। ସେହିଭଳିଆ ଏଇ ଗ୍ରୀଷ୍ମକାଳୀନ କାର୍ଯ୍ୟକ୍ରମ ସାରିଣୀରେ ଆମେ କିଛି ପରିବର୍ତ୍ତନ ଆଣିଛୁ, ଯେମିତିକି ପ୍ରତ୍ୟେକ ମାସର ଦ୍ୱିତୀୟ ମଙ୍ଗଳବାର ଦିନ ଆପଣ ଦିନ 1:20 ରୁ 1:50 ପର୍ଯ୍ୟନ୍ତ ଶୁଣିପାରିବେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମରେ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ। ଏହା ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଏଥିରେ ଆପଣ ଫୋନ୍ କରିକି ଷ୍ଟୁଡ଼ିଓରେ ଥିବା ଡକ୍ଟର ବା ବିଶେଷଜ୍ଞଙ୍କ ସହିତ ଆପଣ ଦିଆଯାଇଥିବା ବିଷୟବସ୍ତୁ ଉପରେ ଆଲୋଚନା କରିପାରିବେ, ପ୍ରଶ୍ନ ପଚାରିପାରିବେ। ଠିକ୍ ସେହିଭଳି ଆମେ ଚାଷବାସ କାର୍ଯ୍ୟକ୍ରମରେ ପ୍ରତ୍ୟେକ ମାସର ଦ୍ୱିତୀୟ ବୁଧବାର ଏବଂ ଚତୁର୍ଥ ଶୁକ୍ରବାର ଦିନ ରାତି 7:30 ମଧ୍ୟ ଆମେ ସିଧା ପ୍ରସାରଣରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରଖିଛୁ। ସେଥିରେ କୃଷି ବିଭାଗର ଅନେକ ବିଶେଷଜ୍ଞ ନିମନ୍ତ୍ରିତ ହୋଇକି ଆସୁଛନ୍ତି ଏବଂ ଦିଆଯାଇଥିବା ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆମର ଚାଷୀ ଭାଇ ଓ ଭଉଣୀମାନଙ୍କ ସହିତ, ଶ୍ରୋତାମାନଙ୍କ ସହିତ ଆଲୋଚନା କରୁଛନ୍ତି, ତାଙ୍କର ପ୍ରଶ୍ନର ଉତ୍ତର ଦେଉଛନ୍ତି। ଏବଂ ସକାଳ ଅଧିବେଶନରେ 7:40 ଏବଂ 8:30 ଆମେ ଗୀତ ଗୀତାଞ୍ଜଳି ଏବଂ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ସ୍ଥାନିତ କରିଛୁ। ଏଥିରେ ଆପଣ ଭକ୍ତିଗୀତ ଶୁଣିପାରିବେ ଏବଂ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ ଆପଣ ଓଡ଼ିଆ ଆଧୁନିକ ଗୀତଗୁଡ଼ାକ ଶୁଣିପାରିବେ। ଏହି କାର୍ଯ୍ୟକ୍ରମଗୁଡ଼ାକ ଶୁଣନ୍ତୁ, ଆପଣ କେମିତି ଲାଗୁଛି କାର୍ଯ୍ୟକ୍ରମ ସବୁ, ଏ ସମ୍ପର୍କରେ ପୁଣିଥରେ ଆମକୁ ଆପଣଙ୍କର ମତାମତ ପଠାନ୍ତୁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
0: କାର୍ଯ୍ୟକ୍ରମର ଶେଷ ଚିଠିଟି ଲେଖିଛନ୍ତି ଉର୍ମିଳା ସାହୁ ଏବଂ ପ୍ରକାଶ ସାହୁ, ଗ୍ରାମ ବ୍ରାହ୍ମଣୀ, ବାଲିପଡ଼ା, ଭାୟା ନର୍ଲା, ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେମାନେ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ସେମାନେ ଲେଖିଛନ୍ତି, ଗତ ମଙ୍ଗଳବାର ଶକ୍ତିରୂପା କାର୍ଯ୍ୟକ୍ରମରେ ଲୌହଜନିତ ରକ୍ତହୀନତା ବିଷୟରେ ସିଧା ପ୍ରସାରଣରେ ଫୋନ୍ ଇନ୍ ମାଧ୍ୟମରେ ଡକ୍ଟର ସ୍ନିଗ୍ଧାରାଣୀ ପାଣିଗ୍ରାହୀ ଓ ଉପସ୍ଥାପନାରେ ସସ୍ମିତା ମହାନ୍ତି ଶ୍ରୋତାମାନଙ୍କ ପ୍ରଶ୍ନର ଉତ୍ତର ଭଲ ଭାବରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ କହିଥିବା ହେତୁ ଦୁଇଜଣ ମହାଶୟଙ୍କୁ ଆମର ଅଶେଷ ଅଶେଷ ଧନ୍ୟବାଦ ଦେବେ ବୋଲି ଲେଖିଛନ୍ତି।
1: ଶ୍ରୋତାବନ୍ଧୁ, ଗତ ଶକ୍ତିରୂପାରେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର ଯାହା ଆମେ ପ୍ରଚାର କରିଥିଲୁ, ସେଦିନ ବିଷୟବସ୍ତୁ ରଖିଥିଲୁ ଯେ ଲୌହ ଜନିତ ରକ୍ତହୀନତା। ଏ ସମ୍ପର୍କରେ ଆମର ଅନେକ ଶ୍ରୋତା ପ୍ରଶ୍ନ ପଚାରିଥିଲେ ଏବଂ ସେଥିରେ ବିଶେଷଜ୍ଞ ଭାବରେ ଆସିଥିଲେ ଡାକ୍ତର ସ୍ନିଗ୍ଧାରାଣୀ ପାଣିଗ୍ରାହୀ ମହାଶୟ, କିନ୍ତୁ ଆପଣ ଲେଖିଛନ୍ତି ଉପସ୍ଥାପନା ଦାୟିତ୍ୱରେ ଥିଲେ ସସ୍ମିତା ମହାନ୍ତି ବୋଲି। ପ୍ରକୃତରେ ସେଦିନ ଥିଲେ ଅନୁରାଧା ମିଶ୍ର ଉପସ୍ଥାପନାରେ ଏବଂ କାର୍ଯ୍ୟକ୍ରମଟି ବହୁତ ସୁନ୍ଦର ଭାବରେ ପ୍ରଚାର ହେଲା। ଶ୍ରୋତାମାନଙ୍କର ସହଯୋଗ ରହିଲା, ଫୋନ୍ ଗୁଡ଼ିକ ଆସିଲା, ଶ୍ରୋତା ଡାକ୍ତରଙ୍କ ସହିତ କଥାବାର୍ତ୍ତା କଲେ। କିନ୍ତୁ ଏଇଠି ଆପଣଙ୍କୁ ଟିକେ ସୂଚନା ଦେବା ପାଇଁ ଚାହୁଁଛୁ ଯେ ଆମର ଯେତିକି ଶ୍ରୋତା ଭାଇ ସଚେତନ ଅଛନ୍ତି, ଫୋନ୍ କରୁଛନ୍ତି, ସେତିକି ଶ୍ରୋତା ଭଉଣୀମାନେ ଆମକୁ ଫୋନ୍ କରୁନାହାନ୍ତି। ତେଣୁ ଆଶା କରୁଛୁ ଯେ ଆଗକୁ ଏହି କାର୍ଯ୍ୟକ୍ରମକୁ ବହୁମାତ୍ରାରେ ଆମର ଶ୍ରୋତା ଭଉଣୀମାନେ ଫୋନ୍ କରିବେ ଏବଂ ଦିଆଯାଇଥିବା ବିଷୟବସ୍ତୁ ଉପରେ ଡାକ୍ତରଙ୍କ ସହିତ ସେ ଆଲୋଚନା କରିବେ, ତାଙ୍କର ପ୍ରଶ୍ନ ପଚାରିବେ।
0: ପୁଣି ସେ ଲେଖିଛନ୍ତି, ଭବିଷ୍ୟତରେ ଏହି କାର୍ଯ୍ୟକ୍ରମଟି ସରସ ସୁନ୍ଦର ତଥା ସଚେତନ କରାଇପାରିବ। ସେ ମତାମତ ଦେଇ ଲେଖିଛନ୍ତି, ଏହିଭଳି ଅନେକ ରୋଗ ବିଷୟରେ ମାସକୁ ଥରେ ଯଦି ବିଶେଷଜ୍ଞମାନଙ୍କୁ ଡାକି କାର୍ଯ୍ୟକ୍ରମଟି ପ୍ରଚାର ହେଲେ ଏହା ସମସ୍ତ ମହିଳା ଓ ପୁରୁଷ ସମସ୍ତେ ଶୁଣି ଉପକୃତ ହୋଇପାରିବେ ଓ ନିଜ ନିଜ ପ୍ରଶ୍ନ ତଥା ରୋଗ ବିଷୟରେ ସମସ୍ୟାର ସମାଧାନ ପାଇପାରିବେ।
1: ନିଶ୍ଚିତ ଭାବରେ ଶ୍ରୋତବନ୍ଧୁମାନଙ୍କର ଅନୁରୋଧ ଥିଲା ଯେ ମାସକୁ ଥରେ ବା ମାସକୁ ଗୋଟିଏ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ପ୍ରଚାର କରନ୍ତୁ ବୋଲି। ଆପଣଙ୍କର କଥାକୁ ମନେ ରଖିକି ତାକୁ ଆମେ ସ୍ଥାନିତ କରିଛୁ। ମାସର ପ୍ରତ୍ୟେକ ଦ୍ୱିତୀୟ ମଙ୍ଗଳବାର ଦିନ 1:20 ରୁ 1:50 ପର୍ଯ୍ୟନ୍ତ ଆପଣ ସିଧା ପ୍ରସାରଣରେ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ଶୁଣିପାରିବେ ଏବଂ ଆମେ ପ୍ରତ୍ୟେକ ଥର ନୂଆ ନୂଆ ରୋଗ ଏବଂ ନୂଆ ନୂଆ ବିଷୟବସ୍ତୁକୁ ନେଇ ଡାକ୍ତରଙ୍କ ସହିତ ଆଲୋଚନା କରୁଛୁ ଏବଂ ଶ୍ରୋତାଙ୍କୁ ସଂଯୋଗ କରୁଛୁ। ଶ୍ରୋତା ସେଥିରେ ପ୍ରଶ୍ନ ପଚାରିବେ ଏବଂ ଡାକ୍ତରଙ୍କର ସିଧାସଳଖ ଉତ୍ତର ପାଇପାରିବେ। ଆଗକୁ ଏହି କାର୍ଯ୍ୟକ୍ରମ ଜାରି ରହିବ ଏବଂ ଆଶା କରୁଛୁ ଅନେକ ଶ୍ରୋତା ଏହି କାର୍ଯ୍ୟକ୍ରମ ଦ୍ୱାରା ଲାଭାନ୍ୱିତ ହେବେ, ସଚେତନ ହେବେ ଏବଂ କାର୍ଯ୍ୟକ୍ରମ ଶୁଣିକି ଖୁସି ହେଉଥିବେ। ଆପଣଙ୍କର ସହଯୋଗ ଏମିତି ରହିଥାଉ। ବହୁତ ଧନ୍ୟବାଦ ଆପଣଙ୍କର ଏହି ମତାମତ ପାଇଁ। ତାହେଲେ ଆଶ୍ୱାସନା, ଶ୍ରୋତାବନ୍ଧୁମାନଙ୍କର ଯେତିକି ଚିଠି ଆସିଥିଲା ହ୍ୱାଟ୍ସଆପ୍ ମାଧ୍ୟମରେ

0: ମରେ ତାକୁ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ। ସମୟ ହେବାକୁ ବସିଲାଣି, ଆମେ କାର୍ଯ୍ୟକ୍ରମରୁ ବିଦାୟ ନେବା। ବିଦାୟ ନେବା ପୂର୍ବରୁ ପୁଣି ଥରେ ଆମର ସମସ୍ତ ପ୍ରିୟ ଶ୍ରୋତାଙ୍କୁ ଆମର ବିନମ୍ର ଅନୁରୋଧ କରିବା ଯେ କାର୍ଯ୍ୟକ୍ରମଗୁଡ଼ାକ ଶୁଣନ୍ତୁ ଏବଂ ଦୟାପୂର୍ବକ ଚିଠି ପାଇଛୁ କାର୍ଯ୍ୟକ୍ରମକୁ ଆପଣଙ୍କର ମତାମତ ପଠାନ୍ତୁ। ଆମକୁ ମତାମତ ବା ଆପଣଙ୍କର ମନର କଥା ପଠାଇବା ପାଇଁ ଆମର ଠିକଣା ଏବଂ ହ୍ୱାଟ୍ସଆପ୍ ନମ୍ବରଟି ଆପଣ ଟିପି ରଖନ୍ତୁ।
1: ଆମକୁ ଚିଠି ଦେବା ପାଇଁ ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ ନମ୍ବର 7660001। ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଦେଇପାରିବେ। ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ନମ୍ବରଟି ଆଉ ଥରେ କହି ରଖୁଛୁ 8895994143।
0: ତାହେଲେ ଶ୍ରୋତାବନ୍ଧୁ, ଆଜି ଆପଣଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ଚିଠିପତ୍ର ମତାମତକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁ ଆମେ ଥିଲୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ,
1: ମୁଁ ଆଶ୍ୱସନା ପଟ୍ଟନାୟକ।
0: ଏବେ ଆମକୁ ବିଦାୟ ଦିଅନ୍ତୁ।
1: ନମସ୍କାର।

ଆକାଶବାଣୀ ଭରିପାଟଣା ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତିଗୀତ। ପ୍ରଥମେ ପାରମ୍ପରିକ ରଚନାରୁ ଗାଇଛନ୍ତି ଡି ଭି ପଲୁସ୍କର।

ଶେଷରେ ଶିଳ୍ପୀ ହେଲେ ପଣ୍ଡିତ ଭୀମସେନ ଯୋଶୀ। ଶିଳ୍ପୀ ଗାଇଛନ୍ତି ପଣ୍ଡିତ ନରେନ୍ଦ୍ର ଶର୍ମାଙ୍କ ଗୀତ ରଚନାରୁ।

ଶ୍ରୋତା ବନ୍ଧୁ, ପ୍ରଚାର କଲୁ କେତୋଟି ହିନ୍ଦୀ ଭକ୍ତି ଗୀତ। ଆଜି ପାଇଁ ଶିଳ୍ପୀମାନେ ଥିଲେ ଡିଭି ପାଲୁସ୍କର, ପଙ୍କଜ ମଲ୍ଲିକ ଓ ପଣ୍ଡିତ ଭୀମସେନ ଯୋଶୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ପ୍ରଥମେ ଆକାଶବାଣୀ ଦିଲ୍ଲୀରୁ ଓ ପରେ ପରେ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଖିଳ ଭାରତୀୟ ନାଟକ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ନାଟକ ପେଟେଣ୍ଟ ମେଡିସିନ। ମୂଳ ରଚନା ବ୍ୟାସକବି ଫକୀରମୋହନ ସେନାପତି, ବେତାରୂପାନ୍ତର ଗୋପାଳ ଛୋଟରାୟ, ପ୍ରଯୋଜନା ହେମନ୍ତ କୁମାର ଦାସ।
1: ମୁଁ କହିଥିଲି ଘରୁ ଗୋଡ଼ କାଢି ପଦାକୁ କୁଆଡ଼େ ଯିବନି, ଯିବ ଯଦି ଏଇ ରାସ୍ତା ଉପରକୁ। ସକାଳେ କି ସନ୍ଧ୍ୟା ଆମ ଏଇ ଘର ସାମ୍ନା ରାସ୍ତା ଉପରେ ପାଘଣ୍ଟା ବୁଲାଚଲା କରିବ।
2: କଣ୍ଟାଏ କଣ୍ଟାଏ ତ ତମ କଥା ମାନିଛି, ମାନେ ଏଇ ରାସ୍ତା ଉପରେ ଟିକେ ଯାହା ବୁଲାଚଲା କରୁଥିଲି।
1: ହେଲେ ହୁସିଆର କହିଦଉଛି, ବେଶୀ ଦୂର ଯିବନି, ଏ ପାଖରେ ଦଶ କଦମ ତ ସେ ପାଖରେ ଦଶ କଦମ, ପାହୁଲେ ବି ବେଶୀ ନୁହେଁ।
2: ଠିକ ତ ସେଇଆ, ମାନେ ଦଶ କଦମକୁ ଦଶ କଦମ, ପାହୁଲେ ବେଶୀ ତ ଯାଉନି।
1: ଯିବ କିଆଁ ଯେ, ନାଇଁ ନାଇଁ କିଆଁ ଯିବ, ତମ ଯିବା ଫିକର କଣ ମୁଁ ଜାଣିନି। ଏମିତି ଯାଉ ଯାଉ କୁଆଡେ ଚାଲିଯିବ ଯେ ଆଉ ତିନି ଦିନ ପର୍ଯ୍ୟନ୍ତ ଦେଖା ଦର୍ଶନ ମିଳିବନି। ମୁଁ ଜାଣିନି ତମକୁ ନା।
2: ହଁ ମୁଁ କଣ ମନା କଲି, ତମେ ଜାଣିନ ବୋଲି।
1: କେତେବେଳେ ବୁଲିଲଣି?
2: ପା ଘଣ୍ଟା ତ ହେଇନି, ଅଧପା ହବ।
1: ହଉ ହେଲା, ସଳ ସଳ ଘରକୁ ଆସ। କଣ ଶୁଭିଲା, ସଳ ସଳ ଘରକୁ ଆସ।
2: ହଁ ଶୁଭିଲା, ସଳ ସଳ ଘରକୁ ଯିବି ତ।
1: ହଁ ଆସ।
2: କବାଟ
1: ଫାଙ୍କରେ ଚାହିଁଲେ ଯେମିତି ଦୁଶୁଥିବ, ବୁଝିଲ?
2: ହଁ ବୁଝିଲି, ମାନେ କବାଟ ଫାଙ୍କରେ ଦିଶୁଥିବି ତ।
1: ହଁ ସେଇଆ।
2: ଏକ ଦୁଇ ତିନ ଚାର ପାଞ୍ଚ
3: ବାବୁ,
2: ଏକ ଦୁଇ
3: ବାବୁ ବାବୁ।
2: କଣ?
3: ମୁଁ ଆସିଛି ପୁରା।
2: କୁଆଡ଼େ, କୋଉଠିକି, କାହିଁକି?
3: ଏଇଠିକି, ଆପଣଙ୍କ ପାଖକୁ।
2: ମୋ ପାଖକୁ? ତୁ କିଏ?
3: ମତେ ଚିହ୍ନି ପାରୁନ ବାବୁ, ମୁଁ ପରା
2: ହେଲେ କେମିତି ଚିହ୍ନିବି? ଘର କୋଉଠି?
3: ଆମ ଘର ଭଦ୍ରକ ଆଜ୍ଞା, ହାଲ ସାକିନ ତେଲଙ୍ଗା ବଜାର।
4: ଆରେ ତୁ ସେଇ ଭଦ୍ରକିଆ ଟୋକା?
3: ହଁ ବାବୁ, ମୁଁ ସେଇ ଟୋକା।
4: ଆଉ ସବୁ ଖବର କଣ?
3: ଭଲ, ମତେ ସିଏ ପଠେଇଛନ୍ତି ଆଜ୍ଞା।
4: କିଏ?
3: ମତେ ଦେଖି ବୁଝିପାରୁନ ବାବୁ କିଏ ପଠେଇଛନ୍ତି। ମତେ ସେଇ ପଠେଇଛନ୍ତି, ସେଇ ସେଇ।
4: କଣ କହୁଛୁ ତୁ? ମୋ ପାଖକୁ ତତେ ସିଏ ପଠେଇଛନ୍ତି?

0: କାହିଁକି ଯେମିତି ଭୁଲ ଭଟ କାହିଁ ଯାଉଛି ମୁଁ କିଛି ବୁଝିପାରୁନି। ତମେ ତ ଜାଣିଛ ଖଡ଼ିରତ୍ନଙ୍କ ସାଙ୍ଗରେ ମୋର କେମିତି ଭାବ। ମୋ ରାଶି ନକ୍ଷତ୍ର ତାଙ୍କୁ ସବୁ ଜଣା, ତାଙ୍କ ଚାକର ହାତରେ ଖବରଟା ପଠେଇଥିଲେ।
1: ସତେ
2: ଆଉ କଣ ମିଛ କହୁଛି, ଖାଣ୍ଟି ସତ।
1: ଦେଖି ଦେଖି ମୁଁ ଆଡ଼ିକି ଟିକେ ଚାହିଁଲ, ଭଲକି ଚାହିଁଲ,
0: ଦେଖ
1: ଦେଖିଥାଅ ମୁହଁଟା,
0: ଦେଖୁନ
1: ନା ମୋର କାହିଁକି ମୋଟେ ବିଶ୍ୱାସ ହଉନି।
0: ଦେଖ ତମେ ହଉଛ ଘରର ଘରଣୀ, ତମେ ବିଶ୍ୱାସ ନ କଲେ ଘରଟା ଚଳିବ ନା ମୁଁ ଚଳିପାରିବି। ରାତିରେ ମୋ ମୁଣ୍ଡ ଯାହା ହେଇଯାଉଛି ନା,
1: ବୁଝିଲି
0: ମୁଁ ଜାଣେ ପରା ମାନେ ମୋ ଦେହ କଥା ଯେତେବେଳେ ତମେ ନିଶ୍ଚୟ ବୁଝିପାରିବ। ଆଚ୍ଛା ଶୁଣ, ଆଚ୍ଛା ଟଙ୍କା କେତେଟା ଦେଲା? ମୁଁ ଭାବୁଛି ଦିନ ଗାଡ଼ିରେ ଆଜି ବାହାରିଛି ବୋଲି।
1: ନାଇଁ ଗୋ ନାଇଁ, ମୁଁ ଯାହା ବୁଝିଲି ତମେ କୁଆଡେ ନ ଯାଇ ଘରେ ତୁ ନେଇ ବସ, ଦେହ ଆପେ ଆପେ ଭଲ ହେଇଯିବ।
0: ତା ବି ଠିକ କଥା, ତିନି ଦିନ କାଳ କୁଆଡେ ବି ଯାଇକି କୋଉଠି ରହିବି। ଆଚ୍ଛା ମୁଁ ଉଛୁଣି ଯାଉଛି, ଧବଳେଶ୍ୱର ଦର୍ଶନ କରି ରାତି ଦିଘଡ଼ିକୁ ଫେରି ଆସିବି।
1: ନା ଘର ଛାଡ଼ି କୁଆଡେ ଯାଇପାରିବନି।
0: ତା ବି ସହି। ଆଚ୍ଛା କିନ୍ତୁ ଦେହ ମୁଣ୍ଡ କଥା ଯେତେବେଳେ କିସ୍ତ ଗୋଟେ ବିଧି ପାଳିବା ଦରକାର। କେଇଟା ଟଙ୍କା ବାହାର କଲ? ମୁଁ କଟକ ସହର ଭିତରେ ଯେତେ ମହାଦେବ ଅଛନ୍ତି, ନଣ୍ଡାଜଳ, ଅମରେଶ୍ୱର, ଏ ଧବଳେଶ୍ୱର।
1: କଟକ ସହର କଥା ତ ମକରା ଯାଉ, ଗୋଟାଏ ବଗି ଡାକି ଆଣୁ, ତମେ ଆଉ ମୁଁ ଦିହେ ସାଙ୍ଗ ହେଇ ଯାଇ ମହାଦେବ ଦର୍ଶନ କରି ଆସିବ, ଭାରି ଭଲ ହବ। ଆରେ ମକରା,
0: କଣ ହେଲା? ରାତିରେ ହଉଥିଲା, ଏବେ ଦିନରେ ବାହାରି ପଡ଼ିଲାଣି ଲୋ। ମୁଣ୍ଡ ବଥା, ପେଟ ବଥା, ଦେହ ଝିମି ଝିମି। ମକରାକୁ କାହିଁକି ଡାକୁଛ? ତମେ ପାଖରେ ବସ,
1: ବସିଛି ପରା।
0: ମୋ ଦେହ ହଉଛି ବୋଲି ତ ତମର ବିଶ୍ୱାସ ହଉନି ନାଇଁ?
1: ଆଖିରେ ଦେଖୁଛି ଏତେ କଷ୍ଟ ପାଉଛ,
0: ମିଛା ରାଶିକୁ ଶନିଚଳନ ମିଛା ପରି ମାରି ଦଉଛି ନା।
1: ଦେହ ନେଇ କେମିତି ବାହାରକୁ ଯିବ ବୋଲି କହୁଛ କହିଲ?
0: ଖଡ଼ିରତ୍ନ ବି ସେୟା କହି ପଠେଇଥିଲେ ଯେ ଦେହ ଅତିଶୟ ହେଲେ ବାହାରକୁ କୁଆଡେ ନ ଯାଇ ଏଇ ଘର ଭିତରେ ଧାରଣା ଥବ, ସେଥିରେ ବି ସୁଫଳ ମିଳିବ।
1: କେମିତି ଧାରଣା କଣ କହିବଟି କହିବଟି?
0: ହଁ କହୁଛି କହୁଛି ଶୁଣ, ଏକରେ ଦେହରୁ ମୁଣ୍ଡ ଯାଏ କମ୍ବଳରେ ଘୋଡ଼ି ହେଇ ଶୋଇ ଧାରଣା ଦବ। ଦୁଇରେ ତୁନି ତୁନି ମନେ ମନେ ସବୁ ମହାଦେବଙ୍କୁ ସ୍ମରଣ କରିବ। ତିନିରେ ନିରୋଳା ସ୍ଥାନରେ ଧାରଣା ଦବ, ସେଠି ସ୍ତ୍ରୀ ଲୋକଙ୍କର ଛାଇ ସୁଦ୍ଧା ପଡ଼ିବନି,
1: ଗୋଟେ ଛାଇ ପଡ଼ିବନି।
0: ଚାରିରେ ଏ ମୁଣ୍ଡ ତଳେ ମାନସିକ କରି ଟଙ୍କା କିଛି ରଖିବ, ଦେହ ଭଲ ହେଇଗଲେ ସେଇ ଟଙ୍କାରେ ମାନେ ଭୋଗରାଗ
1: ରହିବ।
0: ପାଞ୍ଚରେ ଏବେଠୁ ପାଞ୍ଚ ପହର ଯାଏ ମାନେ ରାତି ନଅଟା ଯାଏ କି ଦଶଟା ଯାଏ ଏକା ଲୟରେ ଧାରଣା ଦବ,
1: ଏବେଠୁ ଧାରଣା
0: ଦବ। ତୁରନ୍ତ କର୍ମ ମହାପୂର୍ଣ୍ଣ, ଆଉ ଡେରି କ୍ୟାଁ କରିବା?
1: ନା ନା ଡେରି କରିବ କ୍ୟାଁ
0: ନାଇଁ।
1: ଆରେ ମକରା, ତମେ କଣ ଆଜି ଅରୁଆ ଖାଇବ?
0: ଆରେ ରାମ ରାମ ରାମ, ଧାରଣା ଦେଇ କିଏ କଣ ପୁଣି ସଙ୍କୁଡ଼ି ହୁଏ? ନିର୍ଜଳ ହବ, ନିର୍ଜଳ ହବ,
1: ମରିଯାନ୍ତି, ଗୋଟେ କଷ୍ଟ ତମକୁ ନ ହବ।
3: ପୂଜାରୀ କହୁଛି ଏବେଳା କଣ ରୋଷେଇ ହବ ମା?
1: ନାଇଁ ରେ ମକରୁ, ଏବେଳା ରନ୍ଧାବଢ଼ା କିଛି ହବନି, ମୁଁ ଯାଇ ଟଙ୍କା ନେଇ ଆସେ।
0: ଜଲ୍ଦି ଆଣ,
3: କମଳା ଆଣିଲିଣି ଆଜ୍ଞା।
0: ରହ ମା ସାନ୍ତାଣୀ ତୋର ଆସନ୍ତୁ,
1: ଯାହା
0: କହିଛନ୍ତି ସେ କଥା ଅକ୍ଷରେ ଅକ୍ଷରେ ପାଳନ କରିବା ଉଚିତ। ଶୁଣ, ସେ ପାଖରୁ କବାଟଟା କିଣି ଦିଅ।
1: ହେ ଲିଙ୍ଗରାଜ ମହାପ୍ରଭୁ, ହେ ମା କଟକ ଚଣ୍ଡୀ, ହେ ମା ମଙ୍ଗଳା,
0: କମର ଘୋଡ଼ି ହେଇ ଶୁଅ।
3: ମୁଁ ଆଜ୍ଞା ଶୋଇବି?
0: କହିଲେ ପରା ଶୁଅ, ତୁ ଶୋଇଲେ ମୁଁ ବାହାରକୁ ଯିବି।
3: ମୁଁ କାହିଁକି ଶୋଇବି ଆଜ୍ଞା? ଆପଣ ସିନା ଧାରଣା ଦେବେ କମଳ ଘୋଡ଼ି ହେଇ ଶୋଇବେ।
0: ଶୁଣ, ମୁଁ ଯାହା କହୁଛି ଚୁକାର ଶୁ, ଏଠି ମୋର ଭିଡ଼ ହେଇଯାଉଛି, ମୁଁ ଯିବି।
3: ମୁଁ ମୋ ମୁଣ୍ଡରେ କିଛି ପଶୁ ନାହିଁ ଆଜ୍ଞା, ମୁଁ ମିଛୁଟାରେ କାହିଁକି ଶୋଇ
0: ଆରେ ବୋକା, ତୁ କମ୍ବଳ ଘୋଡ଼ି ହେଇ ଶୋଇଲେ ମା ଜାଣିବେ ମୁଁ ଶୋଇଛି, ବାସ୍ ମୁଁ ତେଣିକି ମୋର
3: ଆଜ୍ଞା ଆଜ୍ଞା ମା ଯେତେବେଳେ

0: ନ ଖାଇ ନ ପିଇ ସେଇ ଦିନ ଦେହପୁର ଭୁଇଁରେ କମଳ ଘୁଡ଼ି ଅଧା ପଡ଼ିଛନ୍ତି ଯେ ଆସି ସଞ୍ଜ ହେଲାଣି। ସୁକୁମାରିଆ ମଣିଷ ଦେହକୁ କେଡ଼େ ପାଥ ନଥିବ। ଲିଙ୍ଗରାଜ ମହାପ୍ରଭୁ ତାଙ୍କ ଦେହ ଭଲ କରିଦିଅ, ନିଶା ପାଣି ଛଡ଼େଇ ଦିଅ। ମୁଁ 108 ପାଣି 108 ବେଲପତ୍ର ଚଢ଼େଇବି। ଆଜି ତ ଶଙ୍କୁଡ଼ି ହେବେନି ବୋଲି କହିଛନ୍ତି, ବଜାରରୁ କଣ ଫଳ ଦିଟା ମଗେଇଥାନ୍ତି ଯେ ଏ ଅଳପିସା ମକରାଟାରେ କଣ ଦେଖା ଅଛି? ଛାଇ ପଡ଼ିବନି ବୋଲି କହୁଥିଲେ, ସଞ୍ଜ ତ ଗଡ଼ିଗଲାଣି, ଆଉ ଛାଇ କାହିଁ ଆସିବ? ଠାକୁରଙ୍କ ନାଁ ନେଇ ଧାରଣା ପଡ଼ିଛନ୍ତି, ଏତିକି ବେଳେ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ ମୋର ପୁଣ୍ୟ ହବ ଆଉ ତାଙ୍କ ମନୋକାମନା ବି ପୂର୍ଣ୍ଣ ହବ। ଯାଏ ମୁଁ କଣ କଲି, ମୁଣ୍ଡ ଉପରେ ମୋ ପାଦ ପଡ଼ିଗଲା। ଏଇଠି ମୁଁ ନ ଜାଣି ପାପ କରିଛି, ମୋ ଦୋଷ ତମେ ଖେନିବନି। ତମ ପାଦ ଧରି ଏଇଠି ତିନିବାର ମୁଣ୍ଡିଆ ମାରୁଛି, ମରିଯାନ୍ତି। ମୁଁ କୋଉ ପାଶରେ ପଡି କେଡ଼େ ସୁନ୍ଦର ପାଦ କୁଆଡେ ସିମିଟି ସିମିଟି ଗଲାନି, ଦେହ ସାରା ପୁଣି ଛାଳରେ ଚୁଡ଼ୁ ପୁଡ଼ୁ, କେଡ଼େ କଷ୍ଟ ଦେହ ନ ସାରିଲାଣି। ଛାଳ ଗୁଡା ଖେଳି ପଶିଥିଲେ ଏମିତି ଥରେ ଉଠିଛ କାହିଁକି? ନାଇଁ ତମେ ଧୀର ହେଇଛୁ, ମୁଁ କମଳ କାଢ଼ୁନି, କମଳ ଭିତରେ ହାତ ପୁରେଇ ଖାଲି ଛାଳ ପୋଛି ଦଉଛି। ପଶମ ପରି କେରି କେରି ମୁଣ୍ଡ ବାଳ, ହାତ କେମିତି କାଁସା କାହିଁକି ଲାଗୁଛି? ଧାରଣା ପଡ଼ିଲେ କଣ ଏମିତି ସବୁ ପତଳି ଯାଏ? ଠାକୁର
1: ମତେ ମାରୁନେ ମା, ମୁଁ ହୁକୁମା ଚାକର ମା, ମତେ ମାରିଲେ ଏ ସାହି ଲୋକେ ଜାଣିବେ ମା, ଏ ସାହି ଲୋକେ ଜାଣିଲେ ତା ଆର ସାହି ଲୋକେ ଜାଣିବେ, ସେଇଠୁ ତା ଆର ସାହି, ଏମିତି ସାହିକି ସାହି ସାହିକି ସାହି ସବୁ ଜାଣିବେ ମା, ଲାଜ କାହାକୁ ମାରିବ ମା।
2: ତ ବାବୁ କୁଆଡେ
1: ଯାଇଛନ୍ତି?
2: କୁଆଡେ ଯାଇଛନ୍ତି?
1: ବାବୁଙ୍କ କାମରେ ମା।
2: ଆଚ୍ଛା ତୁ ତୋ କାମରେ ଯା।
1: ଆଉ ଯିବି କୁଆଡେ ମା ସାନ୍ତାଣି, ମୋ କାମ ପ୍ରାୟ ଏଇଠି, ବାବୁଙ୍କୁ ଆସିବା ଯାଏ ଏଇଠି କମଳ ଘୋଡ଼ି ଶୋଇବେ ଆଜ୍ଞା।

0: କାଲିକି ଯିବି। ତୁ କହିଲୁ ରେ ଗା ଭାଇ ମକରା, ଉସମାନ ତାରାକୁ ଛାଡ଼ି ମୁଁ ଭଲା ରହିପାରିବି? ସେ ମୋ ସେ ମଜଲିସ୍ ସେଠି ମତେ କିଏ ଦବ? ଏଇଠି ମତେ ବିଲାତି ମାଲସାଙ୍କୁ ଶୁଖୁଆ ପୋଡ଼ା ମତେ କିଏ ଦବ? ତୋ ସାନ୍ତାଣୀ ଗୋଟେ ଶୁଖିଲା କାଚଟା, ତା ବାପା
1: ମକର ହେଲା ଭାଇ ମୋ ବାପା ସରା,
2: ସେତିକି ନିଶା ଛାଡିଗଲାଣି, ନିଶା ଛାଡିଗଲାଣି
1: କଣ ସେ ସଜୁଆ ତାରା
2: ଆ
1: ଶୁଖିଲା କାଠ ସେ ଉସମାନ ତାରା।

0: ବାବୁଙ୍କ ମନ ମଧ୍ୟରେ ପ୍ରତିଜ୍ଞା, ଆଜିଠାରୁ ସବୁ ନିଶା ଗୋରକ୍ତ ବିଷ୍ଠା। 2 ମାସ ଗଲା, 4 ମାସ ଗଲା, 6 ମାସ ବି ଗଲାଣି। ସାଇ ପଡ଼ିଶା ଜ୍ଞାତି ବନ୍ଧୁ ବାବୁମାନେ ଦେଖିଲେ ଚନ୍ଦ୍ରମଣି ବାବୁଙ୍କ ଘରେ ରୋଜ ସଞ୍ଜ ସକାଳ ଯିଏ 2 ଜଣଙ୍କ ମଧ୍ୟରେ ଭଟ ଭଟ ଲାଗିଥାଏ, କିଛି ଶୁଣାଶୁଣି ନାହିଁ। 2 ଜଣ ଏକ ଜାଗାରେ ବସି ହସି ଖୁସି କଥାବାର୍ତ୍ତା କରନ୍ତି, କିତାବ ପଢ଼ନ୍ତି। ବାବୁ ହେଣ୍ଡନୋଟ୍ରେ ଢେର ଟଙ୍କା ଦେଣ କରି ପକାଇଥିଲେ। ବର୍ଷଟା ଭିତରେ ଅଧାଅଧି ଶୁଝିଗଲାଣି, ବାବୁ ଘରୁ ବାହାରନ୍ତିନି। କେଉଁ ଜାଗାରୁ ନାଟତାମସାର ନିମନ୍ତ୍ରଣ ଆସିଲେ ସାଆନ୍ତାଣୀ ହେଣ୍ଟାରିଲେ ପେଲାପେଲି କଲେ ବି ସେ ଆଉ ବାହାରୁ ନାହାନ୍ତି। ଦିନେ ଦିନେ ସଞ୍ଜବେଳେ 2 ଜଣ ବଗିଟିରେ ବସି ସହର ଯାକ ବୁଲି ଆସନ୍ତି। ସହର ଲୋକେ ସାଙ୍ଗସୁଙ୍ଗା ବାବୁମାନେ ଦେଖି ଶୁଣି ତ ଆଶ୍ଚର୍ଯ୍ୟ, ଆରେ କଥା କ'ଣ? ଗୋପୀ ବାବୁ ଜଣେ ମସ୍କରିଆ ଭଳିଆ ଲୋକ, ହସି ହସି କହିଲେ, ସେଦିନ ରାତିରେ ସାଆନ୍ତାଣୀ ଯେ ଅର୍ଦାଳିଆ ଛାଞ୍ଚୁଣି ବୃଷ୍ଟି କରିଥିଲେ, ଏଇଟା ତାରି ଫଳ। ନିଶା ବଦଖିଆଲି ଯେତେ ଉତ୍କଟ ରୋଗ, ଛାଞ୍ଚୁଣି ପ୍ରହାର ଔଷଧରେ ସବୁ ଛାଡ଼େ। ଘନଶ୍ୟାମ ବାବୁ ହସି ହସି କହିଲେ, କାହିଁ ବୈଦ୍ୟଶାସ୍ତ୍ର ଡାକ୍ତରୀ କିତାବ କାହିଁରେ ଏ ରୋଗକୁ ଏ ଔଷଧର ତ ବ୍ୟବସ୍ଥା ନାହିଁ। ଗୋପୀ ବାବୁ କହିଲେ, ଆରେ ତମେ ବୁଝିଲ ନାହିଁ, ଏଇଟା ସାଆନ୍ତାଣୀଙ୍କର ଆବିଷ୍କାର, ପେଟେଣ୍ଟ ମେଡିସିନ।
1: ଅଖିଳ ଭାରତୀୟ ନାଟକ କାର୍ଯ୍ୟକ୍ରମରେ ଶୁଣିଲେ ନାଟକ